ଆକାଶବାଣୀ ଭବାନୀ ପାଟଣା, ଆଜି ମଙ୍ଗଳବାର 1948 ଶତାବ୍ଦ ଭାଦ୍ରବ 24 ଦିନ 2026 ମସିହା ସେପ୍ଟେମ୍ବର ମାସର 15 ତାରିଖ। ପ୍ରିୟ ଶ୍ରୋତା ବନ୍ଧୁଙ୍କୁ ପଶ୍ଚିମ ଓଡ଼ିଶାର ନବବର୍ଷର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଶ୍ରୋତା ବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ ମାଧ୍ୟମରେ ଶୁଣିପାରିବେ 100.3 ମେଗାହର୍ଟ୍ଜ ଓ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ। ସମୟ ପ୍ରାତଃ 5:58 ସେକେଣ୍ଡ।

ପରବର୍ତ୍ତୀ ଗୀତ ନେଇଛୁ ଡକ୍ଟର ହୃଷିକେଶ ପଣ୍ଡାଙ୍କ ଗୀତ ରଚନାରୁ। କଣ୍ଠଦାନ କରିଛନ୍ତି ଶିଳ୍ପୀ ରଘୁନାଥ ପାତ୍ର।

ଶ୍ରୋତାବନ୍ଧୁ, ଏହି ଶେଷ ଗୀତଟି ଶୁଣୁଥିଲି ନବକିଶୋର ଭତ୍ରାଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ବୈକୁଣ୍ଠନାଥ ବ୍ରହ୍ମଚାରୀ। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଚେତନା ଚିନ୍ତନ, ଉପସ୍ଥାପନାରେ ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ଋଷି ପ୍ରବର ଶିଷ୍ୟଙ୍କୁ ବାଲ୍ମୀକିଙ୍କ ଉପାଖ୍ୟାନ ଶୁଣାଉଥିଲେ। ନାଁ ଥିଲା ରତ୍ନାକର। ବ୍ରାହ୍ମଣ ହୋଇ ମଧ୍ୟ ଶୂଦ୍ର ରମଣୀକୁ ବିବାହ କରିଥିଲେ। ଶୂଦ୍ର ରମଣୀ ଗର୍ଭରୁ ଅନେକ ସନ୍ତାନ ଜନ୍ମ ନେଇଥିଲେ। ପରିବାର ପ୍ରତିପୋଷଣ ପାଇଁ ଲୁଣ୍ଠନ କରି ନରହତ୍ୟା ଭଳି ଅନେକ ଜଘନ୍ୟ ଅପରାଧରେ ଲିପ୍ତ ଥିଲା। ଦସ୍ୟୁ ରତ୍ନାକର ନାମରେ ଅପଖ୍ୟାତି ଅର୍ଜି ମଧ୍ୟ ଶେଷରେ ମହର୍ଷି ବାଲ୍ମୀକିରେ ପରିଣତ ହୋଇଥିଲା। ଏତେ ଜଘନ୍ୟ ଅପରାଧ ଥିଲା ଯେ କଳୁଷ ନାଶକ ରାମ ନାମ ତୁଣ୍ଡରେ ଉଚ୍ଚାରଣ କରିବାକୁ ସମର୍ଥ ନଥିଲା। ତେଣୁ ମରାମରା ଜପ କରିବାକୁ କୁହାଯାଇଥିଲା। ମରାମରା ଜପ ଶେଷରେ ରାମ ରାମ ଉଚ୍ଚାରଣ ହେବ, ଏହି ଉଦ୍ଦେଶ୍ୟ ଥିଲା। ଦସ୍ୟୁ ରତ୍ନାକର ହୋଇଯାଇଥିଲେ ପ୍ରଥିତ ଯଶା ବାଲ୍ମୀକି। ଋଷିଙ୍କଠାରୁ ଏହା ଅତି ଆଗ୍ରହରେ ଶୁଣୁଥିବା ଶିଷ୍ୟ କୌତୂହଳୀ ହୋଇ ଉଠିଥିଲେ। ଜଣେ ଜଘନ୍ୟ ହତ୍ୟାକାରୀ ଦସ୍ୟୁ ନାମ ଜପ ମାଧ୍ୟମରେ ଏଭଳି ଅସାଧାରଣ ରୂପରେ ରୂପାନ୍ତର ହେବା ଓ ନିଜ ସ୍ଥିତିକୁ ନେଇ ସନ୍ଦେହର ଘୂର୍ଣ୍ଣିବଳୟ ଭିତରେ ପଡ଼ିଯାଇଥିଲେ ଶିଷ୍ୟମାନେ। ପଚାରିଥିଲେ, ଗୁରୁବର, ଏହା କିଭଳି ସମ୍ଭବ ହେଲା? ଗୁରୁକୁଳର ପରମ୍ପରାକୁ ମାନି ନିତ୍ୟ ବେଦୋକ୍ତ କର୍ମକାଣ୍ଡ ଅନୁସାରେ ଜୀବନ ନିର୍ବାହ କରୁଥାଇ ମନ୍ତ୍ର ଜପ, ପୁରାଣ ପାଠ, ଧ୍ୟାନ ଧାରଣା, ତପ ସାଧନା କେଉଁଥିରେ ବି ତ୍ରୁଟି ରହୁନି। ଆଶ୍ରମର ସକଳ ପରମ୍ପରାକୁ ସମ୍ମାନ ଦେଖା

ନୀତିନିଷ୍ଠ ଜୀବନଯାପନ କରୁଛୁ, ହେଲେ କିଛି ବି ଆଧ୍ୟାତ୍ମିକ ପ୍ରଗତି ହେବାର ଦେଖାଯାଉନି। କେବଳ ମରା ମରା ଜପି ଜପି ଦସ୍ୟୁଟାଏ ମହର୍ଷି ବାଲ୍ମୀକି ଭଳି ପରମପଦ ପାଇଗଲା, ଆଉ ମୋ କ୍ଷେତ୍ରରେ ସେଭଳି ହେଉନାହିଁ କାହିଁକି? ଶିଷ୍ୟଙ୍କର ଏଭଳି ପ୍ରଶ୍ନରେ ଗୁରୁ ହସି ହସି କହିଥିଲେ, ବତ୍ସ, ଶ୍ରଦ୍ଧା ଏବଂ ଆସ୍ଥା ଅନ୍ତଃକରଣର ପ୍ରବୃତ୍ତି, ଏହା ସେତେବେଳେ ହିଁ ଫଳଦାୟୀ ହୋଇଥାଏ ଯେତେବେଳେ ଏହା ବିଧେୟାତ୍ମକ ବା ନ୍ୟାୟସଙ୍ଗତ ହୋଇଥାଏ। ଅବିଚଳ ଶ୍ରଦ୍ଧା ଓ ଅତୁଟ ବିଶ୍ୱାସର ଉଦାହରଣ ଦେଇ ଏକଲବ୍ୟଙ୍କ ପ୍ରସଙ୍ଗର ଅବତାରଣା କରିଥିଲେ। ନିମ୍ନ ଜାତିର କହି ବିଦ୍ୟା ଶିକ୍ଷା ଦେବାକୁ ନାସ୍ତି କରି ଗୁରୁ ଦ୍ରୋଣାଚାର୍ଯ୍ୟ ତାଙ୍କୁ ଫେରାଇ ଦେଇଥିଲେ। ହେଲେ ସେହି ଗୁରୁଙ୍କ ମାଟିର ପିତୁଳା କରି ଅତୁଟ ଭକ୍ତି ଓ ଦୃଢ଼ ବିଶ୍ୱାସ ବଳରେ ତ ଶ୍ରେଷ୍ଠ ଧନୁର୍ଦ୍ଧର ହୋଇପାରିଥିଲେ ଏକଲବ୍ୟ। ଗୁରୁ ଦ୍ରୋଣାଚାର୍ଯ୍ୟ ଶଙ୍କାଗ୍ରସ୍ତ ହୋଇ ନିଜର ପ୍ରିୟ ଶିଷ୍ୟ ଅର୍ଜୁନଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦନ ପାଇଁ ଏକଲବ୍ୟଙ୍କ ବୃଦ୍ଧାଙ୍ଗୁଳି ଗୁରୁ ଦକ୍ଷିଣା ଭାବରେ ନେଇଯାଇଥିଲେ। ଏ ତ ସେହିଭଳି ଏକନିଷ୍ଠ ଭକ୍ତିର ଅନନ୍ୟ ଉଦାହରଣ। ଉପାସନା ଓ କର୍ମକାଣ୍ଡର ମହତ୍ତ୍ୱ ଯେତେବେଳେ ସାର୍ଥକ ପ୍ରତିପାଦିତ ହୋଇଥାଏ, ଯେତେବେଳେ ଏହା ସହ ଆତ୍ମିକ ସ୍ତରରେ ସମର୍ପିତ ଭାବ ଏକନିଷ୍ଠତା ଯୋଡ଼ି ହୋଇଥାଏ, ଅନ୍ୟଥା ଏହା ଖାଲି ଦେଖେଇ ହେବା ଭଳି ଦିଶୁଥାଏ। ବାହ୍ୟିକ ପ୍ରକ୍ରିୟା ସ୍ୱରୂପ ଲୋକ ଦେଖାଣିଆ ଭାବ ନ କରି ଅନ୍ତରରୁ ଭକ୍ତି, ଅନ୍ତରରୁ ସଂକଳ୍ପ କଲେ ଯାହା ଭାବନା କରାଯାଇଥାଏ ସେଥିରେ ଲାଭ ମିଳିବା ନିଶ୍ଚିତ ସମ୍ଭବ।

ଶୁଣୁଥିଲେ ଚେତନା ଚିନ୍ତନ ଆକାଶବାଣୀ ଭବାନୀ ପାଟଣା। ଶ୍ରୋତାବନ୍ଧୁ, ଏଥର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ସଂଯୋଜନା ରାଘଲଚନ୍ଦ୍ର ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।

ଗତକାଲି ଆମର ଶ୍ରୀକୃଷ୍ଣଙ୍କ ହସ୍ତିନାରୁ ବିଦାୟ ନେବା କଥା ପଡ଼ିଥିଲା। କୃଷ୍ଣଙ୍କୁ ସ୍ୱାମୀ ରୂପେ ପାଇଥିବା ଦ୍ୱାରକାର ନାରୀମାନଙ୍କ ଭାଗ୍ୟକୁ ହସ୍ତିନା ନଗରର ନାରୀମାନେ ପ୍ରଶଂସା କରୁଥିଲେ। ଶ୍ରୀକୃଷ୍ଣ ରଥ ଚଢ଼ି ଦ୍ୱାରକା ବାହାରିବାରୁ ପାଣ୍ଡବମାନେ ତାଙ୍କୁ ସୁରକ୍ଷା ଦେବାକୁ ସୈନ୍ୟମାନଙ୍କୁ ଧରି ଚାଲିଥିଲେ। ମାତ୍ର କିଛି ବାଟ ଆସିବା ପରେ ଶ୍ରୀକୃଷ୍ଣ ସେମାନଙ୍କୁ ଫେରାଇଦେଲେ ଆଉ ଉତ୍ତବ ଆଦି ପ୍ରିୟଜନଙ୍କ ମେଳରେ ଦ୍ୱାରକା ଅଭିମୁଖେ ଯାତ୍ରା କଲେ। ବାଟରେ ପାଞ୍ଚାଳ, ସୁରସେନ, ମରୁଦେଶ ଆଦି ରାଜ୍ୟମାନ ଜୟ କଲେ। ସେହି ସବୁ ଦେଶର ପ୍ରଜାମାନେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ଅନେକ ଉପହାର ଦେଲେ। ଏହାପରେ ଶ୍ରୀକୃଷ୍ଣ ନିଜ ରାଜ୍ୟ ଦ୍ୱାରକାରେ ପହଞ୍ଚିଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ସମୟ ସକାଳ 6:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣରେ ରିଲେ କରି ପ୍ରଚାର କରୁଛୁ ଆଞ୍ଚଳିକ ସମ୍ବଲପୁରୀ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ବଂଶୀବାଦନ ରାଗ ଜୟେତ। ଶ୍ରୋତାବନ୍ଧୁ, ଏଥିଲା ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ଆଞ୍ଚଳିକ ସମ୍ବାଦ, ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଗୁରୁବାର ନୂଆଦିଲ୍ଲୀର ଯଶଭୂମିଠାରେ ପଞ୍ଚମ ସେମିକନ୍ ଇଣ୍ଡିଆ 2026 ଉଦ୍ଘାଟନ କରିବେ। ଏଥିରେ 40ରୁ ଅଧିକ ରାଷ୍ଟ୍ରର 600ରୁ ଅଧିକ ପ୍ରତିନିଧି, 300 ଅନ୍ତର୍ଜାତୀୟ ସଂସ୍ଥା ଓ ପ୍ରତିଯୋଗୀ ଯୋଗଦେବେ। ସୂଚନା ଅନୁଯାୟୀ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ 2021 ମସିହା ଡିସେମ୍ବର ମାସରେ ହୋଇଥିଲା। ଏଥିପାଇଁ 76,000 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଦେଶରେ 2,000 ଟଙ୍କା ପର୍ଯ୍ୟନ୍ତ UPI କାରବାର ଉପରେ ବ୍ୟାଙ୍କ କୌଣସି ଶୁଳ୍କ ଲାଗୁ କରିପାରିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ରୂପେ ଡେବିଟ୍ କାର୍ଡ ମାଧ୍ୟମରେ କରାଯାଉଥିବା 2,000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦେଣନେଣ ଉପରେ ମଧ୍ୟ ବ୍ୟାଙ୍କ କିମ୍ବା ସୁବିଧା ପ୍ରଦାନକାରୀ ସଂସ୍ଥା କୌଣସି ପ୍ରକାର ପ୍ରତ୍ୟକ୍ଷ ବା ପରୋକ୍ଷ ଶୁଳ୍କ ଲାଗୁ କରିପାରିବେ ନାହିଁ। UPI କାରବାର ନେଇ ଶୁଳ୍କ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଏହି ବିଜ୍ଞପ୍ତିରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇଛି। ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ଦିବ୍ୟାଙ୍ଗ ଅଧିକାର ଆଇନ 2016 ସମ୍ପୂର୍ଣ୍ଣ ଅନୁପାଳନ ସୁନିଶ୍ଚିତ କରିବା ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ UGC ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏ ନେଇ UGC ସଚିବ ଶ୍ୟାମା ରଥ ଦେଶର ସବୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଛନ୍ତି। ପ୍ରତ୍ୟେକ ପାଠ୍ୟକ୍ରମରେ ନାମଲେଖା ସମୟରେ ସଂରକ୍ଷଣ ନୀତି ପାଳନ ତଥା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ତାଲିକା ଦାଖଲକୁ ବାଧ୍ୟତାମୂଳକ କରାଯାଇଛି। ସେବା ସଂକଳ୍ପ ଅଭିଯାନ ଅଧୀନରେ ଆସନ୍ତା 17ରୁ ଅକ୍ଟୋବର 17 ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାରେ ନରସେବା ହିଁ ନାରାୟଣ ସେବା ପାଳନ କରାଯିବ। 25 ବର୍ଷର ସୁଶାସନକୁ ସ୍ମରଣୀୟ କରିବା ପାଇଁ ଏହି ଅଭିଯାନ ଲୋକଙ୍କ ସେବାରେ ସମର୍ପିତ ହେବ ବୋଲି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେବା ସଂକଳ୍ପ ଅଭିଯାନ ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ ସହରର ସମସ୍ତ ୱାର୍ଡ ଓ ପଞ୍ଚାୟତରେ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯିବ ବୋଲି କହିଛନ୍ତି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆଜି ପାଳନ କରାଯାଉଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ଆଜି ସକାଳ 9:40ରୁ 9:54 ମଧ୍ୟରେ ନବାନ୍ନ ଲାଗି କରାଯିବ। ପରେ ନୂଆ ଧାନରେ ପ୍ରସ୍ତୁତ ଖାଦ୍ୟକୁ ଇଷ୍ଟଦେବୀଙ୍କୁ ଅର୍ପଣ କରି ନୂଆ ଖାଇବାର ପରମ୍ପରା ରହିଛି। କଳାହାଣ୍ଡିର ମାଣିକେଶ୍ୱରୀ, ଜୁନାଗଡ଼ର ଲଙ୍କେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡ଼ର ପାଟଣେଶ୍ୱରୀ, ସୋନପୁରର ସୁରେଶ୍ୱରୀ ଆଦି ଦେବାଦେବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଭୋଗ ଲାଗି ହେବା ପରେ ସେହି ଅନ୍ନକୁ ସମସ୍ତେ ଗ୍ରହଣ କରିବେ।

0: ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି 2036 ସମୃଦ୍ଧ ଓଡ଼ିଶା ଓ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ସମସ୍ତଙ୍କୁ ନିଜର କର୍ତ୍ତବ୍ୟ ପାଳନ ନିମନ୍ତେ ଆହ୍ୱାନ ଦେଇଛନ୍ତି।
1: ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇର ଶୁଭ ଅବସରରେ ସବୁ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛେ। ଇ ସୁନ୍ଦର ପରମ୍ପରା ଆମର ପରିବାର ସମାଜ ଆର୍ ଭାଇଚାରାର ବନ୍ଧନକେ ଆହୁରି ମଜବୁତ କରସି। 2036 ତକ ସମୃଦ୍ଧ ଓଡ଼ିଶା ଆଉ 2047 ତକ ବିକଶିତ ଭାରତ ଗଠନ ଲାଗି ସମସ୍ତେ ନିଜର ନିଜର କର୍ତ୍ତବ୍ୟ ପାଳନ କରୁନ୍ ବୋଲି ଛାତ୍ରଛାତ୍ରୀ ଯୁବକ ଯୁବତୀ ଶ୍ରମିକ କିଷାନ ଯବାନ ସମକୁ ଅନୁରୋଧ କରୁଛେ।
0: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ସମାଲେଶ୍ୱରୀ ଏବଂ ଗଡ଼ରକ୍ଷକ ମା ରକ୍ତମ୍ବରୀଙ୍କ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଦେବ ନୂଆଖାଇ ପାଳିତ ହୋଇଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଅନ୍ଧହସ୍ତି ପ୍ରସ୍ତାବ ଲୀଳାନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ଆଳତୀ ଶେଷ ହେବା ପରେ ଦକ୍ଷିଣୀ ଘରୁ ରାମକୃଷ୍ଣ ଓ ରତ୍ନ ସିଂହାସନକୁ ବିଜେ କରିବେ। ବିମାନବଡ଼ୁ ସେବକମାନେ ସିଂହଦ୍ୱାର ନିକଟରେ ଥିବା ବଡ଼ଛତା ମଠ ସମ୍ମୁଖରେ ଥିବା ଖଟ ଉପରେ ରାମକୃଷ୍ଣଙ୍କୁ ବିଜେ କରାଇବେ। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯନ୍ତ୍ରୀଙ୍କର ଅବଦାନ ତଥା ବିଶିଷ୍ଟ ଇଞ୍ଜିନିୟର ସାର୍ ଏମ୍ ବିଶ୍ୱେଶ୍ୱରାୟଙ୍କ ଜନ୍ମବାର୍ଷିକୀ ଅବସରରେ ଆଜି ଇଞ୍ଜିନିୟର୍ସ ଦିବସ ପାଳନ କରାଯାଉଛି। 1960 ମସିହା ପ୍ରତିବର୍ଷ ସେପ୍ଟେମ୍ବର 15 ତାରିଖରେ ଏହି ଦିବସ ପାଳନ ହୋଇଆସୁଛି। ଦୂରଦର୍ଶନ ଆଜି ସଫଳ ଜୟଯାତ୍ରାର 67 ବର୍ଷ ପୂରଣ କରିଛି। 1969 ମସିହା ସେପ୍ଟେମ୍ବର ମାସ ଆଜିର ଦିନରେ ଭାରତରେ ଦୂରଦର୍ଶନ ଜରିଆରେ ପ୍ରସାରଣର ନୂତନ ଯୁଗ ଆରମ୍ଭ ହୋଇଥିଲା। 1975 ମସିହା ପର୍ଯ୍ୟନ୍ତ ଦୂରଦର୍ଶନ ଆକାଶବାଣୀର ଏକ ଅଂଶ ଭାବେ କାର୍ଯ୍ୟ କରୁଥିଲା। 1976 ମସିହା ଏପ୍ରିଲ 1 ତାରିଖରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ଏକ ସ୍ୱତନ୍ତ୍ର ୱିଙ୍ଗ ଭାବେ ଦୂରଦର୍ଶନ କାର୍ଯ୍ୟ କରିବା ସହ ପରେ ପ୍ରସାର ଭାରତୀ ଅଧୀନକୁ ଆସିଥିଲା। ଆଜିର ଦିନରେ ଦୂରଦର୍ଶନ ଭାରତର ବୃହତ୍ ପ୍ରସାରଣକାରୀ ସଂସ୍ଥା ଭାବେ ଖ୍ୟାତି ଅର୍ଜନ କରିଛି। କଟକ ସହରରେ ସୁରକ୍ଷିତ ଓ ଶୃଙ୍ଖଳିତ ଦୁର୍ଗାପୂଜା ପାଳନ ପାଇଁ ଆସନ୍ତା 18 ତାରିଖରୁ ବାରବାଟୀ ପ୍ୟାଲେସ୍ରେ ଏକକ ବାତାୟନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। 21 ତାରିଖ ମଧ୍ୟରେ ପୂଜା କମିଟିଗୁଡ଼ିକ ଆବଶ୍ୟକ ଅନୁମତି ପାଇଁ ଏଥିରେ ଆବେଦନ କରିପାରିବେ। ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ସ୍ଥଳଭାଗ ସ୍ପର୍ଶ କରିଛି। ଏହାର ପ୍ରଭାବରେ ମୌସୁମୀ ନିମ୍ନଚାପ ରେଖା ଓ ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପ ଯୋଗୁଁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରୁ ଖୁବ୍ ଶୀଘ୍ର ମୌସୁମୀ ଫେରିଯିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଆମ ଶରୀରରେ ବର୍ଜ୍ୟବସ୍ତୁ ଦେଇ ସ୍ୱାସ୍ଥ୍ୟର ସୂଚନା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବି ନାରାୟଣ ରଥ।
3: ଆମ ପାକ ପ୍ରଣାଳୀ ମୁଖଦ୍ୱାର ଠାରୁ ଆରମ୍ଭ ହୋଇ ମଳଦ୍ୱାର ଯାଏଁ ବ୍ୟାପି ଅଛି। ଆମେ ଯାହା ଖାଉ ତାହା ଏହି ପାକ ପ୍ରଣାଳୀ ଦ୍ୱାରା ଚୟାପଚୟନ ହୋଇ ଅଦରକାରୀ ଅଂଶ ମଳ ରୂପରେ ନିଷ୍କାସିତ ବା ବର୍ଜିତ ହୋଇଥାଏ। ତେଣୁ ଯାହା ଶେଷରେ ବର୍ଜିତ ହୁଏ ତାହା ଆମ ସ୍ୱାସ୍ଥ୍ୟର ଭଲ ବା ମନ୍ଦ ଅବସ୍ଥାର ସୂଚନା ଦିଏ। ବେଳେବେଳେ କଠିନ ଓ ଶୁଷ୍କ ମଳ ହୋଇଥାଏ। ଖାଦ୍ୟ ପାକ ପ୍ରଣାଳୀକୁ ଅତିକ୍ରମ କରିବା ପାଇଁ ପ୍ରାୟତଃ 40-45 ଘଣ୍ଟା ସମୟ ନେଇଥାଏ। ତହିଁରୁ ଅଧିକ ସମୟ ଏହା ଶରୀର ମଧ୍ୟରେ ରହିଲେ ତାର ଜଳୀୟ ଅଂଶ ପୁନଃ ଶୋଷିତ ହୋଇଯାଏ, ଫଳରେ ମଳାଂଶ ଟାଣ ଓ ଶୁଷ୍କ ହୋଇଥାଏ। ଉଚ୍ଚ ରକ୍ତଚାପ ପାଇଁ ବ୍ୟବହୃତ ଔଷଧ, ମାନସିକ ଅବସାଦ ପାଇଁ ବ୍ୟବହୃତ ଔଷଧ ଏବଂ ଆଣ୍ଟିହିଷ୍ଟାମିନିକ ଔଷଧ ସବୁ ପାକ ପ୍ରଣାଳୀର ଚଳନକୁ ମନ୍ଥର କରିଦିଏ, ଫଳରେ କୋଷ୍ଠବଦ୍ଧତା ଯୋଗୁଁ ବି ଏପରି ହୋଇଥାଏ। କେତେକ ବ୍ୟକ୍ତିଙ୍କର ଦୁଗ୍ଧଜାତ ଖାଦ୍ୟ ପଦାର୍ଥ ଯୋଗୁଁ ବି କୋଷ୍ଠବଦ୍ଧତା ଓ କଠିନମଳ ହୋଇପାରେ। ଏପରି ସନ୍ଦେହ ହେଉଥିଲେ ଆପଣ ଦୁଗ୍ଧଜାତ ଖାଦ୍ୟ ପଦାର୍ଥ ବନ୍ଦ କରି କୋଷ୍ଠକାଠିନ୍ୟ ଦୂର ହେଉଛି କି ନାହିଁ ଦେଖିପାରନ୍ତି। ଶରୀରରେ ଜଳଶୁଷ୍କତା ଥିଲେ ବି ମଳ କଠିନ ହୋଇଥାଏ, କାରଣ ଦେହର ଜଳୀୟ ଅଂଶ କମ୍ ଥିଲେ ଏହା ପ୍ରତ୍ୟେକ ସ୍ଥାନରୁ ଜଳକୁ ଅବଧାରଣ କରିବାକୁ ଚେଷ୍ଟା କରିଥାଏ। ବେଳେବେଳେ ଛୋଟ ଛୋଟ ଗୁଳା ପରି ମଳତ୍ୟାଗ ହେଉଥିଲେ ସ୍ୱାଭାବିକ ଭାବେ ମଳ ଅଧିକ ପରିମାଣର ତଥା କୋମଳ, ଫସଫସିଆ ଏବଂ ସହଜରେ ନିଷ୍କାସିତ ହୋଇପାରେ। କିନ୍ତୁ କେତେକ ଅସ୍ୱାଭାବିକ କ୍ଷେତ୍ରରେ ଖାଦ୍ୟରେ ତନ୍ତୁ ଅଂଶ ଆବଶ୍ୟକତାଠାରୁ କମ୍ ଥିଲେ ତାହା ଜଳୀୟ ଅଂଶକୁ ଧରି ରଖିପାରେ ନାହିଁ, ତେଣୁ ଖାଦ୍ୟ ଅଧିକ ସମୟ ଅନ୍ତରରେ ରହିଥାଏ। ପରିଶେଷରେ ମଳର ପରିମାଣ ଅପେକ୍ଷାକୃତ କମ୍ ହୁଏ। ଆକାରରେ ଏହା ଛେଳି କିମ୍ବା ମୃଗ ମଳ ପରି ହୋଇଥାଏ। ଏପରି ମଳତ୍ୟାଗ ଅଧିକ ଦିନ ହେଲେ ବ୍ୟକ୍ତି ମଳକଣ୍ଟକ ଓ ଭଗନ୍ଦର ଆଦିର ଶିକାର ହୋଇପାରେ। ଅତ୍ୟଧିକ ପତଳା ଝାଡ଼ା ହେଉଥିଲେ ପ୍ରତିଦିନ ଆମ ଦେହରେ ଲାଳଗ୍ରନ୍ଥି, ପାକସ୍ଥଳୀ ଏବଂ ଅଗ୍ନାଶୟରୁ ପ୍ରାୟ 8 ଲିଟର ତରଳ ପଦାର୍ଥ ନିର୍ଗତ ହୋଇଥାଏ। ଏହା ଖାଦ୍ୟକୁ ବିଭାଜିତ କରିଥାଏ ଏବଂ ପାକ ପ୍ରଣାଳୀରେ ଏହାର ଗତିକୁ

0: କରିଥାଏ। ସ୍ୱାଭାବିକ କ୍ଷେତ୍ରର ସେହି ତରଳର ମୁଖ୍ୟ ଅଂଶ ଶରୀର ଶୋଷି ନିଏ, କିନ୍ତୁ ସେହି ତରଳ ପଦାର୍ଥର ସାହାଯ୍ୟରେ ମଳ କୋମଳ ଏବଂ ଫସଫସିଆ ହୋଇଥାଏ। ଖାଦ୍ୟ ଯଦି ଅନ୍ତର ମଧ୍ୟରେ ଖୁବ୍ ବେଗରେ ଗତି କରେ, ତେବେ ଏହି ତରଳ ପୁନଃ ଶୋଷିତ ହୋଇପାରେ ନାହିଁ ଏବଂ ଖାଦ୍ୟ ବି ଅତି କୋମଳ ହୋଇ ପଦାକୁ ବାହାରିଯାଏ। ସାଧାରଣତଃ ଜୀବାଣୁ କିମ୍ବା ଭୂତାଣୁ ସଂକ୍ରମିତ ଖାଦ୍ୟ ବା ପାନୀୟ ଯୋଗୁଁ ଏପରି ହୋଇଥାଏ। ଜୀବାଣୁ ଏବଂ ଭୂତାଣୁଗୁଡ଼ିକ ଶରୀରର ଶୀଘ୍ର ବାହାରକୁ ନିଷ୍କାସିତ କରିବାର ଚେଷ୍ଟା କରୁଥିବାରୁ ତା ସହିତ ଅଧିକ ଜଳୀୟ ଅଂଶ ବି ଛାଡ଼ିଥାଏ, ଫଳରେ ପତଳା ଝାଡ଼ା ହୋଇଥାଏ। ପେନ୍ସିଲ୍ ପରି ମଳ ଯଦି ପତଳା ଆକାରରେ ହୋଇଥାଏ, ଏହା ପ୍ରାୟତଃ ଏକ ବିପଦ ସଙ୍କେତ। ବୃହଦାନ୍ତ୍ର କିମ୍ବା ମଳାଶୟରେ କର୍କଟ ରୋଗ କିମ୍ବା ଏହାର ପୂର୍ବାଭାସ ଥିଲେ ମଳ ପେନ୍ସିଲ୍ ପରି ହୋଇଥାଏ। ଅବଶ୍ୟ ପଲିପ୍ ଥିଲେ କିମ୍ବା ଅନ୍ୟ କିଛି ଅର୍ବୁଦ ମଳର ଗତିରୋଧ କରୁଥିଲେ ଏପରି ହୋଇପାରେ। ତେବେ ନିଶ୍ଚିତ ଯେ ଯଦି ପେନ୍ସିଲ୍ ପରି ପତଳା ମଳ ହେଉଥାଏ, ଏହା ଅତିଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଖୁବ୍ ଜରୁରୀ। ସ୍ୱାଭାବିକ ମଳର ରଙ୍ଗ ଅନେକ ପ୍ରକାରର ହୋଇପାରେ। ସାଧାରଣତଃ ଆମର ଖାଦ୍ୟ ପଦାର୍ଥ ଅନୁସାରେ ଏହାର ରଙ୍ଗ ପ୍ରଭାବିତ ହୋଇଥାଏ, କିନ୍ତୁ ମଳର ରଙ୍ଗ ଯଦି ଖୁବ୍ ସେତା କିମ୍ବା ଧୂସର ଦିଶୁଥାଏ, ଏହା ନିଶ୍ଚିତ ଭାବେ ପାକ ପ୍ରଣାଳୀରେ କିଛି ଅସ୍ୱାଭାବିକତାର ସଙ୍କେତ ଦେଇଥାଏ। ଯକୃତରୁ ନିଃସୃତ ପିତ୍ତ ଦ୍ୱାରା ତୈଳ ଜାତୀୟ ଖାଦ୍ୟର ଚୟାପଚୟନ ହୋଇଥାଏ। ଯକୃତ କିମ୍ବା ପିତ୍ତକୋଷରେ ରୋଗ ଥିଲେ ପିତ୍ତ ଖାଦ୍ୟରେ ମିଶିପାରେ ନାହିଁ, ତେଣୁ ସେତା ଦିଶେ। ସେହିପରି ଅଗ୍ନାଶୟରେ ରୋଗ ଥିଲେ ମଳ ଧୂସର ଦିଶିପାରେ। ଏହା ଛଡ଼ା ମଳତ୍ୟାଗ ବେଳେ ମଳଦ୍ୱାରରେ କଷ୍ଟ ହେବା, ମଳରେ ଉଜ୍ଜଳ ରକ୍ତ ପଡ଼ିବା, ପୂଜ କିମ୍ବା ଲାଳ ପଡ଼ିବା ଆଦି ଅନେକ ରୋଗର ସୂଚନା ଦେଇଥାଏ। ମଳ ଯଦି କଳା ରଙ୍ଗ ହୁଏ କିମ୍ବା ଆଲକାତରା ପରି ଦେଖାଦାଏ, ତାହା ଅନ୍ତରରେ ରକ୍ତକ୍ଷରଣର ସୂଚନା ଦିଏ। ଏହିସବୁ ପରିସ୍ଥିତିରେ ଅବିଳମ୍ବେ ଚିକିତ୍ସକଙ୍କ ପରାମର୍ଶ କଲେ ବ୍ୟକ୍ତି ଅନେକ ମାରାତ୍ମକ ଅସୁସ୍ଥତାରୁ ମୁକ୍ତି ପାଇପାରେ।
1: ଆମର ସ୍ୱାସ୍ଥ୍ୟରେ ଆମ ଶରୀରରେ ବର୍ଜ୍ୟବସ୍ତୁ ଦିଏ ସ୍ୱାସ୍ଥ୍ୟର ସୂଚନା ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରବିନାରାୟଣ ରଥ। ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ସେମିକନ୍ ଇଣ୍ଡିଆ 2026 ପଞ୍ଚମ ସଂସ୍କରଣକୁ ଆସନ୍ତା ଗୁରୁବାର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ନ୍ୟାୟପାଳିକାରେ ନିରନ୍ତର ସଂସ୍କାର ଏବଂ ଅଧିକ ସ୍ୱଚ୍ଛତାର ଆବଶ୍ୟକତା ଉପରେ ପ୍ରଧାନ ବିଚାରପତିଙ୍କ ଗୁରୁତ୍ୱ ପ୍ରଦାନ। ଗୁଜରାଟର ଗାନ୍ଧୀନଗର ମହାତ୍ମା ମନ୍ଦିରଠାରେ ଆଜିଠାରୁ ଆରମ୍ଭ ହେଉଛି ଦୁଇଦିନିଆ ବିଶ୍ୱ ପୁନଃ ସଂଯୋଜିତ ଅର୍ଥନୀତି ସମ୍ମିଳନୀ। 2,000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦେଣନେଣ ଉପରେ କୌଣସି ଶୁଳ୍କ ଲାଗୁ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କଲେ ସରକାର। ଏବଂ ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଗୁରୁବାର ଦିନ ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ 2026 ପଞ୍ଚମ ସଂସ୍କରଣକୁ ଉଦ୍ଘାଟନ କରିବେ। ଏଥିରେ 40 ଅଧିକ ଦେଶର 600 ଅଧିକ ପ୍ରଦର୍ଶକ, 300 ଆନ୍ତର୍ଜାତିକ କମ୍ପାନୀ ଏବଂ ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣ କରିବେ। ପ୍ରଦର୍ଶନୀରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଷ୍ଟାର୍ଟଅପ୍ ପ୍ୟାଭିଲିୟନ୍ ସହ 6 ଦେଶ ଏବଂ 12 ରାଜ୍ୟର ପ୍ରଦର୍ଶନୀ ମଣ୍ଡପ ସ୍ଥାନିତ ହେବ। ଭାରତ ସେମିକଣ୍ଡକ୍ଟର ମିଶନ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏବଂ ସେମି ଦ୍ୱାରା ମିଳିତ ଭାବେ ଏହି ସମାବେଶର ଆୟୋଜନ କରାଯାଇଛି। ସେମିକନ୍ ଇଣ୍ଡିଆ ହେଉଛି ଦେଶର ପ୍ରମୁଖ ସେମିକଣ୍ଡକ୍ଟର ସମ୍ମିଳନୀ ଓ ପ୍ରଦର୍ଶନୀ। ଏହି ତିନିଦିନିଆ ସମାବେଶରେ ବିଭିନ୍ନ ପ୍ରସଙ୍ଗ ଆଧାରିତ ଆଲୋଚନା ଏବଂ ରଣନୈତିକ ଅଧିବେଶନ ଅନୁଷ୍ଠିତ ହେବ। ସେମିକଣ୍ଡକ୍ଟର କ୍ଷେତ୍ରରେ କାର୍ଯ୍ୟରତ ସ୍ୱଦେଶୀ ଏବଂ ଆନ୍ତର୍ଜାତିକ କମ୍ପାନୀଗୁଡ଼ିକ ମଧ୍ୟରେ ସହଭାଗିତା, ନିବେଶ, ପ୍ରଯୁକ୍ତିବିଦ୍ୟା ସହଯୋଗ ଏବଂ ଯୋଗାଣ ଶୃଙ୍ଖଳକୁ ସଶକ୍ତ କରିବାରେ ଏହା ଏକ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ନ୍ୟାୟପାଳିକାରେ ନିରନ୍ତର ସଂସ୍କାର ଏବଂ ଅଧିକ ସ୍ୱଚ୍ଛତାର ଆବଶ୍ୟକତା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀର ଷଷ୍ଠ ରାମଜେଠାମାଲାନୀ ସ୍ମାରକୀ ବକ୍ତୃତାରେ ଅଭିଭାଷଣ ପ୍ରଦାନ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହା କହିଛନ୍ତି, ବିଚାରପତିଙ୍କ ବିରୋଧରେ ଅଭିଯୋଗର ସମାଧାନ ପାଇଁ ସୁପ୍ରିମକୋର୍ଟ ଏବଂ ଉଚ୍ଚ ନ୍ୟାୟାଳୟଗୁଡ଼ିକ ଦ୍ୱାରା ବିକଶିତ ମାର୍ଗ ଦୃଢ଼, ପ୍ରତିକ୍ରିୟାଶୀଳ ଏବଂ ସମୟୋଚିତ ବୋଲି ସେ ବର୍ଣ୍ଣନା କରିଛନ୍ତି। ସଂସ୍କାରକୁ ଏକ ଆଦର୍ଶ ଭାବେ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏହା ବ୍ୟତିରେକ ଚିରାଚରିତ ଢଙ୍ଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡ଼ିକ ନିଜ କାର୍ଯ୍ୟ ପାଇଁ ଗର୍ବ କରିପାରିବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ନ୍ୟାୟପାଳିକା କାର୍ଯ୍ୟରେ ନିରପେକ୍ଷ, ସୂଚନା ଆଧାରିତ ଏବଂ ଗଠନମୂଳକ ସମାଲୋଚନା ଏକ ଦୃଢ଼ ସାମ୍ବିଧାନିକ ଗଣତନ୍ତ୍ରର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିଥାଏ। ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ନ୍ୟାୟ

ସରକାର ସ୍ୱଚ୍ଛତା ଏହି ନୀତି ଉପରେ ଆଧାରିତ ଆଲୋଚନାଠାରୁ ଉର୍ଦ୍ଧ୍ୱରେ ରହି ଜନସାଧାରଣଙ୍କ ବିଶ୍ୱାସ ହାସଲ କରିବାରେ ଅଦାଲତ ସମର୍ଥ ହୋଇପାରିବ ନାହିଁ। ଏହା ବଦଳରେ ପ୍ରଶ୍ନ ପଚାରିବା ଏବଂ ଆବଶ୍ୟକସ୍ଥଳେ ସମାଲୋଚନା ପାଇଁ ଉନ୍ମୁକ୍ତ ରହିବାକୁ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ପରାମର୍ଶ ଦେଇଛନ୍ତି। ମାମଲା ହାରିଥିବା ବ୍ୟକ୍ତି ନ୍ୟାୟ ପ୍ରକ୍ରିୟାକୁ ନିରପେକ୍ଷ ବୋଲି ବିଶ୍ୱାସ କଲେ ହିଁ ସାଧାରଣ କ୍ଷେତ୍ରରେ ବିଶ୍ୱାସ ଅଧିକ ସଶକ୍ତ ହୋଇଥାଏ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତର ପୂର୍ବଭାଗ ନୀତି, ଭିଜନ ମହାସାଗର ଓ ପ୍ରଶାନ୍ତ ଭାରତୀୟ ମହାସାଗରୀୟ ଅଞ୍ଚଳ ଦୃଷ୍ଟିକୋଣରେ ଭିଏତନାମ ଏକ ପ୍ରମୁଖ ଅଂଶୀଦାର। ନୂଆଦିଲ୍ଲୀରେ ଭାରତ ଭିଏତନାମ ମିଳିତ କମିଶନର 19ତମ ଅଧିବେଶନରେ ସହ ଅଧ୍ୟକ୍ଷତା କରି ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ବାଣିଜ୍ୟ, ଅର୍ଥନୈତିକ, ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ସଶକ୍ତ କରିବା ଲକ୍ଷ୍ୟ ନେଇ ଏହି ଅଧିବେଶନ ଅନୁଷ୍ଠିତ ହୋଇଛି। ଅଙ୍ଗୀକାରବଦ୍ଧତାର କାର୍ଯ୍ୟାନ୍ୱୟନ ସମୀକ୍ଷା ଏବଂ ସର୍ବୋଚ୍ଚ ସ୍ତରରେ ରଣନୈତିକ ଗତିଶୀଳତାକୁ ଲୋକକୈନ୍ଦ୍ରିକ ତଥା ଫଳାଫଳ ଆଧାରିତ କରିବା ପାଇଁ ଏହି ଅଧିବେଶନ ଏକ ମଞ୍ଚ ପ୍ରଦାନ କରିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। 3 ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ମିଳିତ କମିଶନ ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ତ୍ୱରାନ୍ୱିତ ହୋଇଛି। ବୈଠକ ଅବସରରେ ଭିଏତନାମ ବୈଦେଶିକ ମନ୍ତ୍ରୀ ଲେ ହୁଇ ଟ୍ରଙ୍କ ସହ ଡକ୍ଟର ଜୟଶଙ୍କର ବିଭିନ୍ନ ଦ୍ୱିପାକ୍ଷିକ ତଥା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବୈଷୟିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ, ବାଣିଜ୍ୟ, ନିବେଶ, ଯୋଗାଣ ଶୃଙ୍ଖଳରେ ବ୍ୟାପକତା, ଭାରତୀୟ ସାମୁଦ୍ରିକ କୃଷି ଉତ୍ପାଦ ଏବଂ ଔଷଧ ପାଇଁ ବଜାର ପ୍ରବେଶ, ଜଳପଥ ଓ ଆକାଶପଥ ଯୋଗାଯୋଗ, ପରମାଣୁ ଶକ୍ତି, ମହାକାଶ କ୍ଷେତ୍ରରେ ସୁଯୋଗ, ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ଦ୍ୱିପାକ୍ଷିକ କୂଟନୈତିକ ସମ୍ପର୍କର 55 ବର୍ଷ ପାଳନ ଅବସରରେ ଆସନ୍ତା ବର୍ଷକୁ ବନ୍ଧୁତ୍ୱ ବର୍ଷ ଭାବେ ପାଳନ କରିବାକୁ ଉଭୟ ଦେଶ ସହମତ ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗୁଜରାଟର ଗାନ୍ଧୀନଗର ମହାତ୍ମା ମନ୍ଦିରରେ ବିଶ୍ୱ ପୁନଃ ସଂଯୋଜିତ ଅର୍ଥନୀତି ସମ୍ମିଳନୀ 2026 ଆଜିଠାରୁ ଆରମ୍ଭ ହେବ। ଦକ୍ଷିଣ ଏସିଆରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀକୁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମିଳିତ ଭାବେ ଉଦ୍ଘାଟନ କରିବେ। ପୁନଃ ସଂଯୋଜିତ ଅର୍ଥନୀତି, ଲୋକଙ୍କ ପାଇଁ ପରିବର୍ତ୍ତନ ଓ ସମୃଦ୍ଧି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ 65ରୁ ଅଧିକ ଦେଶର 2000ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ। ଦକ୍ଷିଣ ଏସିଆରେ ଆର୍ଥିକ ପରିବର୍ତ୍ତନ କ୍ଷେତ୍ରରେ ନିରନ୍ତରତାକୁ ପ୍ରୋତ୍ସାହିତ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ପୁନଃ ବ୍ୟବହାର, ପୁନଃ ପ୍ରସ୍ତୁତି ଏବଂ ପୁନଃ ଚକ୍ରଣକୁ ଗୁରୁତ୍ୱ ଦେଇ ବୈଷୟିକ ସ୍ତରରେ ଆର୍ଥିକ ବ୍ୟବସ୍ଥାକୁ ପୁନଃ ସଂଯୋଗୀକରଣ କରିବା ସହ ତ୍ୱରାନ୍ୱିତ କରିବାରେ ଏହି ସମ୍ମିଳନୀ ଲକ୍ଷ୍ୟ ରଖିଛି। 2 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତାର ଉପଯୋଗ, ସବୁଜ ଶକ୍ତି, ନିରନ୍ତର ଅର୍ଥନୀତି, ଶାସନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଭଳି ପ୍ରମୁଖ ପ୍ରସଙ୍ଗ ଆଧାରରେ 4ଟି ପୂର୍ଣ୍ଣାଙ୍ଗ ଏବଂ 16ଟି ବିଷୟବସ୍ତୁ ଆଧାରିତ ଅଧିବେଶନର ଆୟୋଜନ କରାଯିବ। ଏହି ଅବସରରେ ପୁନଃ ସଂଯୋଜିତ ବ୍ୟାବସାୟିକ ରୂପରେଖକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ। ଏଥିରେ 125ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରିବେ। ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଫିନିସ୍ ଇନୋଭେସନ୍ ଫଣ୍ଡ ସିତ୍ରା ଏବଂ ଗୁଜରାଟ ସରକାରଙ୍କ ମିଳିତ ସହଯୋଗରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ଆସନ୍ତାକାଲି ଉଦ୍ଯାପନୀ ଅଧିବେଶନରେ ପରିବେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏବଂ ଫିନ୍ଲାଣ୍ଡ ପରିବେଶ ମନ୍ତ୍ରୀ ସରି ମୁଲତାଲ୍ଲା ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 2000 ଟଙ୍କା ପର୍ଯ୍ୟନ୍ତ UPI କାରବାର ଉପରେ ବ୍ୟାଙ୍କ କୌଣସି ଶୁଳ୍କ ଲାଗୁ କରିପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ରୂପେ ଡେବିଟ୍ କାର୍ଡ ମାଧ୍ୟମରେ କରାଯାଉଥିବା 2000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦେଣନେଣ ଉପରେ ବ୍ୟାଙ୍କ କିମ୍ବା ସୁବିଧା ପ୍ରଦାନକାରୀ ସଂସ୍ଥା କୌଣସି ପ୍ରକାର ପ୍ରତ୍ୟକ୍ଷ ବା ପରୋକ୍ଷ ଶୁଳ୍କ ଲାଗୁ କରିପାରିବେ ନାହିଁ। UPI କାରବାର ନେଇ ଶୁଳ୍କ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଏହି ବିଜ୍ଞପ୍ତିରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇଛି। UPI ମାଧ୍ୟମରେ ଆର୍ଥିକ କାରବାର ପାଇଁ ଉପଭୋକ୍ତାଙ୍କଠାରୁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ ବୋଲି ଗତ ମାସରେ ସରକାର ଘୋଷଣା କରିଥିଲେ। ତେବେ ଭବିଷ୍ୟତରେ ବାଣିଜ୍ୟିକ ରିହାତି ହାର ପ୍ରଦାନ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ଚିହ୍ନଟ କାରବାର ପର୍ଯ୍ୟନ୍ତ ଏହି ଶୁଳ୍କ ସୀମିତ ରହିବ ବୋଲି ସରକାର କହିଥିଲେ। ବ୍ୟକ୍ତିଗତ ସ୍ତରରେ UPI କାରବାର ନିଃଶୁଳ୍କ ରହିବ ଏବଂ ବ୍ୟାବସାୟିକ କ୍ଷେତ୍ରରେ ସମ୍ପୂର୍ଣ୍ଣ ବାଣିଜ୍ୟିକ ରିହାତି ହାର ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଜାତୀୟ ରାଜପଥ ପ୍ରାଧିକରଣ NHAI କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ କାର୍ଯ୍ୟକ୍ଷମ ଥିବା 1033 ହେଲ୍ପଲାଇନ୍ ନମ୍ବରର ବ୍ୟବହାରକୁ ଅଧିକ ବିକଶିତ କରିଛି।

0: ନାଗରିକଙ୍କୁ ତ୍ୱରିତ ତଥା ଗୁଣବତ୍ତା ସମ୍ପନ୍ନ ସହାୟତା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ହେଲ୍ପଲାଇନ୍ ମାଧ୍ୟମରେ ଏଣିକି ଫୋନ୍ କରୁଥିବା ବ୍ୟକ୍ତିବିଶେଷଙ୍କର ସଠିକ୍ ସ୍ଥାନ ବ୍ୟବହାର କରୁଥିବା ଭାଷାକୁ ଆଧାର କରି ଉପଯୁକ୍ତ ସମୟରେ ତ୍ୱରିତ ସେବା ଯୋଗାଇ ଦିଆଯାଇପାରିବ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ମାନବ ଦ୍ୱାରା ପରିଚାଳିତ ଏହି ଜରୁରୀକାଳୀନ ସେବା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। 24 ଘଣ୍ଟିଆ 1033 ହେଲ୍ପଲାଇନ୍ ନମ୍ବର 2018 ମସିହାରୁ ପ୍ରଚଳନ କରାଯାଇଛି। ଭାରତ ଓ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ। ନୂଆଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ଆଫଗାନିସ୍ତାନକୁ ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। ଆସନ୍ତା ଗୁରୁବାର ଦିନ ସେହି ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ଇଟାଲୀର ପୋର୍ପର୍ଟାଠାରେ ଆଇଏସ୍ଏସ୍ଏଫ୍ ଜୁନିୟର ବିଶ୍ୱକପ୍ ସଟ୍ଗନ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 20 ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରୁଛନ୍ତି। ମିଳିତ ଟ୍ରାପ୍ ଇଭେଣ୍ଟ ସହିତ ପୁରୁଷ ଏବଂ ମହିଳା ଟ୍ରାପ୍ ଓ ସ୍କିଟ୍ ବର୍ଗରେ ଭାରତୀୟ ଖେଳାଳି ପ୍ରତିଦ୍ୱନ୍ଦ୍ୱିତା କରିବେ। 30ଟି ସଂଘର ମୋଟ 218 ଜଣ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। କାଇରୋଠାରେ ଗତ ଏପ୍ରିଲ୍ ମାସରେ ଅନୁଷ୍ଠିତ ଜୁନିୟର ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତୀୟ ବନ୍ଧୁକ ଚାଳକ 5ଟି ସ୍ୱର୍ଣ୍ଣପଦକ ସହ 16ଟି ପଦକ ଜିତିଥିଲେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ସେମିକନ୍ ଇଣ୍ଡିଆ 2026 ପଞ୍ଚମ ସଂସ୍କରଣକୁ ଆସନ୍ତା ଗୁରୁବାର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ନ୍ୟାୟପାଳିକାରେ ନିରନ୍ତର ସଂସ୍କାର ଏବଂ ଅଧିକ ସ୍ୱଚ୍ଛତାର ଆବଶ୍ୟକତା ଉପରେ ପ୍ରଧାନ ବିଚାରପତିଙ୍କ ଗୁରୁତ୍ୱ ପ୍ରଦାନ। ଗୁଜରାଟର ଗାନ୍ଧୀନଗର ମହାତ୍ମା ମନ୍ଦିରରେ ଆଜିଠାରୁ ଆରମ୍ଭ ହେଉଛି 2 ଦିନିଆ ବିଶ୍ୱ ପୁନଃ ସଂଯୋଜିତ ଅର୍ଥନୀତି ସମ୍ମିଳନୀ। ୟୁପିଆଇ ମାଧ୍ୟମରେ 2000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦେଣନେଣ ଉପରେ କୌଣସି ଶୁଳ୍କ ଲାଗୁ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କଲେ ସରକାର। ଏବଂ ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ, ଏତେବେଳେ ଯେଉଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ଆଲୋଚନା। ବିଷୟ ରହିଛି ନୂଆଖାଇ ପର୍ବର ମହତ୍ଵ। ଆଲୋଚକ ଅଶୋକ କୁମାର ପାତ୍ର।
2: ମଣିଷ ସୃଷ୍ଟି ହେବା ଦିନଠାରୁ ସଂସ୍କୃତି ଗଢ଼ିବାରେ ଲାଗିଛି। ସାମାଜିକ ସମ୍ପର୍କରେ ବିକାଶରେ ମନୁଷ୍ୟ ସଂସ୍କୃତି ଆରମ୍ଭ ହୋଇଥିବାର ମନେ ହୁଏ। ବିଶ୍ୱର ଆଦିମ କୃଷିଭିତ୍ତିକ ମହାନ ଗଣପର୍ବ ନୂଆଖାଇ ଓଡ଼ିଶାର ପଶ୍ଚିମାଞ୍ଚଳ ଏବଂ ଅନ୍ୟାନ୍ୟ ସ୍ଥାନରେ ତଥା ଛତିଶଗଡ଼ ଓ ଝାଡ଼ଖଣ୍ଡ ପ୍ରଦେଶର ବିସ୍ତୀର୍ଣ୍ଣ ଅଞ୍ଚଳରେ ଏହି ପର୍ବ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଅର୍ଥାତ୍ ଶ୍ରୀ ଗଣେଶ ଚତୁର୍ଥୀର ପରବର୍ତ୍ତୀ ଦିବସରେ ମହାସମାରୋହରେ ପାଳନ କରାଯାଇଥାଏ। ନୂଆଖାଇ ଯଦିଓ ସାରା ଓଡ଼ିଶାରେ ପାଳିତ ହେଉଛି, ତଥାପି ଏହା ପଶ୍ଚିମାଞ୍ଚଳର ଏକ ମୁଖ୍ୟ ଗଣପର୍ବ। ନୂତନ ଭାବେ ଉତ୍ପାଦିତ ଶସ୍ୟକୁ ଦେବଦେବୀଙ୍କୁ ସମର୍ପଣ କରାଯିବା ପରେ ଶ୍ରଦ୍ଧାର ସହ ସ୍ୱୟଂ ଭକ୍ଷଣ କରିବା ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଥମ କରି ଅମଳ ହୋଇଥିବା ଧାନରୁ ଅର୍ଣ୍ଣ ଓ ସୁସ୍ୱାଦୁ ବ୍ୟଞ୍ଜନ ତିଆରି କରି ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଅର୍ପଣ କରନ୍ତି। ସମ୍ବଲପୁରର ସମଲେଶ୍ୱରୀ ମନ୍ଦିରରେ ଏହି ନୂଆଖାଇ ପର୍ବ ବଡ଼ ଜାକଜକମରେ ପାଳନ ହୁଏ। ପଶ୍ଚିମ ଓଡ଼ିଶାର ଲୋକ ଯିଏ ଯେଉଁଠି ଥିଲେ ଏହି ପର୍ବକୁ ମିଳିମିଶି ପାଳନ କରିବା ପାଇଁ ନିଜ ନିଜ ପରିବାରଜନଙ୍କ ପାଖକୁ ଘରକୁ ସେମାନେ ଚାଲି ଆସନ୍ତି। ଓଡ଼ିଶାରେ ତଥା ପଶ୍ଚିମାଞ୍ଚଳରେ ବିଭିନ୍ନ ଜିଲ୍ଲା ଓ ଅଞ୍ଚଳରେ ନିଜ ନିଜ ଦେବାଦେବୀଙ୍କୁ ପୂଜା ଅର୍ଚ୍ଚନା ତିଥି ଅନୁସାରେ ବିଭିନ୍ନ ତାରିଖରେ ନବାନ୍ନ ଭକ୍ଷଣ କରୁଥିଲେ। ପ୍ରଥମ ଥର ପାଇଁ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ଗୋଟିଏ ତିଥି ଓ ଗୋଟିଏ ଦିନ ସମଗ୍ର ଓଡ଼ିଶାରେ ଏହି ଗଣପର୍ବକୁ ପାଳନ କରିବାକୁ ସ୍ଥିରୀକୃତ କରାଗଲା ଏବଂ ସର୍ବସମ୍ମତିକ୍ରମେ ଭାଦ୍ରବ ମାସ ପଞ୍ଚମୀ ତିଥିରେ ନବାନ୍ନ ଭକ୍ଷଣ ପାଇଁ ନିର୍ଦ୍ଧାରିତ ପରେ ଓଡ଼ିଶା ସରକାର ଏହି ଦିବସକୁ ଛୁଟି ଘୋଷଣା କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ଗ୍ରାମାଞ୍ଚଳରେ ଏହି ତିଥିରେ ନବାନ୍ନ ଭକ୍ଷଣ କରନ୍ତି, କିନ୍ତୁ ଭବାନୀପାଟଣା ସହର, ଥୁଆମୁଲ ରାମପୁର, ମଦନପୁର ରାମପୁରଠାରେ ଗ୍ରାମ୍ୟ ଇଷ୍ଟଦେବୀ ମା ମାଣିକେଶ୍ୱରୀ ଦଶମୀ ତିଥିରେ ନବାନ୍ନ ଭୋଗ ଲାଗେ। ଏଣୁ ଏହି ଅଞ୍ଚଳବାସୀ ଦିନରେ ନବାନ୍ନ ଭକ୍ଷଣ କରିଥାନ୍ତି। ନୂଆକରି ହୋଇଥିବା ଅର୍ଣ୍ଣକୁ ପ୍ରଥମେ ଲକ୍ଷ୍ମୀ ଠାକୁରାଣୀଙ୍କ ନିକଟରେ ଲାଗି କରୁଥିବାରୁ ଏହି ପର୍ବର ନାଁ ନୂଆଖାଇ। ନୂଆଖାଇ ପର୍ବର ଅନ୍ୟ ଦୃଷ୍ଟିକୋଣ ହେଉଛି

ତାର ଖାଦ୍ୟ ମୂଲ୍ୟବୋଧ। ଶାସ୍ତ୍ରୋକ୍ତ ମତ ଅନୁସାରେ କର୍ଣ୍ଣମ୍ ବ୍ରହ୍ମେତି ବୀଜନାଥ, ଈଶ୍ୱରଙ୍କୁ ପ୍ରଥମେ ସମର୍ପଣ କରି ପରେ ନୂତନ ଅର୍ଣ୍ଣ ସେବନ କରିବାର ନିର୍ଦ୍ଦେଶ ସୃଷ୍ଟିକର୍ତ୍ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନର ନିଦର୍ଶନ। ଅଧାତୁରୁ ନ ପ୍ରତ୍ୟୟ ହେଲେ ଅର୍ଣ୍ଣ ଶଙ୍କ ସୃଷ୍ଟି ହୁଏ। ଅନ୍ଧାତୁରୁ ଅର୍ଥ ହେଲା ଖାଇବା, ଅର୍ଥାତ୍ ଯାହା ଖୁଆଯାଏ ବା ଭକ୍ଷଣ କରାଯାଏ ତାହାର ନାମ ଅର୍ଣ୍ଣ। ପଶ୍ଚିମ ଓଡ଼ିଶାର ପ୍ରଚୁର ଧାନ ଚାଷ ହୁଏ। ଏହି ଧାନରୁ ଚାଉଳ ଏବଂ ଚାଉଳରୁ ଭାତ।

ହେଲା ଖାଇବା ଅର୍ଥାତ୍ ଯାହା ଖୁଆଯାଏ ବା ଭକ୍ଷଣ କରାଯାଏ ତାହାର ନାମ ଅର୍ଣ୍ଣ। ପଶ୍ଚିମ ଓଡ଼ିଶାର ପ୍ରଚୁର ଧାନ ଚାଷ ହୁଏ। ଏହି ଧାନରୁ ଚାଉଳ ଏବଂ ଚାଉଳରୁ ଭାତ ବା ଅର୍ଣ୍ଣ ପ୍ରସ୍ତୁତ କରାଯାଏ। ଯେତେବେଳେ କୃଷକ ପ୍ରଥମ ଫସଲ ଉତ୍ପନ୍ନ କରେ ସେ ପ୍ରଥମେ ଅର୍ଣ୍ଣକୁ ଦେବାଦେବୀଙ୍କ ପାଖରେ ସମର୍ପଣ କରେ ଏବଂ ପରେ ସେ ନିଜେ ତାକୁ ଗ୍ରହଣ କରେ। ଏହାକୁ ନୂଆଖାଇ କୁହାଯାଏ। ପଶ୍ଚିମ ଓଡ଼ିଶାର ଘରେ ଘରେ ଏହି ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳେ। ଅର୍ଣ୍ଣକୁ ଆଧାର କରି ଯେଉଁ ପର୍ବର ପରିକଳ୍ପନା କରାଯାଇଛି ତାହାକୁ ନିଶ୍ଚିତ ଭାବରେ ଏକ ମହାନ ପର୍ବ ବୋଲି କୁହାଯାଇପାରେ। ସ୍ୱଭାବ କବି ଗଙ୍ଗାଧର ମେହେର ଅର୍ଣ୍ଣର ପ୍ରାଧାନ୍ୟ ଓ ମହତ୍ତ୍ୱ ଦର୍ଶାଇବାକୁ ଯାଇ ଅର୍ଣ୍ଣର ମହିମା କବିତାରେ ଲେଖିଛନ୍ତି। ଅର୍ଣ୍ଣ ଘେନି ରହିଛି ଅଖିଳ ସଂସାର, ଅର୍ଣ୍ଣ ବିନା ଜଗତେ ଉଠେ ହାହାକାର। ଅର୍ଣ୍ଣ ଘେନି ଜ୍ଞାନ ଯେ ଅର୍ଣ୍ଣ ଘେନି ଧ୍ୟାନ, ଅର୍ଣ୍ଣ ଘେନି ମହତ୍ତ୍ୱ, ଅର୍ଣ୍ଣ ଘେନି ମାନ। ଏବଂ ଅତି ବଡ଼ି ଜଗନ୍ନାଥ ଦାସ ତାଙ୍କର ଭାଗବତ ଗ୍ରନ୍ଥରେ ସେ ବି ଲେଖିଛନ୍ତି, ଅର୍ଣ୍ଣ ବିହୁନେ ହଂସ ହାନି, ଯୋଗ ସାଧିବୁ କାହା ଘେନି। ସଭ୍ୟତାର ମୂଳ ଉତ୍ସ ହେଉଛି କୃଷି। ଆମ ରାଜ୍ୟର ଶତକଡ଼ା 73% ଲୋକ କୃଷି ଉପରେ ନିର୍ଭରଶୀଳ। ବଢ଼ି, ମରୁଡ଼ି, ବାତ୍ୟା ଓ କରକାପାତ ପରି ପ୍ରାକୃତିକ ଦୁର୍ବିପାକ କୃଷକର ବିକାଶରେ ଅନ୍ତରାୟ ହେଉଥିବା ସତ୍ତ୍ୱେ ଅର୍ଣ୍ଣ ପ୍ରାପ୍ତି ଲକ୍ଷ୍ୟରେ କୃଷକ ପାରମ୍ପରିକ କୃଷିକର୍ମରେ ନିୟୋଜିତ। ନୂତନ ଧାନ ଫସଲ ଈଶ୍ୱରଙ୍କ ସମର୍ପଣ କରିବା ଅବସରରେ ଜନମାନସରେ ପ୍ରକାଶ ପାଉଥିବା ଆନନ୍ଦ ଉଲ୍ଲାସର ରୂପାନ୍ତର ନୂଆଖାଇ ପର୍ବ। ବିଭିନ୍ନ ସମୟରେ ବିଭିନ୍ନ ଖାଦ୍ୟ ଉତ୍ପନ୍ନ ହେଉଛି। ଉତ୍କଳ ପ୍ରଦେଶରେ ସର୍ବଦା ଏକ ପ୍ରଥା ଦେଖାଯାଏ, ପ୍ରଥମ କରି ହୋଇଥିବା ଖାଦ୍ୟ ପଦାର୍ଥ ପ୍ରଥମେ ଭଗବାନଙ୍କୁ, ତାପରେ ଗୋମାତାକୁ ଦେବା ପରେ ତାପରେ ମଣିଷ ଭକ୍ଷଣ କରେ। ଯେଉଁ ଋତୁରେ ଯେଉଁ ଖାଦ୍ୟ ସାର ଅଭାବ ପଡ଼େ ସେହି ଋତୁରେ ସେହି ଖାଦ୍ୟ ସାର ଥିବା ଖାଦ୍ୟ ଶସ୍ୟ ଫଳ ଫୁଲୁରି ପୃଥିବୀ ପୃଷ୍ଠରେ ଉତ୍ପନ୍ନ ହୁଏ। ପୁନଶ୍ଚ ପ୍ରଥମ କରି ହୋଇଥିବା ଖାଦ୍ୟ ଶସ୍ୟ ଫୁଲ ଫଳରେ ଏହିସବୁ ପଦାର୍ଥ ଅଧିକ ପରିମାଣରେ ଥାଏ। ସେହି ହେତୁରୁ ଔଷଧ ଜାତ ଦ୍ରବ୍ୟ ପ୍ରସ୍ତୁତ ପାଇଁ ବୃକ୍ଷରୁ ପ୍ରଥମେ ଉତ୍ପନ୍ନ ଫୁଲ ଫଳ ପତ୍ର ଇତ୍ୟାଦିକୁ ବ୍ୟବହାର କରାଯାଏ। ଅତଏବ ଯେତେଦୂର ଅନୁମେୟ, ଏହି ତଥ୍ୟକୁ ଆଖି ଆଗରେ ରଖି ଆଧ୍ୟାତ୍ମିକ ଚିନ୍ତନ ମଧ୍ୟରେ ନୂଆଖାଇ ପର୍ବର ସୃଷ୍ଟି, ଯାହାଦ୍ୱାରା ମଣିଷ ଠିକ୍ ପୌଷ୍ଟିକ ମୂଲ୍ୟବୋଧ ପାଇ ସୁସ୍ଥ ରହିବ। ସମଗ୍ର ପଶ୍ଚିମ ଓଡ଼ିଶାର ଲୋକମାନେ ନୂଆଖାଇ ପର୍ବକୁ ମନଭରି ଉପଭୋଗ କରିଥାନ୍ତି। ଏହି ପର୍ବର ପ୍ରାୟତଃ 15 ଦିନ ପୂର୍ବରୁ ଘରେ ସମସ୍ତଙ୍କର ପ୍ରସ୍ତୁତି ଆରମ୍ଭ ହୋଇଥାଏ। ବର୍ଷକୁ ଥରେ ଏହି ପର୍ବ ହେଉଥିବାରୁ ସ୍ତ୍ରୀ ଲୋକମାନେ ଘରକୁ ସଫା ସୁତୁରା କରିବା ଆରମ୍ଭ କରନ୍ତି। ମାଟି ଘର ହୋଇଥିଲେ ମାଟି ଗୋବରରେ ଘରକୁ ଲିପାଯାଏ। ସିମେଣ୍ଟ ଘର ହୋଇଥିଲେ ଘରକୁ ପାଣିରେ ଧୋଇ କାନ୍ଥମାନଙ୍କରେ ରଙ୍ଗ ବି ଲଗାଯାଏ। ନୂଆଖାଇର ପୂର୍ବ ଦିନ ପ୍ରାୟତଃ ସମସ୍ତେ ଯିଏ ଯେତେ ଦୂର ଥିଲେ ମଧ୍ୟ ଯୌଥ ପରିବାର ସମସ୍ତେ ପୂର୍ବ ଦିନ ଏକାଠି ହୋଇଯାଆନ୍ତି। ନୂଆଖାଇ ଦିନ ବଡ଼ି ଭୋରରୁ ଘର ସ୍ତ୍ରୀ ଲୋକମାନେ ଗାଁ ପୋଖରୀ କିମ୍ବା ନଦୀକୁ ଗାଧୋଇବାକୁ ଯାଇ ଘରେ ଫେରି ସାତ୍ୱିକ ଅର୍ଣ୍ଣ ରାନ୍ଧିବା ଆରମ୍ଭ କରନ୍ତି। ରନ୍ଧାବଢ଼ା ସମୟରେ ଘରର ଲୋକ ବ୍ୟତୀତ ଅନ୍ୟ କାହାରି ସହିତ କଥାବାର୍ତ୍ତା ହେବା ଉଚିତ ନୁହେଁ। ସମ୍ପୂର୍ଣ୍ଣ ମୌନ ବ୍ରତ ଧାରଣ କରିବା ବିଧେୟ, କାରଣ ଏହି ମୌନତାକୁ ପର୍ବପର୍ବାଣୀର ନିଷ୍ଠା ଓ ପବିତ୍ରତା ବୋଲି ଧରାଯାଏ। ଘରର ଜ୍ୟେଷ୍ଠ ନୂଆ ଧାନକୁ କୁଟି ଗୁଡ଼ ସହିତ ମିଶାଇ ନୂଆ ଅର୍ଣ୍ଣର ଲଡ଼ୁ ତିଆରି କରନ୍ତି। ଏହି ନୂଆ ଚାଉଳର କ୍ଷୀରି ତିଆରିରେ ମଧ୍ୟ ପକାଯାଇଥାଏ। ରନ୍ଧାବଢ଼ା ସରିଲା ପରେ ଘରର ମୁଖିଆ ଗାଧୋଇ ଆସି ପୂଜା ପାଇଁ ପ୍ରସ୍ତୁତ ହୋଇଯାଆନ୍ତି। ନୂଆ ବସ୍ତ୍ର ପରିଧାନ କରି ସେ କ୍ଷେତକୁ ଯାଆନ୍ତି ପୂଜା କରିବା ପାଇଁ। ମନଭରି ଗୋରସ ଢାଳି ସେହି କ୍ଷେତକୁ ପୂଜା କରନ୍ତି, କାରଣ ସେହି କ୍ଷେତ ହିଁ ତାଙ୍କୁ ଅମୃତପମ ଶସ୍ୟ ପ୍ରାଣମୟ ଅର୍ଣ୍ଣ ଦାନ କରିଥାଏ। କ୍ଷେତ ପୂଜା ପରେ ପରେ ଘରର ମୁଖ୍ୟ ଆସି ଘରେ ତୁଳସୀ ଚଉରାରେ ପୂଜା କରନ୍ତି। ତାପରେ ଘରର ପୂଜାରେ ଘରର ଇଷ୍ଟଦେବୀମାନଙ୍କୁ ପୂର୍ବପୁରୁଷମାନଙ୍କୁ ପୂଜା କରାଯାଏ ଏବଂ ଘରର ସୁଖ ଓ ଶାନ୍ତି ପାଇଁ ପ୍ରାର୍ଥନା କରାଯାଏ। ଗ୍ରାମ୍ୟ ଦେବୀଙ୍କୁ ପୂଜା କରି ଗ୍ରାମର ତଥା ରାଜ୍ୟର ମଙ୍ଗଳ କାମନା କରାଯାଏ। ନୂଆ ଅର୍ଣ୍ଣ ଇଷ୍ଟଦେବୀଙ୍କୁ ଅର୍ପଣ କରାଯାଏ ବୋଲି କେତେକ କହନ୍ତି। କେତେକ ଭିନ୍ନ ମତ ପୋଷଣ କରନ୍ତି ଯେ ନୂଆ ଅର୍ଣ୍ଣ ଘରର ପୂର୍ବପୁରୁଷମାନଙ୍କୁ ଅର୍ପଣ କରାଯାଏ, କିନ୍ତୁ ସମ୍ବଲପୁର ଗେଜେଟିୟରରେ ଉଲ୍ଲେଖ ଅଛି ଯେ ନୂଆଖାଇ ଦିନ ନୂଆ ଅର୍ଣ୍ଣ ପ୍ରଥମେ ମା ଲକ୍ଷ୍ମୀଙ୍କୁ ଅର୍ପଣ କରାଯାଇଥାଏ। ଲକ୍ଷ୍ମୀ ହେଉଛନ୍ତି ଅର୍ଣ୍ଣର ଦେବୀ ଏବଂ ଅର୍ଣ୍ଣର ପ୍ରଥମ ସମର୍ପଣ ପାଇଁ ସେ ଯୋଗ୍ୟା। ପୂଜା ସମୟରେ ଅର୍ପଣ କରାଯାଉଥିବା ନବାର୍ଣ୍ଣ ଭୋଗକୁ ସ୍ୱାଭାବିକ ଭାବେ ନୈବେଦ୍ୟ କୁହାଯାଏ। ଦେବାଦେବୀଙ୍କୁ ଅର୍ପଣ ସମୟରେ ଏହି ଭୋଗ

କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତା'ର ଯତ୍ନ ନିଅନ୍ତୁ। ଥିଲେ ବନ ରହିବେ ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟର ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ, ବର୍ଷା ଜଳକୁ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ।

0: ଘରେ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସ୍ୱିଚ୍ ବନ୍ଦ କରନ୍ତୁ। ନିଜ ଯାନବାହନ ଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ ଏବଂ ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଲାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ ଏବଂ ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ। ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଲାନ୍ତୁ। ମଦ ନିଶା ଠାରୁ ଦୂରରେ ରୁହନ୍ତୁ। ଏହା ଆପଣଙ୍କ ଶରୀର ଓ ସଂସାର ଉଭୟର କ୍ଷତି ସାଧନ କରୁଛି। କଥାରେ ଅଛି, ମଦ ବିଡ଼ି ନୁହେଁ ଛୋଟିଆ ନିଶା, ଜଣାପଡ଼େ ନାହିଁ ଟାଣେ ପଇସା। ହଁ ଶ୍ରୋତା ବନ୍ଧୁ, ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ, ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟ ମତେ ସାହାଯ୍ୟ କରନ୍ତୁ। ଶ୍ରୋତାବନ୍ଧୁ, ଏ ଥିଲା କିଛି ସର୍ବସାଧାରଣ ଉପଯୋଗୀ ସୂଚନା। ଏଥର ଶୁଣନ୍ତୁ କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା। ଉପସ୍ଥାପନରେ ଅଛନ୍ତି ପ୍ରଣତି ମିଶ୍ର।
1: ଖୁବ୍ ପ୍ରକାର କିଲସ୍ ପତ୍ର କରିଥିସୁଁ ମାତର୍କ, ଇ ସବୁଥିର୍ ଲାଗି ପାନ୍ ଦରକାର। ଆରୁ ଆଜିକାଲି ତ ଧୀରେ ଧୀରେ ପାନ୍ କ୍ୟାନ୍ର ଯେତ୍କି ଅସୁବିଧା ହେଲାନା ଯେ ଚାଷ୍ ବନେକରି ଆର୍ ନେଇ ହେବାନା। ହେଲେ ଆମେ ଏନ୍ତା କେତେଟା ଚାଷ୍ କରିପାର୍ମା ଯେନ୍ଟାର୍ ଲାଗି ପାନ୍ ଦରକାର ନେଇ। ସେ ଭିତରୁ ଗୁଟେ ହେଲା ମହୁମାଛି ଚାଷ୍। ହଜାର ହଜାର ବରଷ ଆଗ୍ନୁ ଆମର୍ ଦେଶେ ମହୁମାଛି ରଖିକରି ମହୁ ବାହାର କରୁଥିଲେ ଲୋକମାନେ, ହେଲେ ସେମାନେ ପୁରୁଣାକାଲିଆ ଢାଞ୍ଚାନେ କରୁଥିଲେ। ଆଜିକାଲି ଏ ମହୁମାଛି ଚାଷର ଲାଗି ବି ନୂଆ ନୂଆ ଉପାୟମାନେ ବାହାରିଲାନା, ଯେନ୍ଟାକି ଆମେ ବ୍ୟବହାର କଲେ ଏ ଚାଷ୍ କରିକରି ବି ଅଟକା ପଇସା କମେଇ ପାର୍ମା। ଆମର୍ ଦେଶେ ମହୁମାଛି ଜୟ କରି ପାଞ୍ଚ ପ୍ରକାରର ଦେଖ୍ବାକେ ମିଳିଥିସନ୍। ସେଟାମାନେ ହେଲେ ବାଘୁଆ ମହୁମାଛି, ବିଞ୍ଛଣୀ ମହୁମାଛି, ନିକୁଟି ମହୁମାଛି, ଇଟାଲିଆନ୍ ମହୁମାଛି, ସପ୍ତଫେଣୀ ମହୁମାଛି। ବାଘୁଆ ମହୁମାଛି ଦେଖ୍ବାକେ ହଳଦିଆ ବାଦାମୀ ରଙ୍ଗର, ଇଟାମାନେ ଗୋଟେ ଜାଗାନେ ପାଞ୍ଚନୁ ଛଅ ମାସ ତକା ରହିଥିସନ୍, ତାଠାନୁ ଅତକା ରହି ନେଇପାରନ୍। ହେଥିର୍ଲାଗି ଇମନ୍କେ ବାକ୍ସନେ ପୁଷ୍ବାର୍ଟା ମୁସ୍କିଲ୍ ଏ। ବିଞ୍ଛଣୀ ମହୁମାଛି ଦେଖ୍ବାକେ ବାଦାମୀ ଆରୁ ଧଲା ଗାର୍ ମିଶା ହେଇଥିସି। ଇମାନେ ବି ଏନେ ତେନେ ବୁଲି ବୁଲ୍ସନ୍ ବୋଲି ମହୁ ଚାଷର୍ ଲାଗି ଇମନ୍କେ ବ୍ୟବହାର ନେଇ କରି ହିଏ। ଏବେ ଆମେ ଜାନ୍ମା ନିକୁଟି ମହୁମାଛି ବିଷେନେ। ଇମନ୍କର୍ ଦେହି ବାଦାମୀ ରଙ୍ଗର, ଇମାନେ ଗୁଟେକ ଜାଗାନେ ଖୁବ୍ ଦିନ ରହେସନ୍। ଇମନ୍କର୍ ମହୁ ଓଷୋ ଭଲିଆ କାମ ଦେସି। ମାତର୍କ ଇମାନେ ମାତ୍ର 200-500 ଗ୍ରାମ ପରା ମହୁ ଦେସନ୍। ହେଥିର୍ଲାଗି ଇଟା ମନ୍କେ ବି ଚାଷ୍ ହିସାବରେ ନେଲେ ଜହ ଲାଭ ନେଇ ହିଏ। ଇମାନ୍କେ ଛାଡ଼ିଦେଲେ ଇଟାଲିଆନ୍ ମହୁମାଛି ବୋଲି ବି ମାଛିଟେ ଅଛେ, ଯେନ୍ଟାକି ନିକରି ନୂଆ ଚାଷୀ ମହୁ ଚାଷ୍ ନେଇ କରିପାରେ। 10-15 ବରଷ ଲେଖା ଯେନ୍ ଚାଷୀ ଭାଇମାନେ ମହୁମାଛି ଚାଷ୍ କରିଥିବେ ନା, ସେମାନେ ଏକା ଇମାନ୍କେ ନିକରି ଚାଷ୍ କରିପାରିବେ। ସପ୍ତଫେଣୀ ମହୁମାଛି ହଳଦିଆ ବାଦାମୀ ରଙ୍ଗର ଦିଶ୍ସି। ଇମାନେ ଗଛର କୁରଡ଼ ଉଇହୁଙ୍କା ମନ୍କେ ଫେଣା ବାନ୍ଧିଥିସନ୍। ଆମର୍ ଆଡ଼େ ଇ ମହୁମାଛି ମନ୍କେ ଛତର୍ ମହୁମାଛି ବୋଲି ବି କହେସନ୍। ଇ ଜାତିର୍ ମାଛିମାନେ ସବୁଠାନୁ ଅଧିକ ମହୁ ଠୁଲେଇ ଥିସନ୍। ହେଥିର୍ଲାଗି ସପ୍ତଫେଣୀ ମହୁମାଛିକେ ଆମେ ମହୁ ଚାଷର୍ ଲାଗି ବାଛ୍ଲେ ଅଧିକ ମହୁ ପାଇପାର୍ମା। ପାହାଡ଼ିଆ ଜଙ୍ଗଲିଆ ଜାଗାମାନ୍କେ ଇମାନେ ବରଷ୍କେ 15-20 କେଜି ତକ୍ ମହୁ ବନାସନ୍। ଆମର୍ ଦେଶେ ଦୁଇ ପ୍ରକାରର ସପ୍ତଫେଣୀ ମହୁମାଛି ଅଛନ୍। ଗୁଟେ ହେଲା ସମାନ ଜାଗାଥି ରହୁଥିବାର୍ଟା, ଆର୍ ଗୁଟେ ହେଲା ପାହାଡ଼ିଆ ଅଞ୍ଚଳନେ ରହେବାର୍ଟା। ଇ ମହୁମାଛିକେ ଡରବାର୍ ନେଇନା, ଇମାନେ କିଛୁ ନେଇ କରନ୍। ତ ଏବେ ଆମେ ଇ ସପ୍ତଫେଣୀ ମହୁମାଛିର ବିଷୟନେ ଅଧିକ କିଛି ଜାନ୍ମା। ଇମାନଙ୍କର ଦଲ୍ନେ ତିନ୍ ପ୍ରକାରର ମାଛି ରହେସନ୍, ରାଣୀ ମହୁମାଛି, ଏରା ମହୁମାଛି ଆରୁ କର୍ମୀ ମହୁମାଛି। ମହୁମାଛି ଚାଷର୍ ଲାଗି ISI ବାକ୍ସ ବ୍ୟବହାର କଲେ ଭଲ୍। ଇଟା ଦୁଇ ପ୍ରକାରନେ ମିଲ୍ସି, ଗୁଟେ 8 ଫ୍ରେମ୍ ବାଲା ଆର୍ ଗୁଟେ 10ଟା ଫ୍ରେମ୍ ବାଲା ବାକ୍ସ। ମହୁମାଛି ଧରିଲା ଉତାରୁ ବାକ୍ସକେ ଛାଇ ଜାଗାନେ ରଖ୍ମା। ହୋଲହାଲ ହଉଥିବାର୍ ଜାଗା କି ଗନ୍ଧୁଥିବାର୍ ଜାଗା, କୁହୁଲା ହଉଥିବାର୍ ଜାଗା କି ଓଲ୍ ଜାଗାମାନ୍କେ ବାକ୍ସକେ ନେଇ ରଖ୍ମା। ଖୁବ୍ ଖରା କି ଖୁବ୍ ଶୀତନୁ ଇମାନ୍କେ ସବୁବେଲେ ବଞ୍ଚେଇକରି ରଖ୍ବାକେ ପଡ଼୍ବା। ମହୁମାଛିମାନେ ଯେତେ ଆରାମ୍ନେ ରହିବେ ସେତେ ଭଲ୍ ମହୁ ଦେବେ। ଆମେ ବାକ୍ସ ଯେନ୍ ଜାଗାନେ ରଖ୍ମା ତାର୍ 1-2 କିଲୋମିଟର ଭିତରେ ନେ ରସ୍ ଥିଲା ଫୁଲ୍ ଗଛମାନେ ଥିବାର୍ ଅଛେ। ବାକ୍ସ ଭିତର୍କେ ଚାଟି ଝିଟ୍ପିଟି କୀଟାଣୁକୁ ନେଇ ସମ୍ବେ ତାର୍ ବ୍ୟବସ୍ଥା ବି କର୍ବାକେ ପଡ଼୍ବା ଆମ୍କେ। ଉନ୍ନତ ଉପେନେ ମହୁମାଛି ଚାଷ୍ କର୍ବାକେ ଚାହୁଁଛୁ ବେଲେ ଆମେ କେତେଟା କଥା ମନେ ରଖ୍ବାକେ ପଡ଼୍ବା। ବାକ୍ସ ISI ବାଲା ନେମା, ନର୍ସରୀନୁ ମହୁମାଛି ଦଲ୍ ଆନ୍ମା, ଫେଣାନୁ ମହୁ ବାହାର କର୍ବାର୍ ଲାଗି ଯନ୍ତର୍ ବ୍ୟବହାର କଲେ ଫେଣା ଖରାପ ନେଇ ହେନା।

0: ମୁଁ ଭରବାର ଆରମ୍ଭ ହେଲା ବେଲେ ମାସ ମାସ ବରସ ବରସ ଧରି ଆର୍ ଖର୍ଚ୍ଚା କରବାକେ ନେଇ ପଡ଼େ ନା। ଡିସେମ୍ବର ନୁ ଫେବୃଆରୀ ମାସ ଭିତରେ ନେ ମହୁମାଛି ଚାଷ ଆରମ୍ଭ କର୍ମା। ରାଣୀ ମାଛି କମ୍ ବୟସର ବେଲେ ଗୋଟେ ବଛର ହେଇଥିବାର ଦରକାର। ଇତାକେ ଚିହ୍ନବାର ଲାଗି ଆମେ ଜାଣି ରଖମା ଯେ ତାର ପେଟ ଫିକା ତମ୍ବା ରଙ୍ଗର ହେଇକରି ଚକଚକୁ ଥିବା। ଏବେ ଯେନ୍ ସବୁ କଥା ଆମେ ଜାଣିଲୁ ତାକେ ହେଜିକରି ମହୁମାଛି ଚାଷ କଲେ ଆମର ଅଧିକ ଲାଭ ହେବା।
1: ଶୁଣୁଥିଲେ ଚାଷର କଥା, ଉପସ୍ଥାପନରେ ଥିଲେ ପ୍ରଣତି ମିଶ୍ର। ଶ୍ରୋତାବନ୍ଧୁ, ଏଥର ନେଇ ଆସିଛୁ ସଙ୍ଗୀତ ଲହରୀରେ କେତୋଟି ଓଡ଼ିଆ ଆଲବମ୍ର ଗୀତ। ପ୍ରଥମେ ଶୁଣନ୍ତୁ ଶିଳ୍ପୀ ସୁରେଶ ୱାଡ଼େକରଙ୍କ କଣ୍ଠରେ, ଗୀତ ରଚନା ସତ୍ୟରଞ୍ଜନ, ସଙ୍ଗୀତ ସଂଯୋଜନା ବିକାଶ ଦାସ।

ଶ୍ରୋତା ବନ୍ଧୁ, ଗୀତିକାରଙ୍କ ଗୀତ ରଚନାରୁ ଆଉ ଏକ ଗୀତ ଶୁଣନ୍ତୁ, ସାଧନା ସର୍ଗମଙ୍କ କଣ୍ଠରେ, ସଙ୍ଗୀତ ସଂଯୋଜନା ବିକାଶ ଦାସ।

0: ପ୍ରଜର କରୁଛ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ ଇନକ୍ୟୁବେସନ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
1: ନିଶ୍ଚୟ, ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
3: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
2: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
4: ସଶକ୍ତ ମହିଳା, ସମୃଦ୍ଧ ଓଡିଶା।
0: ଶୁଣିଥିଲି ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ ଇନକ୍ୟୁବେସନ।
5: ଶ୍ରୋତାବନ୍ଧୁ, ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀ ପାଟଣା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ FM ମାଧ୍ୟମରେ ଶୁଣିପାରିବେ। 103.3 MHz ଓ ନ୍ୟୁଜ୍ ଅନ୍ EIR ଆପ୍ ମାଧ୍ୟମରେ। ଏଥର ନେଇ ଆସିଛୁ ଗୀତ ଗୀତାଞ୍ଜଳିରେ କେତୋଟି ଓଡ଼ିଆ।

ଶ୍ରୋତା ବନ୍ଧୁ, ଶୁଣୁଥିଲେ କେତୋଟି ଭକ୍ତି ଗୀତ ଅରବିନ୍ଦ ମୁଦୁଲିଙ୍କ କଣ୍ଠରେ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସ। ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ପ୍ରଭାତରେ କବାଟ ଫିଟିବା ମାତ୍ରେ ବାଟ ପାଇ ଭାଲୁ ଓ ବାନରମାନେ ଦେଖାଦେଲେ। କଙ୍କ ଆଦି ରାମକୁ ଅଟକାଇଲେ। ଲକ୍ଷ୍ମଣ ଇନ୍ଦ୍ରଜିତର ଘର ଚିହ୍ନି ଲକ୍ଷ୍ମଣ ସୈନ୍ୟଙ୍କ ସହ ବେଢ଼ିଗଲେ। ଇନ୍ଦ୍ରଜିତ ଉଚ୍ଚସ୍ୱରରେ କହିଲା, ଦୁର୍ଗମ ଦୁର୍ଗରେ ତମେମାନେ ପ୍ରବେଶ କରିବା ଦ୍ୱାରା ଯମପୁରରେ ଉପସ୍ଥିତ ହେଲ। ଯେକୌଣସି ଉପାୟରେ ଦୁଇଥର ପ୍ରାଣରକ୍ଷା କଲ, କିନ୍ତୁ ଏଇଥର ଛେଦିତ ହୋଇନଥିବା ପିଣ୍ଡର ଶୀଘ୍ର ମୁଣ୍ଡ ଛିନ୍ନ ହେବ। ତୋ ଉପାସ ବ୍ରତର ଆଜି ଶେଷ, ତୋର ଏବେ ବିନାଶ ହେବ। ଏହାପରେ ପରସ୍ପରକୁ ସରବିନ୍ଧାବିନ୍ଧି କଲେ। ଦୁଇ ପକ୍ଷରୁ ସୈନ୍ୟମାନେ ବନ୍ଦୀ ହେଲେ। ଅଧିକ ରଣକୌଶଳ ଦେଖିବାକୁ ଚେଷ୍ଟା କଲା ଇନ୍ଦ୍ରଜିତ। ତାର ଆଗ୍ନେୟାସ୍ତ୍ର ପ୍ରୟୋଗକୁ ଲକ୍ଷ୍ମଣ ଶଲ୍ୟାସ୍ତ୍ର ପ୍ରୟୋଗ କରି ସମୁଦ୍ରରେ ପକାଇଲେ। କ୍ରୋଧରେ ଇନ୍ଦ୍ରଜିତ ପର୍ବତ ଅସ୍ତ୍ର ପ୍ରୟୋଗ କଲା। ଲକ୍ଷ୍ମଣ ତାକୁ ବ୍ରଜ୍ରାସ୍ତ୍ର ମାରି ଧ୍ୱଂସ କଲେ। ଯୁଦ୍ଧରେ ଦୁହିଁଙ୍କ ଦୁହେଁ ସମାନ ରହିଲେ। ଯେପରି ବାଣାସୁର ବାଣା ଆଘାତରେ ଶିବ ହସୁଥିଲେ, ସେପରି ଇନ୍ଦ୍ରଜିତ ସରପ୍ରୟୋଗରେ ଲକ୍ଷ୍ମଣ ସ୍ମିତାହାସ କରୁଥିଲେ। ହନୁମାନ ପହଞ୍ଚି ଇନ୍ଦ୍ରଜିତ ରଥକୁ ପର୍ବତ ପ୍ରହାର କଲେ, ରଥ ଚୂନା ହେଲା। ଏହାପରେ ଇନ୍ଦ୍ରଜିତ କପଟ ଯୁଦ୍ଧ ପାଇଁ ଚେଷ୍ଟା କଲା। ଇନ୍ଦ୍ରଜିତ କହିଲା, ମୋର ରଥ ଭାଙ୍ଗିଛି, ଅସ୍ତ୍ର ନାହିଁ, ଏ ଅବସ୍ଥାରେ ମୋ ସହ ଯୁଦ୍ଧ ଅନୁଚିତ। ବିଭୀଷଣ କହିଲେ, ୟାକୁ ଅସ୍ତ୍ର ଆଣିବା ସୁଯୋଗ ଦେଲେ ଏ ପୁଣି ଯଜ୍ଞ କରି ଥରେ ରଥ ପାଇଗଲେ ଅଜୟ ହେବ। ଏକଥା ଶୁଣି ଇନ୍ଦ୍ରଜିତ ବିଭୀଷଣକୁ ବହୁତ ଗାଳି ଦେଲା।

ପରବର୍ତ୍ତୀ ଗୀତ ନେଇଛୁ ରହନା ହେ ତେରେ ଦିଲ ମେ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଶିଳ୍ପୀ ବମ୍ବେ ଜୟଶ୍ରୀ। ଗୀତ ରଚନା ସମୀର। ସଙ୍ଗୀତ ସଂଯୋଜନା ହରିଶ ଜୟରାଜ।

ଶ୍ରୋତା ବନ୍ଧୁ ଏ ଗୀତଟି ଶୁଣୁଛନ୍ତି ଜହାର ଚଳଚ୍ଚିତ୍ରରୁ, ଶିଳ୍ପୀ ଅତିଫ୍ଙ୍କ କଣ୍ଠରେ। ଗୀତ ରଚନା ସାହିଦ କୋଏତ୍ରୀ ଏବଂ ସଙ୍ଗୀତ ସଂଯୋଜନା ରୂପ କୁମାର ରାଠୋର। ଚଳଚ୍ଚିତ୍ର ଜହାର।

ଶ୍ରୋତାବନ୍ଧୁ ଏହି ଗୀତଟି ଶୁଣୁଥିଲେ ଫରେଜ୍ ଚଳଚ୍ଚିତ୍ରରୁ। ଦ୍ୱୈତ କଣ୍ଠରେ କଣ୍ଠଦାନ କରିଥିଲେ ଶିଳ୍ପୀ କୁନାଲ ଗଞ୍ଜୱାଲା ଏବଂ ଶ୍ରିୟା ଘୋଷାଲ। ସଙ୍ଗୀତ ସଂଯୋଜନା ଅନୁ ମଲ୍ଲିକ ଏବଂ ଗୀତ ରଚନା ସାହିତ କୈତ୍ରୀ। ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ ବର୍ତ୍ତମାନ ନେଇ ଆସିଛୁ କିଛି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଏଇ ଆମ ସଂସାରର। ଏହି ଗୀତଟି କଣ୍ଠଦାନ କରିଛନ୍ତି ଶିଳ୍ପୀ ଅକ୍ଷୟ ମହାନ୍ତି ଏବଂ ହେମୟନ୍ତୀ ଶୁକ୍ଲା। ଗୀତ ରଚନା ଓ ସଙ୍ଗୀତ ସଂଯୋଜନା ଅକ୍ଷୟ ମହାନ୍ତି।

பசி மூ

କାର୍ଯ୍ୟକ୍ରମର ଶେଷ ଗୀତ ଶୁଣନ୍ତୁ, ଆଦିମ ବିଚାର ନେଇଛୁ। କଣ୍ଠଦାନ କରିଛନ୍ତି ପଙ୍କଜ ଜାଲ, ସର୍ବେଶ୍ୱର ଭୋଇ, ଲକ୍ଷ୍ମୀ ପାଗ ଏବଂ ସୁଦାମ। ସଙ୍ଗୀତ ସଂଯୋଜନା ପଙ୍କଜ ଜାଲ, ଗୀତ ରଚନା ଚୂଡ଼ାମଣି ଚନ୍ଦା।

0: Arun Jaitley Stadium in Delhi today. The match will begin at 7:30 p.m. Indian Standard Time. Team India lead the three-match series 1-0 after a convincing 7-wicket win in the opening match on Sunday. And that is the end of this news bulletin.
1: ଶୁଣୁଥିଲେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ବର୍ତ୍ତମାନ ପ୍ରଚାର କରୁଛୁ ସୁମଧୁର ଗୀତ ଏବଂ ସ୍ଥାନୀୟ ଖବରକୁ ନେଇ ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା।

ତା ସାଥି ଅଛି ଗୀତ ଆସର। ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର।

କାଶତଣ୍ଡି ଫୁଲର ହସ, ସକାଳର ଶୀତଳ ପବନ, ଅବିଲ କ୍ଷେତରେ ଦୋହଲୁଥିବା ସୁନେଲି ଧାନର କେଣ୍ଟା, ଚାରିଆଡ଼େ ଖାଲି ଆନନ୍ଦ, ଗୋଟିଏ ଉତ୍ସାହ। ନୂଆଖାଇ ଖାଲି ପୂଜାପାଠ କିମ୍ବା ନୂଆ ଶସ୍ୟ ଖାଇବାର ପର୍ବ ନୁହେଁ, ଏହା ହେଉଛି ପରିବାର ଓ ସମ୍ପର୍କକୁ ଯୋଡ଼ି ରଖିବାର ଅତୁଟ ଡୋରି। ଯିଏ ଯେଉଁଠି ନା କାହିଁକି ଥାନ୍ତୁ, ଆଜିର ଦିନରେ ନିଜ ଭିଟାମାଟିକୁ ଫେରି ଆସିବା ପାଇଁ ଶତଚେଷ୍ଟା କରନ୍ତି। ସମସ୍ତେ ଏକାଠି ବସି କୁରେଇ ପତ୍ରରେ ନବାନ୍ନ ଖାଆନ୍ତି, ତାପରେ ଆରମ୍ଭ ହୁଏ ପବିତ୍ର ନୂଆଖାଇ ଭେଟଘାଟ। ସାନମାନେ ବଡ଼ଙ୍କ ଗୋଡ଼ ଛୁଇଁ ଆଶୀର୍ବାଦ ଭିକ୍ଷା କରନ୍ତି। ସମବୟସ୍କମାନେ କୋଳାକୋଳି ହୋଇ ପୁରୁଣା ରାଗ ରୋଷ ଅଭିମାନକୁ ଭୁଲିଯିବା ପାଇଁ ନିଜେ ସଂକଳ୍ପ କରନ୍ତି। ସମ୍ପର୍କରେ ଲାଗିଯାଏ ନୂଆ ପ୍ରେମର ରଙ୍ଗ। ଆଉ ସଞ୍ଜନ ହେଲେ ଆମ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ ମୁଖରିତ ହୋଇଉଠେ ଢୋଲ ନିଶାନ ଢାସା ଆଉ ମାଦଲର ତାଳେ ତାଳେ ଗୁଞ୍ଜରିତ ହୁଏ ଡାଲଖାଇ ରସରକେଲି ଗୀତ। ଏହି ମାଟି, ଏ ସଂସ୍କୃତି ଆଉ ଆମ ଭାଇଚାରା ସବୁଦିନ ଏମିତି ଅକ୍ଷୁର୍ଣ୍ଣ ରହୁ। ଆପଣଙ୍କ ସମସ୍ତଙ୍କ ଘରେ ସୁଖ, ଶାନ୍ତି ଓ

ପ୍ରକୃତି ଭରି ରହୁ। କେବଳ କଳାହାଣ୍ଡି ନୁହଁ, ଅନେକ ସ୍ଥାନରେ ଏହି ପର୍ବ ଅତି ଧୁମ୍ଧାମ୍ରେ ପାଳନ ହୁଏ। ଏଇ ଯେମିତି ଆମର ସମ୍ବଲପୁରୀ, ସମ୍ବଲପୁରରେ ମା ସମଲେଇଙ୍କ ପୂଜା ଅର୍ଚ୍ଚନା କରି ତାଙ୍କର ସେହି ସେଥିରେ ଅଧିବାସୀମାନେ ଆଜିର ଦିନରେ ଧୁମ୍ଧାମ୍ରେ ନବାନ୍ନ ପାଳନ କରିଥାନ୍ତି। ତେବେ ନିୟମ କ'ଣ ଅଛି, କେମିତି କରନ୍ତି, ଅନେକ କିଛି ଆପଣଙ୍କୁ ଜଣା, ତଥାପି ଆଜିର କାର୍ଯ୍ୟକ୍ରମରେ କିଛି ତଥ୍ୟ ଆପଣଙ୍କ ନିକଟରେ ଥୋଇବି। ତେବେ ନେଇଯିବା ଆଉ ଏକ ସୁନ୍ଦର ଭଜନଟି ଶୁଣିନେବା।

ପୁଣି ଥରେ ସ୍ୱାଗତ ଆପଣଙ୍କୁ। ଶ୍ରୋତାବନ୍ଧୁ, ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ। ରାଜାରାଜୁଡ଼ିଆ ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ। ତେଣୁ 1991 ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳ ପକ୍ଷର ଯେକୌଣସି ତିଥିରେ ପାଳିତ ହେଉଥିଲା। ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ପଶ୍ଚିମ ଓଡ଼ିଶାରେ ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ। ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁ ମହଲରେ ଚିନ୍ତା କରାଯାଇ ସର୍ବସମ୍ମତ କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ୍ ଏହି ଋଷି ପଞ୍ଚମୀ ଦିନରେ ସ୍ଥିର କରାଗଲା। ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇଆସୁଛି। କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ। ପୂର୍ବାଞ୍ଚଳରେ ଏହା ଆଶ୍ୱିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେବାର ବିଧି ରହିଛି। କାରଣ ଏହି ନବାନ୍ନ ପିତୃପୁରୁଷଙ୍କ ପିଣ୍ଡଦାନରେ ବ୍ୟବହୃତ ହୋଇଥାଏ। ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଅପରପକ୍ଷ ଅର୍ଥାତ୍ ମହାଳୟା ପରଠାରୁ ଶ୍ରାଦ୍ଧ ଦେବାର ବ୍ୟବସ୍ଥା ଅଛି। ଏହି ପର୍ବର ବିଶେଷତ୍ୱ ଏହା ଅଛି, ଦେଶର ବିଭିନ୍ନ ଅଞ୍ଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକେ ନବାନ୍ନ ଦିନ ଘରେ ଉପସ୍ଥିତ ରହିବା ପାଇଁ ଚେଷ୍ଟା କରିଥାନ୍ତି। ମଉଜ ମଜଲିସ୍ର ଦିନ ଭାବରେ ପାଳନ କରାଯାଏ। ନୂଆଖାଇ ଦିନ ନିଜର ଇଷ୍ଟଦେବୀଙ୍କୁ ଭୋଗ ଲଗାନ୍ତି, ଉପବାସ ମଧ୍ୟ ରହନ୍ତି। ପୂଜା ସରିଲେ ନୂଆ ଧାନରୁ ପ୍ରସ୍ତୁତ ଚୁଡ଼ା କ୍ଷୀର କଦଳୀ ଗୁଡ଼ ଦେଇ ଚକଟିଥାନ୍ତି। ଭାତକୁ କ୍ଷୀରି, ଆରିସା ପିଠା ଇତ୍ୟାଦି ଇଷ୍ଟଦେବୀଙ୍କୁ ଭୋଗ ଲଗାଇଥାନ୍ତି। ଚୁଡ଼ାରେ କ୍ଷୀରି ମଧ୍ୟ କରାଯାଏ। ଆରାଧ୍ୟ ଦେବତାଙ୍କୁ ଭେଟି ଦେବା ପରେ ଏକାଠି ବସି ବଡ଼ରୁ ସାନ ପର୍ଯ୍ୟନ୍ତ ଖାଆନ୍ତି। ନୂଆଖାଇ ଜୁହାର ଭେଟଘାଟ ଏହା ଚାଲେ ଏହି ଭୋଗ ନେବା ପରେ। ନୂଆଖାଇର ପରଦିନ ବାସି ଭାବରେ ମଧ୍ୟ ପାଳନ କରି ଆଇଁଷ ଭକ୍ଷଣ କରନ୍ତି। କେହି ଜଣେ କହିଥିଲେ, ଗୀତ ଗୀତରେ ନୂଆ ଧାନର ନୂଆ ଚାଉଳେ ହସୁଛି ଆମର ଗାଁ, ହସୁଛି ଆମର ଗାଁରେ ଭାଇ ହସୁଛି ଆମର ଗାଁ, ଆସ ସଭେ ମିଶି ଖାଇବା ନୂଆ ଦେଲେ। ତେବେ ଶ୍ରୋତାବନ୍ଧୁ, ଯେଉଁ ଧାନର କଥା କୁହାହେଇଛି ସେ ହେଉଛି ଷଷ୍ଠିକା ଧାନ। ସେ ସମ୍ପର୍କରେ ଅଳ୍ପ କିଛି ତଥ୍ୟ ଦେବି। ଶୁଣିନେବା ପ୍ରଥମେ ଏ ସୁନ୍ଦର ମନଛୁଆଁ ଗୀତ।

ଶ୍ରୋତା ବନ୍ଧୁ, ଷଷ୍ଠିକା ଧାନ ବିଷୟରେ କିଛି ତଥ୍ୟ ରଖିବି। ପ୍ରାଚୀନ ଭାରତ ମହାଜନପଦ ଯୁଗର ଜଣେ ବିଶିଷ୍ଟ ବ୍ୟାକରଣବିତ୍ ଥିଲେ ପାଣିନି। ପାଣିନି ତାଙ୍କ ସଂସ୍କୃତ ବ୍ୟାକରଣ, ବିଶେଷତଃ ତାଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ସଂସ୍କୃତ ରୂପତତ୍ତ୍ୱର 3959 ନିୟମ ବ୍ୟାକରଣରେ ଅଷ୍ଟାଧ୍ୟାୟୀ ଅର୍ଥାତ୍ 8ଟି ଅଧ୍ୟାୟ କୁହାଯାଉଥିବା ପଦବିନ୍ୟାସ ଏବଂ ଅର୍ଥବିନ୍ୟାସ ବେଦାଙ୍ଗରେ ଥିବା ବ୍ୟାକରଣିକ ଶାଖାର ମୂଳ ପାଠ୍ୟ, ଐତିହାସିକ ବୈଦିକ ସଂସ୍କୃତିର ବିଦ୍ୟାର୍ଥୀ ସହାୟକ ଶୃଙ୍ଖଳାଗୁଡ଼ିକ ପାଇଁ ପ୍ରସିଦ୍ଧ। ପାଣିନି ତାଙ୍କ ଅଷ୍ଟାଧ୍ୟାୟୀରେ ଇନ୍ଦ୍ରବନର ବର୍ଣ୍ଣନା କରିଛନ୍ତି। ଅତୀତରେ କଳାହାଣ୍ଡି ଇନ୍ଦ୍ରବନ ନାମରେ ପ୍ରସିଦ୍ଧ ଥିଲା। ପାଣିନି ଇନ୍ଦ୍ରବନ ଅଞ୍ଚଳରେ ପ୍ରଚୁର ପରିମାଣରେ ଷଷ୍ଠିକା ଧାନ ଉତ୍ପନ୍ନ ହେଉଥିବା କହିଛନ୍ତି। ଅତୀତରେ ଆର୍ଯ୍ୟଭଟ୍ଟର ଏକ ସମୃଦ୍ଧଶାଳୀ ଅଞ୍ଚଳ ଥିଲା ବର୍ତ୍ତମାନର ଅବିଭକ୍ତ କଳାହାଣ୍ଡି। କଳାହାଣ୍ଡି ବିଭିନ୍ନ ସମୟରେ ଇନ୍ଦ୍ରବନ, ଆଟବିକ, ବିଦ୍ୟାଧର ରାଜ୍ୟ, କାନ୍ତାର, ମହାକାନ୍ତାର ଆଦି ନାମରେ ପରିଚିତ ଥିଲା। ଖ୍ରୀଷ୍ଟପୂର୍ବ 4ର୍ଥ ଶତାବ୍ଦୀରେ ପାଣିନି ଅଷ୍ଟାଧ୍ୟାୟୀ ରଚନା କରିଥିଲେ, ଯେଉଁଠି ସେ ଇନ୍ଦ୍ରବନ ଓ ଷଷ୍ଠିକା ଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ଧାନ 60 ଦିନରେ ଅମଳକ୍ଷମ ହୋଇଥାଏ। ପାଣିନିଙ୍କ ବର୍ଣ୍ଣିତ ଷଷ୍ଠିକା ଧାନ ହେଉଛି ଛେଟକା ଧାନ, ଯାହା ବର୍ତ୍ତମାନ ସୁଦ୍ଧା କଳାହାଣ୍ଡି ଅଞ୍ଚଳରେ ଚାଷ କରାଯାଉଛି ଓ ନୂଆଖାଇରେ ବ୍ୟବହୃତ ହେଉଛି। ଶୁଣିନେବା ଆଉ ଏକ ମନଛୁଆଁ ଗୀତ।

ହଁ ଶ୍ରୋତା ବନ୍ଧୁ, ଦାନ ସମ୍ପର୍କରେ କିଛି ତଥ୍ୟ ଦେବି। ପ୍ରାୟ ସବୁ ଧର୍ମରେ ଦାନର ମହତ୍ଵ କଥା କୁହାଯାଇଛି। ଭାରତୀୟ ସଂସ୍କୃତି ଓ ସନାତନ ଧର୍ମରେ ତ ଦାନକୁ ମନୁଷ୍ୟର ପରମ କର୍ତ୍ତବ୍ୟ କୁହାଯାଏ। ତେବେ ଦାନ କ'ଣ ଓ ଦାନର ମହତ୍ଵ କାହିଁକି ରହିଛି? ଦାନର ଶାବ୍ଦିକ ଅର୍ଥ ହେଉଛି ଦେବାର କ୍ରିୟା। ଏଣୁ ଦାନ ଶବ୍ଦର ମୂଳରେ ରହିଛି। ଦାନର ଶାବ୍ଦିକ ଅର୍ଥ ଦେବାର କ୍ରିୟା ହେଲେ ଦାନ ଶବ୍ଦର ମୂଳରେ ରହିଛି ଦେବା। ଏବେ ପ୍ରଶ୍ନ ଉଠୁଛି ଯେ କ'ଣ ଦେବା, କାହାକୁ ଦେବା, କାହିଁକି ଓ କିପରି ଦେବା? ଏଠାରେ ଦେବାର ତାତ୍ପର୍ଯ୍ୟ ହେଲା ଆମ ପାଖରେ ଭୌତିକ ଓ ଅଭୌତିକ ଯାହା ବି ସମ୍ବଳ ରହିଛି ସେଗୁଡ଼ିକରୁ କିଛି ବ୍ୟକ୍ତି, ପରିବାର, ସମାଜ, ରାଷ୍ଟ୍ର ଓ ବିଶ୍ୱ କଲ୍ୟାଣ ପାଇଁ ସୁନିୟୋଜନ ଏବଂ ଅର୍ପଣ କରିବା। ଧନ ସମ୍ପଦ, ଅନ୍ନ, ଜଳ, ବସ୍ତ୍ର ଓ ଔଷଧ ଆଦି ଦ୍ୱାରା ଆମେ ଅନ୍ୟମାନଙ୍କର ସେବା ସହାୟତା କରିପାରିବା। ଯେଉଁ ବ୍ୟକ୍ତିକୁ ଯେଉଁ ସମୟରେ ଯେଉଁ ବସ୍ତୁର ଆବଶ୍ୟକତା ହେବ ତାକୁ ସେହି ସମୟରେ ସେହି ବସ୍ତୁ ଦାନ ଦେଇ ଅର୍ପଣ କରି ଆମେ ତା'ର ତତ୍କାଳ ସେବା କରିପାରିବା, ସହାୟତା କରିପାରିବା। ଯେପରି କେହି କ୍ଷୁଧାର୍ତ୍ତ ଥିଲେ ତାକୁ ଭୋଜନ ଦେଇ ତୃପ୍ତ କରିପାରିବା, ତୃଷିତକୁ ପାଣି ପିଆଇପାରିବା, ବସ୍ତ୍ରହୀନକୁ ବସ୍ତ୍ର ଦାନ କରି ଖୁସି ଦେଇପାରିବା, ରୋଗୀକୁ ଔଷଧ ଓ ଅନ୍ୟ ସେବା ଦେଇ ରୋଗମୁକ୍ତ କରିବାରେ ସାହାଯ୍ୟ କରିପାରିବା, ରକ୍ତ ଦାନ ଦେଇପାରିବା, ଧାର୍ମିକ କାର୍ଯ୍ୟରେ ଧନ ଅର୍ପଣ କରି ଆମେ ପୁଣ୍ୟରେ ଭାଗିଦାର ହୋଇପାରିବା। ଆମେ ପ୍ରତିଭା, ମେଧା, ସଚ୍ଚୋଟ ଅସହାୟଙ୍କୁ ମଧ୍ୟ ଦାନ ଦେଇ ମାନବତାର କଲ୍ୟାଣ କରିପାରିବା। ଜ୍ଞାନର ଦାନ ମଧ୍ୟ ଅଛି। ବ୍ୟକ୍ତିକୁ ନୂତନ ଦୃଷ୍ଟି ଦେଇ ତାକୁ ସଦାସର୍ବଦା ପାଇଁ କୃତାର୍ଥ କରିଦେବା ହେଉଛି ଜ୍ଞାନର ଦାନ। ଦାନ କେବଳ ବ୍ୟକ୍ତିଗତ ଜୀବନ ନୁହେଁ, ବରଂ ପାରିବାରିକ, ସାମାଜିକ, ରାଷ୍ଟ୍ରୀୟ ଓ ବୈଶ୍ୱିକ ଜୀବନ ପାଇଁ ମଧ୍ୟ ଆବଶ୍ୟକ। ନିଜର ଦାନଶୀଳତା କାରଣରୁ ହିଁ ଭାରତ ଜଗତଗୁରୁ ହୋଇଛି। ଦାନ ପ୍ରକୃତରେ ବ୍ୟକ୍ତି ମଧ୍ୟରେ ସେବା, ଶ୍ରଦ୍ଧା, ସମ୍ବେଦନା ଆଦି ମାନବୀୟ ଗୁଣଗୁଡ଼ିକର ସମ୍ବର୍ଦ୍ଧନାର ସଶକ୍ତ ସାଧନ।

ଭାରତର ବିଶିଷ୍ଟ ସିଭିଲ ଇଞ୍ଜିନିୟର ତଥା ଭାରତରତ୍ନ ଏମ୍ ବିଶ୍ୱେଶ୍ୱରଙ୍କ ଜୟନ୍ତୀ ଉପଲକ୍ଷେ ଆଜିର ଦିନକୁ ଭାରତରେ ଇଞ୍ଜିନିୟର୍ସ ଦିବସ ଭାବେ ପାଳନ କରାଯାଏ। ଦେଶର ନିର୍ମାଣ, ଭିତ୍ତିଭୂମି ବିକାଶ ଓ ପ୍ରଯୁକ୍ତିବିଦ୍ୟାରେ ଇଞ୍ଜିନିୟରମାନଙ୍କର ଅବଦାନକୁ ସମ୍ମାନ ଜଣାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଆଜି ପୁଣି ଗଣତନ୍ତ୍ର ଦିବସ ମିଳିତ ଜାତିସଂଘ ଦ୍ୱାରା ପ୍ରତିବର୍ଷ ଆଜିର ଦିନରେ ପାଳନ କରାଯାଏ। ଗଣତାନ୍ତ୍ରିକ ମୂଲ୍ୟବୋଧ, ମାନବ ଅଧିକାର ଓ ସୁଶାସନକୁ ପ୍ରୋତ୍ସାହିତ ତଥା ସୁରକ୍ଷିତ ରଖିବା ପାଇଁ ବିଶ୍ୱବ୍ୟାପୀ ସୃଷ୍ଟି କରାଯାଏ। ଆଜି ବିଶ୍ୱ ଲିମ୍ଫେମା ଦିବସ। ଏହା ଏକ ପ୍ରକାର ରକ୍ତ କର୍କଟ ରୋଗ। ଏହାର ଲକ୍ଷଣ ଚିହ୍ନିବା ଏବଂ ପ୍ରାଥମିକ ଚିକିତ୍ସା ଉପରେ ଗୁରୁତ୍ୱ ଦେବା ପାଇଁ ଏହି ଦିନଟି ପାଳିତ ହୁଏ। ଭାରତରେ 1959 ସେପ୍ଟେମ୍ବର 15 ନୂଆଦିଲ୍ଲୀରୁ ପରୀକ୍ଷାମୂଳକ ଭାବେ ସରକାରୀ ପ୍ରସାରଣକାରୀ ସଂସ୍ଥା ଦୂରଦର୍ଶନର ଆରମ୍ଭ ହୋଇଥିଲା। 15 ସେପ୍ଟେମ୍ବର ଓଡ଼ିଶା ପାଇଁ ମଧ୍ୟ ସ୍ମରଣୀୟ। କିଛି ତଥ୍ୟ ଆହୁରି ପ୍ରଦାନ କରିବି, ଶୁଣିନେବା ଆଉ ଏକ ସୁନ୍ଦର ଗୀତ।

ନୂଆଖାଇ ଆମକୁ ଶିକ୍ଷା ଦେଇଥାଏ ଅନ୍ୟ ଅନ୍ନକୁ ସମ୍ମାନ କର, ମାଟିକୁ ପୂଜା କର ଏବଂ ବଡ଼ମାନଙ୍କୁ ଜୁହାର କର। ଏହା ପଶ୍ଚିମ ଓଡ଼ିଶାର ଏକତାର ପ୍ରତୀକ। ଯେଉଁଠି ଥାଅ ନା କାହିଁକି, ସମସ୍ତେ ଗୋଟିଏ ଜାଗାରେ ମିଶି ନୂଆଖାଇ ଦିନ ନୂଆ ଖାଇବା ସବୁଠାରୁ ବଡ଼ କଥା। ନୂତନ ଅନ୍ନକୁ ପ୍ରଥମେ ଖାଇବା ସମୟରେ ମାଟି ମାଆକୁ ସମ୍ମାନ ପ୍ରଦର୍ଶନ କରିବା, ପୃଥିବୀକୁ ମାତା ରୂପେ ସମ୍ମାନ ଜଣାଇବା କେଉଁ ଆବାହମାନ କାଳରୁ ମଧ୍ୟ ଚଳି ଆସୁଛି। କାରଣ ଏହି ମା ମାଟି ହିଁ ଆମକୁ ଶସ୍ୟ ଯୋଗାଇଥାଏ। ଜୀବନ ଧାରଣ ପାଇଁ ବଞ୍ଚି ରହିବାର ସମସ୍ତ ଶସ୍ୟ ଫଳ ଆଦି ଉପାଦାନ ଆମେ ଏହି ମାଟିରୁ ହିଁ ପାଇଥାଉ। ସୁତରାଂ ମାଟି ମାଆକୁ ସମ୍ମାନ ଜଣାଇବା ସହ ନୂତନ ଧାନକୁ ମାତା ଲକ୍ଷ୍ମୀ ରୂପେ ପୂଜା କରାଯାଇଥାଏ। ପ୍ରାୟ 5000 ବର୍ଷ ପୂର୍ବେ ବଳରାମ ଦାସ ଦ୍ୱାରା ରଚିତ ଲକ୍ଷ୍ମୀ ପୁରାଣ ମଧ୍ୟ ଏହି ବାର୍ତ୍ତା ଯୋଗାଇଥାଏ। ମାତା ଲକ୍ଷ୍ମୀଙ୍କୁ ସମ୍ମାନ ପ୍ରଦର୍ଶନ କରିବା ସହ ନାରୀ ଜାତିକୁ ମା ରୂପେ ସମ୍ମାନ ଜଣାଇବା। ଏହି ମାଟିରୁ ଉତ୍ପନ୍ନ ହେଉଥିବା ପ୍ରଥମ ଅନ୍ନକୁ ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରୂପେ ପାଳନ କରାଯାଇଥାଏ। ଏହା ମୁଖ୍ୟତଃ ଏକ ହିନ୍ଦୁ ପର୍ବ ଅଟେ ଏବଂ ସମଗ୍ର ହିନ୍ଦୁସ୍ତାନରେ ମାଟି ମାଆକୁ ସମ୍ମାନ ଦିଆଯାଇଥାଏ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ, ଏହା ପ୍ରତିବର୍ଷ ଭାଦ୍ରବ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପଡ଼ିଥାଏ। ପୂର୍ବରୁ ଏହା ପଞ୍ଚମୀ, ସପ୍ତମୀ, ଦଶମୀ ଆଦି ତିଥିରେ ଭିନ୍ନ ଭିନ୍ନ ଜାଗାରେ ଭିନ୍ନ ଭିନ୍ନ ସମୟରେ ଖିଆଯାଉଥିଲା। 1991-92 ଯେତେବେଳେ ବିଜୁ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ, ଦେଖିଲେ ପଶ୍ଚିମ ଓଡ଼ିଶାରେ ବହୁ ଧୁମ୍ଧାମ୍ରେ ନୂଆଖାଇ ପର୍ବ ପାଳନ କରାଯାଉଛି ଏବଂ ଏହି ପଶ୍ଚିମ ଓଡ଼ିଶାର ଲୋକେ ଛୁଟି ନେଇ ଘରକୁ ନୂଆଖାଇ ଆସନ୍ତି। ସେଥିପାଇଁ ସେ ସମସ୍ତଙ୍କ ସୁବିଧା ଦୃଷ୍ଟିରୁ ପଞ୍ଚମୀକୁ ଏବଂ ତା ପରଦିନ ବାସୀ ଅର୍ଥାତ୍ ଷଷ୍ଠୀ ଦିନ ଦୁଇ ଦିନ ଛୁଟି ନୂଆଖାଇ ଛୁଟି ରୂପେ ଘୋଷଣା କରିଥିଲେ। ଏହି ଷଷ୍ଠୀ ଦିନ ନାରୀମାନେ ନିଜ ନିଜ ପିଲାଛୁଆଙ୍କ ମଙ୍ଗଳ ମନାସେ ଷଷ୍ଠୀ ଓଷା ବ୍ରତ ମଧ୍ୟ ପାଳନ କରିଥାନ୍ତି। ଧୀରେ ଧୀରେ ସମସ୍ତେ ନିଜ ନିଜ ସୁବିଧା ଦୃଷ୍ଟିରୁ ଏହି ପଞ୍ଚମୀ ତିଥିକୁ ହିଁ ନୂଆଖାଇ ପର୍ବ ରୂପେ ପଶ୍ଚିମାଞ୍ଚଳରେ ମାନି ନେଇଥିଲେ। କେବଳ ରାଜା ଏବଂ ଜମିଦାର ଘରମାନଙ୍କରେ ଦଶମୀ ତିଥିରେ ନିଜ ନିଜ ଇଷ୍ଟଦେବୀଙ୍କୁ ନବାନ୍ନ ଭୋଗ ଲାଗି କରି ଦଶମୀରେ ହିଁ ସେମାନେ ନୂଆଖାଇ ଥାଆନ୍ତି। କଳାହାଣ୍ଡି ମହାରାଜା ତଥା ଜୟପାଟନା, କର୍ଲାପାଟ, ଲାଞ୍ଜିଗଡ଼ ଆଦି ଜମିଦାର ଘରମାନଙ୍କରେ ଦଶମୀ ତିଥିରେ ହିଁ ନୂଆଖାଇ ଥାଆନ୍ତି ଏବଂ ସେହି ସବୁ ଗ୍ରାମ କିମ୍ବା ସହରର ସମସ୍ତ ବାସିନ୍ଦା ମଧ୍ୟ ସେହିଦିନ ହିଁ ଖାଇଥାନ୍ତି। ନୂଆଖାଇ ପୂର୍ବଦିନ ବିଘ୍ନ ବିନାଶକ ଶ୍ରୀ ଗଣେଶ ପୂଜା ପଡ଼ିଥାଏ। ଏହା ଚତୁର୍ଥୀ ଦିନ ପଡ଼ୁଥିବାରୁ ଏହାକୁ ଗଣେଶ ଚତୁର୍ଥୀ ମଧ୍ୟ କୁହାଯାଇଥାଏ। ନୂଆଖାଇ ଏକ ସାମାଜିକ କୃଷିଭିତ୍ତିକ ପର୍ବ ଅଟେ। ଏହି ପର୍ବକୁ ଅତ୍ୟନ୍ତ ହର୍ଷୋଲ୍ଲାସରେ ପାଳନ କରାଯାଇଥାଏ। ସେଥିପାଇଁ ଚାଷୀମାନେ ଅତ୍ୟନ୍ତ ଉତ୍ସାହ ଏବଂ ଉତ୍କଣ୍ଠାର ସହ ନୂତନ ଫସଲ ଅମଳ ପାଇଁ ଅପେକ୍ଷା କରିଥାନ୍ତି। ଏହି ପର୍ବର ବିଶେଷତ୍ୱ ହେଲା ଏହା ଜନସାଧାରଣଙ୍କୁ ସାମାଜିକ ବନ୍ଧନର ଗୁରୁତ୍ୱ ଶିଖାଇଥାଏ। ଏହାକୁ ଧନୀ ଗରିବ, ଉଚ୍ଚ ନୀଚ ସମସ୍ତ ଜାତିର ଲୋକମାନେ ପାଳନ କରିଥାନ୍ତି। ପରିବାରର ସମସ୍ତେ ମିଳିତ ଭାବରେ ନୂଆ ଖାଇଥାନ୍ତି। ଯିଏ ଯେତେ ଦୂରେ ଥାଉ ନା କାହିଁକି, ନୂଆଖାଇ ପୂର୍ବରୁ ନିଜ ନିଜ ଗାଁକୁ ଆସିଥାନ୍ତି। ଏହି ପର୍ବ ଜାତି ଅଜାତି ଧନୀ ଗରିବର ଭେଦଭାବ ଦୂର କରି ସମସ୍ତଙ୍କ ମନର ରାଗ ରୁଷା ଅଭିମାନ ଦୂର କରିଥାଏ ଏବଂ ପରସ୍ପର ସମ୍ପର୍କ ରଜକୁ ଦୃଢ଼ କରିଥାଏ। ଏହା ଏକ ସୁସମ୍ପର୍କ ସ୍ଥାପନ ପୂର୍ବକ ଉତ୍ତମ ବୁଝାମଣା ତଥା ଭାତୃଭାବନାର ଜାଗ୍ରତ କରିବାର ଏକ ପର୍ବ। ନୂଆଖାଇର ବହୁ ପୂର୍ବରୁ ଘରଦ୍ୱାର ଲିପାପୋଛା ତଥା ସଫା ସୁତୁରା କରାଯାଇଥାଏ। ଦାଣ୍ଡରୁ ପୂଜାଘର ପର୍ଯ୍ୟନ୍ତ ଘରର କୋଣ ଅନୁକୋଣର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଆଯାଇଥାଏ। ନୂଆଖାଇ ଦିନ ନୂତନ ବସ୍ତ୍ର ପରିଧାନ କରିବା ପରମ୍ପରା ମଧ୍ୟ ଚଳି ଆସୁଛି। ଧନୀ ଗରିବ ସମସ୍ତେ ନୂତନ ବସ୍ତ୍ର ପିନ୍ଧିଥାନ୍ତି। ସେଥିପାଇଁ ନୂଆଖାଇ ପୂର୍ବରୁ ହାଟ ବଜାର ଭୀଷଣ ଗହଳି ହୋଇଥାଏ। ସମସ୍ତେ ଆନନ୍ଦରେ କିଣାବିକା ପର୍ବରେ ବ୍ୟସ୍ତ ରୁହନ୍ତି। ଏଥିପାଇଁ ପ୍ରଥମେ ମାତା ବସୁମତୀଙ୍କୁ କୃତଜ୍ଞତା ଅର୍ପଣ କରିବା ପରେ ଗ୍ରାମ୍ୟ ଦେବୀ ଏବଂ ଇଷ୍ଟଦେବୀ ପାଖରେ ଭୋଗ ଲଗାଯାଇଥାଏ। ଏକ ନୂଆ ମାଟି ହାଣ୍ଡିରେ ନୂଆ ଧାନର ଚୂଡ଼ାକୁ ଘିଅ,

ମହୁ, ନାରିକେଳ, କର୍ପୂର, ଲବଙ୍ଗ, ଗୁଡ଼, କଦଳୀ, କ୍ଷୀର ଆଦି ଦେଇ ଚକଟା ଯାଇଥାଏ ଏବଂ କୁରେଇ ପତ୍ରର ଖଲି ଦନାରେ ନୂତନ ଅନ୍ନ ସହ କିଛି ସୁସ୍ୱାଦୁ ବ୍ୟଞ୍ଜନ ଏବଂ କ୍ଷୀରି ପିଠା ଆଦି ଭୋଗ ଲାଗି କରାଯାଇଥାଏ। ପରିବାରର ମୁଖିଆ ସମସ୍ତଙ୍କ ହସ୍ତରେ କୁରେଇ ପତ୍ରର ଦନାରେ ପ୍ରଥମେ ଚୂଡ଼ା ଭୋଗକୁ ଖାଇବା ପାଇଁ ଦିଅନ୍ତି। ହରିବୋଲ ଧ୍ୱନି ଉଚ୍ଚାରଣ କରିଥାନ୍ତି ଏବଂ ମାଆ ମାନେ ହୁଳହୁଳି ଦେଇଥାନ୍ତି। ତାପରେ ଘଣ୍ଟ ଶଙ୍ଖ ବୁଝାଇ ଭୋଗ ଖିଆଯାଇଥାଏ। ଏହିଦିନ ସମସ୍ତ ପରିବାର ଏକାଠି ବସି ଭୋଜନ କରିଥାନ୍ତି। ତାପରେ ଜୁହାର ମୁଣ୍ଡିଆ ପର୍ବ ଆରମ୍ଭ ହୋଇଥାଏ। ଇଷ୍ଟ ଦେବୀଙ୍କୁ ପ୍ରଣାମ ଜଣାଇ ସାରିବା ପରେ ଗ୍ରାମ୍ୟ ଦେବାଦେବୀଙ୍କୁ ପ୍ରଣାମ କରିବା ପାଇଁ ଦଳ ବାନ୍ଧି ସମସ୍ତେ ବାହାରିଥାନ୍ତି। ତାପରେ ଗାଁ ସାରା ସମସ୍ତ ଗୁରୁଜନମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରାଯାଇଥାଏ। ଏହିଦିନ ଏବଂ ତା'ପର ବାସି ଦିନ ବିଭିନ୍ନ ଘୁମୁରା ଦଳ ବୁଲନ୍ତି। ନିଜ ବନ୍ଧୁ କୁଟୁମ୍ବ ତଥା ପରିବାର ସହ ଘୁମୁରାର ଆନନ୍ଦ ଉଠାଇଥାନ୍ତି ସମସ୍ତେ। ଏହିପରି ଭାବରେ ନୂଆଖାଇ ବଞ୍ଚିବାର ଏବଂ ନୂତନ ଆଶା ସଞ୍ଚାର କରିଥାଏ। ସମସ୍ତଙ୍କ ମଧ୍ୟରେ ଭାଇଚାରାର ରଜୁ ଆହୁରି ଶକ୍ତ ମଜବୁତ ହୋଇଉଠେ। ଏଇଟା କେବଳ ଗୋଟିଏ ପର୍ବ ନୁହଁ, ଏଇଟା ଆମ ମାଟିର ପରିଚୟ। ବର୍ତ୍ତମାନ ମୁଁ ନୂଆଖାଇ ଉପରେ ଏକ କବିତା ଶୁଣାଇବି। ନୂଆଖାଇ ଆସେ ଯେବେ ବରଷକୁ ଥରେ, ମନ ଆମ ପ୍ରଫୁଲ୍ଲିତ ହୁଏ ସରଧାରେ। ଚାଷୀ ଭାଇ ପାଇଁ ଏହା ପର୍ବ ଆନନ୍ଦର, ସବୁଜିମା କିଆରୀରେ ବାସନା ଧାନର। ନୂଆ ଧାନ ଆଣିବାକୁ ଏକତ୍ରେ ଯାଆନ୍ତି, କିଆରୀରୁ ନୂଆ ଧାନ ଆନନ୍ଦେ ଆଣନ୍ତି। ନବାନ୍ନର ଦିନ ସେହି ଧାନର ଚୂଡ଼ାକୁ ଭୋଗ ଲାଗେ ପ୍ରଥମରେ ଗ୍ରାମ୍ୟ ଦେବତାଙ୍କୁ। ତାପରର ଚୂଡ଼ା ଭୋଗ ଇଷ୍ଟଦେବୀ ପାସେ, ପରିବାର ଯେତେ ଥାନ୍ତି ବସନ୍ତି ହରସେ। ନାରିକେଳ ମଧୁକୃତ, କର୍ପୂର ଲବଙ୍ଗ, ସୁବାସିତ ଦେବାର୍ପିତ ସେହି ଚୂଡ଼ା ଭୋଗ। ଅଗ୍ରପୂଜ୍ୟ ଗଣନାଥ ଚତୁର୍ଥୀ ପରର, ଦିବସଟି ନୂଆଖାଇ ପଞ୍ଚମୀ ତିଥିର। ପରିବାର ଯେତେ ଥାନ୍ତି ଆସନ୍ତି ସରବେ, ମିଳିମିଶି ନୂଆଖାଇ ପାଳନ୍ତି ଗରବେ। ଏକତ୍ରରେ ଖାଇଥାନ୍ତି ନୂଆ ଚୂଡ଼ା ଭୋଗ, ସେହିଦିନ ଯାଆନ୍ତି ଭୁଲି ଯେତେ ରୋଷ ରାଗ। ନବବସ୍ତ୍ର ପରିଧାନ କରିବା ସୁଯୋଗ, ଅପାସୁରା ଅଟେ ସେହି ମିଳନର ଯୋଗ। ତାପରର ପର୍ବ ଅଟେ ଜୁହାର ମୁଣ୍ଡିଆ, କନିଷ୍ଠକୁ ଆଶୀର୍ବାଦ ଜ୍ୟେଷ୍ଠଙ୍କୁ ମୁଣ୍ଡିଆ। ନବାନ୍ନର ଭୋଜି ସାଥେ କ୍ଷୀରିମାଳ ପୁଆ, ସାୟଙ୍କାଳେ ମନ ଝୁମେ ଘୁମୁରାର ତାଳେ। ମନୋରମ ସେହି ଦୃଶ୍ୟ ସାଙ୍ଗସାଥି ମେଳେ, ମନୋରମ ସେହି ଦୃଶ୍ୟ ସାଙ୍ଗସାଥି ମେଳେ। ନୂଆଖାଇ ଆମକୁ ଶିଖାଏ ନୂଆ ଅନ୍ନକୁ ସମ୍ମାନ କର, ମାଟିକୁ ଭଲ ପାଅ, ଚାଷୀକୁ ସମ୍ମାନ।

ସମ୍ମାନ ପରିବାରର ମିଳନ ଓ ଭାଇଚାରାର ପର୍ବ। ପୁରୁଣା ମନମାଳିନ୍ୟକୁ ଭୁଲି ନୂଆ ସମ୍ପର୍କ ଓ ନୂଆ ଆଶା ନେଇ ଆଗକୁ ବଢ଼ିବା, ଏହା ହିଁ ନୂଆଖାଇର ମହାନ ବାର୍ତ୍ତା। ଆସନ୍ତୁ ଆମେ ସମସ୍ତେ ଆମର ଏହି ଗୌରବମୟ ପରମ୍ପରାକୁ ସମ୍ମାନ ଦେବା ଏବଂ ଆଗାମୀ ପିଢ଼ି ପାଖରେ ଏହାର ମହତ୍ତ୍ୱକୁ ପହଞ୍ଚାଇବା। ଏହି ଆଶା ସହ ଆଜି ପାଇଁ ଏତିକି। ଆପଣମାନଙ୍କୁ ଆଉ ଥରେ ନୂଆଖାଇର ଅନେକ ଅନେକ ଶୁଭେଚ୍ଛା। ନୂଆ ଅର୍ଣ୍ଣ ଆପଣଙ୍କ ଘରେ ଆଣୁ ସୁଖ ଶାନ୍ତି ସମୃଦ୍ଧି ଓ ଆନନ୍ଦ। ଆଜିର ଶକ୍ତିରୂପା କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମ ଠିକଣା ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ବି ଆପଣ ମତାମତ ଦେଇପାରିବେ। ଆମ ନମ୍ବରଟି ହେଲା 8895994143। ଏବେ ଆପଣଙ୍କଠୁ ବିଦାୟ ନେଉଛି ମୁଁ ସସ୍ମିତା ମହାନ୍ତି। ନମସ୍କାର।

ଶୁଣୁଥିଲେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ। ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ ଏବଂ ଉପସ୍ଥାପନରେ ଥିଲେ ସସ୍ମିତା ମହାନ୍ତି। ଆକାଶବାଣୀ ଭବାନୀପାଟଣା।

अपहन जगह पहुंचे आकाशवाणी, यही तार स्वातंत्र्यर कहानी।

0: ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଏବଂ ଆଞ୍ଚଳିକ ସମ୍ବାଦ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
2: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଗୁଜରାଟର ଗାନ୍ଧୀନଗର ମହାତ୍ମା ମନ୍ଦିରରେ ଦୁଇଦିନିଆ ବିଶ୍ୱ ପୁନଃ ସଂଯୋଜିତ ଅର୍ଥନୀତି ସମ୍ମିଳନୀ ଆରମ୍ଭ। ଭାରତ ଏହାର ପ୍ରାଚୀନ ସାଂସ୍କୃତିକ ଅଭ୍ୟାସକୁ ସମସାମୟିକ ନୀତିରେ ଆଧୁନିକୀକରଣ କରିଛି କହିଲେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ। ଦୂରଦର୍ଶନ ଆଜି ତାର ସଫଳ ପ୍ରସାରଣ ଜୟଯାତ୍ରାର 67ତମ ବର୍ଷ କଲା ପୂରଣ। ଇଞ୍ଜିନିୟର୍ସ ଦିବସ ଅବସରରେ ଭାରତରତ୍ନ ଏମ୍ ବିଶ୍ୱେଶ୍ୱରୟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ବିଶ୍ୱ ପୁନଃ ସଂଯୋଜିତ ଅର୍ଥନୀତି ସମ୍ମିଳନୀ 2026କୁ ଆଜି ଆରମ୍ଭ ହୋଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଉଦ୍ଘାଟିତ ଏହି ଦୁଇଦିନିଆ ସମ୍ମିଳନୀରେ ଭାରତରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେଉଛି। ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ନିରନ୍ତର ବିକାଶ ଢାଞ୍ଚାରେ ପୁନଃ ସଂଯୋଜିତ ଅର୍ଥବ୍ୟବସ୍ଥା ନୀତିଗୁଡ଼ିକୁ ସାମିଲ କରିବା

0: ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ପୁନଃ ବ୍ୟବହାର, ମରାମତି ଏବଂ ସଂରକ୍ଷଣ ମୂଲ୍ୟବୋଧ ଭଳି ଏହାର ପ୍ରାଚୀନ ସାଂସ୍କୃତିକ ଅଭ୍ୟାସକୁ ସମସାମୟିକ ନୀତିରେ ଆଧୁନିକରଣ କରିଛି। ବର୍ଦ୍ଧିତ ଉତ୍ପାଦକ ଦାୟିତ୍ୱ, ଇପିଆର୍ ନିୟମାବଳୀ ଏବଂ ଜୀବିକା ମିଶନ ଭଳି ପଦକ୍ଷେପଗୁଡ଼ିକ ଏହି ସଂଯୋଜିତ ଅର୍ଥନୈତିକ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନ୍ତ୍ରୀ କହିଛନ୍ତି। ପୁନଃ ସଂଯୋଜିତ ଅର୍ଥନୀତି, ଲୋକଙ୍କ ପାଇଁ ପରିବର୍ତ୍ତନ ଓ ସମୃଦ୍ଧି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏଥିରେ 65ରୁ ଅଧିକ ଦେଶର 2000ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଦକ୍ଷିଣ ଏସିଆରେ ଆର୍ଥିକ ପରିବର୍ତ୍ତନ କ୍ଷେତ୍ରରେ ନିରନ୍ତରତାକୁ ପ୍ରୋତ୍ସାହିତ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିଛି। ପୁନଃ ବ୍ୟବହାର, ପୁନଃ ପ୍ରସ୍ତୁତି ଏବଂ ପୁନଃ ଚକ୍ରଣକୁ ଗୁରୁତ୍ୱ ଦେଇ ବୈଶ୍ୱିକ ସ୍ତରରେ ଆର୍ଥିକ ବ୍ୟବସ୍ଥାକୁ ପୁନଃ ସଂଯୋଗୀକରଣ ସହ ତ୍ୱରାନ୍ୱିତ କରିବାରେ ଏହି ସମ୍ମିଳନୀ ଲକ୍ଷ୍ୟ ରଖିଛି। 2 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ, ସବୁଜ ଶକ୍ତି, ନିରନ୍ତର ଅର୍ଥନୀତି, ଶାସନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଭଳି ପ୍ରମୁଖ ପ୍ରସଙ୍ଗ ଆଧାରରେ 4ଟି ପୂର୍ଣ୍ଣାଙ୍ଗ ଓ 16ଟି ବିଷୟବସ୍ତୁ ଆଧାରିତ ଅଧିବେଶନର ଆୟୋଜନ କରାଯିବ। ଏହି ଅବସରରେ ପୁନଃ ସଂଯୋଜିତ ବ୍ୟାବସାୟିକ ରୂପରେଖକୁ ପ୍ରୋତ୍ସାହନ ଏକ ଅଂଶଗ୍ରହଣ କରିବେ। ପ୍ରତିଷ୍ଠିତ ଜାତୀୟ ଅନୁଷ୍ଠାନ ଭାରତୀୟ ବିଶ୍ୱ ବ୍ୟାପାର ପରିଷଦ ICWA ତା'ର ରୌପ୍ୟ ଜୟନ୍ତୀ ପାଳନ କରୁଛି। ଏହି ଅବସରରେ ଆୟୋଜିତ ସମାରୋହକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ବିଶ୍ୱରେ ଦେଖାଦେଇଥିବା ସାମ୍ପ୍ରତିକ ବିବାଦ ଓ ଯୁଦ୍ଧସ୍ଥିତି ମଧ୍ୟରେ ନୂଆଦିଲ୍ଲୀରେ ବ୍ରିକ୍ସ ଶିଖର ସମ୍ମିଳନୀର ସଫଳ ଆୟୋଜନ ବାସ୍ତବରେ ଉଲ୍ଲେଖନୀୟ। ନୂଆଦିଲ୍ଲୀ ଘୋଷଣାନାମାକୁ ଏକ ପ୍ରମୁଖ ସଫଳତା ଭାବେ ପ୍ରଶଂସା କରି ଉପରାଷ୍ଟ୍ରପତି କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ କ୍ଷେତ୍ରରେ ICWA ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଅନୁଷ୍ଠାନର ଐତିହ୍ୟ, ସଂସ୍ଥାଗତ ଢାଞ୍ଚା ଏବଂ ବୌଦ୍ଧିକ ପରମ୍ପରା ବିକଶିତ ଭାରତ ସ୍ୱପ୍ନ ପୂରଣ କରିବାରେ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସମାରୋହରେ ଉଦ୍ବୋଧନ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଥିଲେ ଭାରତ ବିଶ୍ୱସ୍ତରୀୟ ଆହ୍ୱାନ ଉପରେ ନିଜର ଦୃଷ୍ଟିକୋଣକୁ ଅତ୍ୟନ୍ତ ଆତ୍ମବିଶ୍ୱାସର ସହ ଉପସ୍ଥାପନ କରୁଛି। ଦେଶର ସ୍ୱାର୍ଥ ଅଧିକରୁ ଅଧିକ ବିଶ୍ୱସ୍ତରୀୟ ହେବାରେ ଲାଗିଛି। ଜୀବଜଗତ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ସହ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ଦାୟିତ୍ୱ ବୃଦ୍ଧି ପାଇଛି। ବର୍ତ୍ତମାନର ଉଦୀୟମାନ ଭାରତ ଅଧିକରୁ ଅଧିକ ଏହାର ନିଜସ୍ୱ ଇତିହାସ, ଅଭିଜ୍ଞତା, ଆଗ୍ରହ, ଧାରଣା ଏବଂ ପରିଭାଷାକୁ ବିଶ୍ୱର ଦୃଷ୍ଟିକୋଣକୁ ଆଣିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଦୂରଦର୍ଶନ ଆଜି ତା'ର ସଫଳ ଜୟଯାତ୍ରାର 67 ବର୍ଷ ପୂରଣ କରିଛି। 1969 ସେପ୍ଟେମ୍ବର ମାସ ଆଜିର ଦିନରେ ଭାରତରେ ଦୂରଦର୍ଶନ ଜରିଆରେ ପ୍ରସାରଣର ଯୁଗ ଆରମ୍ଭ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପ୍ରଥମ ପ୍ରସାରଣକୁ ଉଦ୍ଘାଟନ କରିଥିଲେ। 1975 ପର୍ଯ୍ୟନ୍ତ ଦୂରଦର୍ଶନ ଅଲ୍ ଇଣ୍ଡିଆ ରେଡିଓର ଏକ ଅଂଶ ଭାବେ କାର୍ଯ୍ୟ କରୁଥିଲା। 1976 ଏପ୍ରିଲ 1 ତାରିଖରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱତନ୍ତ୍ର ୱିଙ୍ଗ ଭାବେ ଦୂରଦର୍ଶନ କାର୍ଯ୍ୟ କରିବା ସହ ପରେ ପ୍ରସାର ଭାରତୀ ଅଧୀନକୁ ଆସିଥିଲା। ଆଜିର ଦିନରେ ଦୂରଦର୍ଶନ ଭାରତର ବୃହତ୍ ପ୍ରସାରଣକାରୀ ସଂସ୍ଥା ଭାବେ ଖ୍ୟାତି ଅର୍ଜନ କରିଛି। ସଂଖ୍ୟାଧିକ ଷ୍ଟୁଡିଓ, ସାଟେଲାଇଟ୍ ଏବଂ DTH ସେବା ଜରିଆରେ ଦେଶର 100% ଲୋକଙ୍କ ପାଖରେ ଦୂରଦର୍ଶନର ପ୍ରସାରଣ ସେବା ପହଞ୍ଚିପାରିଛି। ଏକସଙ୍ଗେ ଟେଲିଭିଜନ, ଅନ୍ଲାଇନ୍, ମୋବାଇଲ୍ ସେବାରେ ଉଭୟ ଗ୍ରାମାଞ୍ଚଳ, ସହରାଞ୍ଚଳ ଓ ଅନ୍ତର୍ଜାତୀୟ ସ୍ତରରେ ଦୂରଦର୍ଶନର ପ୍ରସାରଣ ଉପଲବ୍ଧ ହେଉଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ DRDO ଏବଂ ଉଦ୍ୟୋଗ ମଧ୍ୟରେ ଭାଗିଦାରିତା ଭାରତକୁ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ହବ୍ରେ ପରିଣତ କରିପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ନୂଆଦିଲ୍ଲୀରେ ବିମର୍ଶ 2026 DRDO ଶିଳ୍ପ ସମନ୍ୱୟ ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ବିଗତ ବର୍ଷଗୁଡ଼ିକରେ DRDO କ୍ଷେପଣାସ୍ତ୍ରଠାରୁ ଆରମ୍ଭ କରି ରାଡାର, ଯୁଦ୍ଧ ବିମାନ, ବୁଡ଼ାଜାହାଜ, ଇଲେକ୍ଟ୍ରୋନିକ୍ସ ଯୁଦ୍ଧ ପ୍ରଣାଳୀ, କୃତ୍ରିମ ବୁଦ୍ଧିମତା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିଆସିଛି।
1: ଅଭି ପିଛଲେ କୁଛ ବର୍ଷୋ ମେ ହମନେ ଡିଫେନ୍ସ ସେକ୍ଟର ମେ ଯୋ ରିଫର୍ମସ ଦେଖେ ହୈଁ ମେ କହି ସକତା ହୁଁ କି ୱୋ ଅନପ୍ରେସିଡେଣ୍ଟେଡ ହୈ। ହମାରେ ପ୍ରଧାନମନ୍ତ୍ରୀ କେ ଭିଜନ ଔର ଲିଡରଶିପ ମେ ହମନେ କଇ ଗେମ ଚେଞ୍ଜିଙ୍ଗ ଫୈସଲେ ଲିଏ ଚାହେ ୱୋ ପଜିଟିଭ ଇଣ୍ଡିଜାଇଜେସନ ଲିଷ୍ଟ ହୋ।
0: ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀର। ଦେଶର ସର୍ବଶ୍ରେଷ୍ଠ ଖ୍ୟାତନାମା ଇଞ୍ଜିନିୟର ଭାରତରତ୍ନ ମୁଖ୍ୟଗୁଣ୍ଡମ ବିଶ୍ୱେଶ୍ୱରୟାଙ୍କ ଜୟନ୍ତୀକୁ ସମ୍ମାନ ଜଣାଇ ଆଜି ଜାତୀୟ ଇଞ୍ଜିନିୟର୍ସ ଦିବସ ପାଳନ କରାଯାଉଛି। ଦେଶର ନିର୍ମାଣ କ୍ଷେତ୍ରକୁ ବିଶ୍ୱେଶ୍ୱରୟାଙ୍କ ଅବଦାନକୁ ସ୍ମରଣ କରିବା ଏବଂ ଦେଶର ଅଭିବୃଦ୍ଧିରେ ଇଞ୍ଜିନିୟରମାନଙ୍କ ଭୂମିକାକୁ ସମ୍ମାନ ଜଣାଇ ପ୍ରତିବର୍ଷ ସେପ୍ଟେମ୍ବର 15 ଏହି ଦିବସ ପାଳନ କରାଯାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ ବିଶ୍ୱେଶ୍ୱରୟାଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱେଶ୍ୱରୟା ଜଣେ ପ୍ରତିଭାବାନ ଇଞ୍ଜିନିୟର ଥିଲେ ଯାହାଙ୍କ ରାଷ୍ଟ୍ର ନିର୍ମାଣ ଦୃଷ୍ଟିକୋଣ ନାଗରିକମାନଙ୍କୁ ପ୍ରେରଣା ଯୋଗାଇଛି। ଏକ ଉତ୍ତମ ଭବିଷ୍ୟତ ପାଇଁ ନିର୍ମାଣ, ନବସୃଜନ ଏବଂ ସମାଧାନ

0: ପ୍ରଦାନ କରିବାରେ ବହୁମୂଲ୍ୟ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ଦେଶର ଇଞ୍ଜିନିୟରମାନଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି।
1: ମହାନ ଇଞ୍ଜିନିୟର୍ସ କି ହମାରି ବିରାସତ ମେ ଏକ ଐସା ରତ୍ନ ବି ହମେ ମିଲା ଜିସକେ କାର୍ଯ୍ୟ ଆଜ ଭି ଲୋଗୋଙ୍କୁ ଅଚମ୍ବିତ କର ରହେ ହୈଁ ଔର ବେ ଥେ ଭାରତ ରତ୍ନ ଡକ୍ଟର ଏମ ବିଶ୍ୱେଶ୍ୱରୈୟା। उन्हीं की याद में 15 सितंबर को इंजीनियर्स डे के रूप में मनाया जाता है। उनके पद चिन्हों पर चलते हुए हमारे देश के इंजीनियर पूरे विश्व में अपनी अलग पहचान बना चुके हैं।
2: मैं इस अवसर पर सभी इंजीनियरों को उनकी निर्माण शक्ति को आदर पूर्वक नमन करता हूँ।
0: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ବିଶ୍ୱେଶ୍ୱରୈୟାଙ୍କ ଉଲ୍ଲେଖନୀୟ ଅବଦାନ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଅବସରରେ ଶ୍ରୀ ଶାହା ଦେଶର ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ସେମାନଙ୍କ ନିରନ୍ତର ନବସୃଜନ ଓ ଅଭିବୃଦ୍ଧି ମାଧ୍ୟମରେ ଭାରତର ପ୍ରଗତି ଆଗେଇ ଚାଲିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଶ୍ୱେଶ୍ୱରୈୟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଭାରତର ରାଷ୍ଟ୍ର ନିର୍ମାଣ ଯାତ୍ରାରେ ତାଙ୍କର ଅସାଧାରଣ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି। ସର୍ତ୍ତ ପୂରଣ ନ ହେବା ପର୍ଯ୍ୟନ୍ତ ଆମେରିକା ସହିତ କୌଣସି ଆଲୋଚନା ହେବ ନାହିଁ ବୋଲି ଇରାନ୍ର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ମୋହସିନ୍ ରେଜାଇ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ମୋହସିନ୍ ଦେଇଥିବା ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଦାବି କରିଛନ୍ତି ଯେ ତେହେରାନ୍ ଏହି ଚୁକ୍ତି କରିବାକୁ ଚାହୁଁଛି ଏବଂ ୱାଶିଂଟନ୍ ଏହା ସହିତ ପୁନର୍ବାର ଆଲୋଚନା କରିପାରିବ। ଚଳିତ ବର୍ଷ ଜୁନ୍ 18 ତାରିଖରେ ଆମେରିକା ଏବଂ ଇରାନ୍ ଲେବାନନ୍ ସହିତ ସମସ୍ତ କ୍ଷେତ୍ରରେ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଏହି ବୁଝାମଣା ଅନୁସାରେ ଉଭୟ ଏକ ଚୂଡ଼ାନ୍ତ ରାଜିନାମାରେ ପହଞ୍ଚିବା ପାଇଁ 60 ଦିନ ମଧ୍ୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଦୁଇ ଦେଶ ମଧ୍ୟରେ ପୁଣି ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିବାରୁ ଏହି ଆଲୋଚନାର ଭବିଷ୍ୟତ ଅସ୍ପଷ୍ଟ ରହିଛି। ଗ୍ରାମୀଣ ବିକାଶ ବିଭାଗ ଡିଆର୍ଡିଓ ଓ ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ PFRDA ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଗ୍ରାମୀଣ ପରିବାର ମଧ୍ୟରେ ସାମାଜିକ ସୁରକ୍ଷାକୁ ମଜବୁତ କରିବା ପାଇଁ ଏହି ଚୁକ୍ତିନାମା ସ୍ୱାକ୍ଷର ହୋଇଥିବା ମନ୍ତ୍ରଣାଳୟ କହିଛି। ଏହି ଭାଗିଦାରୀ ଦ୍ୱାରା ଦୀନଦୟାଲ ଅନ୍ତୋଦୟ ଯୋଜନା, ଜାତୀୟ ଗ୍ରାମୀଣ ଜୀବିକା ମିଶନର ଗୋଷ୍ଠୀ ବ୍ୟବସ୍ଥାଗତ ନେଟୱାର୍କର ସୁବିଧା ଉପଯୋଗ କରି ସଖୀ ଏବଂ ଅନ୍ୟ ତାଲିମପ୍ରାପ୍ତ ଗୋଷ୍ଠୀ ସହାୟକ ବ୍ୟକ୍ତିବିଶେଷ ପେନ୍ସନ୍ ସମ୍ବନ୍ଧୀୟ ସହାୟତା ଓ ପଞ୍ଜୀକରଣ ସମ୍ପର୍କରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିପାରିବେ। 2000 ଟଙ୍କା ପର୍ଯ୍ୟନ୍ତ UPI କାରବାର ଉପରେ ବ୍ୟାଙ୍କ କୌଣସି ଶୁଳ୍କ ଲାଗୁ କରିପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ରୂପେ ଡେବିଟ୍ କାର୍ଡ ମାଧ୍ୟମରେ କରାଯାଉଥିବା 2000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ନେଣଦେଣ ଉପରେ ବ୍ୟାଙ୍କ କିମ୍ବା ସୁବିଧା ପ୍ରଦାନକାରୀ ସଂସ୍ଥା କୌଣସି ପ୍ରକାର ପ୍ରତ୍ୟକ୍ଷ ବା ପରୋକ୍ଷ ଶୁଳ୍କ ଲାଗୁ କରିପାରିବେ ନାହିଁ। ଭାରତ ଓ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ। ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଗୁଜରାଟର ଗାନ୍ଧୀନଗର ମହାତ୍ମା ମନ୍ଦିରରେ ଦୁଇଦିନିଆ ବିଶ୍ୱ ପୁନଃ ସଂଯୋଜିତ ଅର୍ଥନୀତି ସମ୍ମିଳନୀ ଆରମ୍ଭ। ଭାରତ ଏହାର ପ୍ରାଚୀନ ସାଂସ୍କୃତିକ ଅଭ୍ୟାସକୁ ସମସାମୟିକ ନୀତିରେ ଆଧୁନିକରଣ କରିଛି କହିଲେ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ। ଦୂରଦର୍ଶନ ଆଜି ତାର ସଫଳ ପ୍ରସାରଣ ଜଳଯାତ୍ରାର 67ତମ ବର୍ଷ କଲା ପୂରଣ। ଇଞ୍ଜିନିୟର୍ସ ଦିବସ ଅବସରରେ ଭାରତରତ୍ନ ଏମ୍ ବିଶ୍ୱେଶ୍ୱରୈୟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
3: The headlines. Defense Minister Rajnath Singh says government taking steps to ensure self-reliance in defense sector. Chief ministers of Uttar Pradesh, Uttarakhand, Himachal Pradesh, Haryana, Rajasthan and Delhi signed Kishau Multipurpose Dam Project Agreement for rejuvenation of Yamuna River. India committed to promoting circular economy as part of sustainable development, says Environment Minister Bhupendra Yadav. World Circular Economy Forum gets underway in Gandhinagar. Prime Minister Narendra Modi hails engineers as karma yogis of nation building. US court blocks Trump administration's new visa rules for foreign students and journalists. IMD forecasts heavy rainfall over Punjab, Delhi, Kutch, Tamil Nadu, Assam and Meghalaya today. And in men's cricket, India to take on Afghanistan in second T20 international in Delhi this evening. Defence Minister Rajnath Singh today said measures have been taken to ensure that India does not remain dependent.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା। ଧାର୍ଯ୍ୟ ସମୟରେ ମା ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ। ସୁରକ୍ଷିତ ଓ ବିକଶିତ ଓଡ଼ିଶା ଲକ୍ଷ୍ୟ ନେଇ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଅଗ୍ନି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯନ୍ତ୍ରୀଙ୍କ ଅବଦାନକୁ ସମ୍ମାନ ଜଣାଇ ଆଜି ପାଳନ କରାଯାଉଛି ଇଞ୍ଜିନିୟର୍ସ ଦିବସ। ଏବଂ ରାଜ୍ୟର 16 ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଆଜି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଉଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ଆଜି ନିର୍ଦ୍ଧାରିତ ସମୟ ସକାଳ 9:40 9:54 ମଧ୍ୟରେ ନବାନ୍ନ ଲାଗି କରାଯାଇଛି। ବର୍ଷର ପ୍ରଥମ ଅମଳ ଶସ୍ୟରୁ ପ୍ରସ୍ତୁତ ଭୋଗ ମା'ଙ୍କ ନିକଟରେ ଅର୍ପଣ କରାଯିବ।

0: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଆଜି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଉଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ନିକଟରେ ଆଜି ନିର୍ଦ୍ଧାରିତ ସମୟ ସକାଳ 9:40-9:54 ମଧ୍ୟରେ ନବାନ୍ନ ଲାଗି କରାଯାଇଛି। ବର୍ଷର ପ୍ରଥମ ଅମଳ ଶସ୍ୟରୁ ପ୍ରସ୍ତୁତ ଭୋଗ ମା'ଙ୍କ ନିକଟରେ ଅର୍ପଣ କରାଯିବା ସହ ମନ୍ଦିର ପରିସରରେ ଥିବା ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କ ନିକଟରେ ନବାନ୍ନ ଲାଗି ସମ୍ପନ୍ନ ହୋଇଛି। ମା'ଙ୍କର ଆଶୀର୍ବାଦ ଲାଭ ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ପରିବାର ସଦସ୍ୟମାନେ ଏକାଠି ବସି ନୂଆଖାଇବା ସହ ପରସ୍ପରକୁ ନୂଆଖାଇ ଜୁହାର ଭେଟ ହୋଇଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ନୂଆଖାଇ କେବଳ ଏକ ପାରମ୍ପରିକ ପର୍ବ ନୁହେଁ, ପଙ୍କ୍ତି ଭୋଜନ ଏବଂ ବନ୍ଧୁମିଳନ ମାଧ୍ୟମରେ ସାମାଜିକ ଓ ପାରିବାରିକ ଆତ୍ମୀୟତାର ଏକ ନିଚ୍ଛକ ପ୍ରତୀକ। ଏହା କେବଳ ନବାନ୍ନ ଖାଇବାର ପରମ୍ପରା ନୁହେଁ, ମାଟିମାଆକୁ ପ୍ରଣାମ, ଚାଷୀର ଶ୍ରମକୁ ସମ୍ମାନ ଏବଂ ପରିବାର ଓ ସମାଜକୁ ଏକସୂତ୍ରରେ ବାନ୍ଧିବାର ଅବସର। କଳାହାଣ୍ଡିର ମାଣିକେଶ୍ୱରୀ, ଜୁନାଗଡ଼ର ଲଙ୍କେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡ଼ର ପାଟଣେଶ୍ୱରୀ, ସୋନପୁରର ସୁରେଶ୍ୱରୀ ଆଦି ଦେବାଦେବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଭୋଗ ଲାଗି ହେବା ପରେ ସେହି ଅନ୍ନକୁ ସମସ୍ତେ ଗ୍ରହଣ କରିଛନ୍ତି। ନୂଆଖାଇ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ନୂଆଖାଇକୁ ସାମାଜିକ ତଥା ପାରିବାରିକ ଆତ୍ମୀୟତାର ପ୍ରତୀକ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଖାଇ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା ମାଟି, ସଂସ୍କୃତି, ଚାଲିଚଳନ ଓ ସାମାଜିକ ଏକତାର ପ୍ରାଣସ୍ପନ୍ଦନ। ଏହି ପର୍ବ ସମସ୍ତଙ୍କ ମନରୁ ଭେଦଭାବ ଦୂର କରି ଏକତା ସୂତ୍ରରେ ବାନ୍ଧିଦେଉ ବୋଲି ଶ୍ରୀ ମାଝୀ କାମନା କରିଛନ୍ତି। ବଲାଙ୍ଗୀର ଜିଲ୍ଲାର ପୁରପଲ୍ଲୀରେ ଇଷ୍ଟଦେବୀ ମା' ପାଟଣେଶ୍ୱରୀ ଓ ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ରାଜପରିବାର ଏକାଠି ନୂଆ ଖାଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନୂଆଖାଇର ଶୁଭେଚ୍ଛା ଜଣାଇ କହିଛନ୍ତି,
2: ସମସ୍ତଙ୍କୁ ନୂଆଖାଇ ପର୍ବ ଉପଲକ୍ଷେ ମୁଁ ସମଗ୍ର ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କୁ ମା ପାଟଣେଶ୍ୱରୀ, ମା ସମଲେଶ୍ୱରୀ, ମା ଦଶମତୀ ଏବଂ ମହାପ୍ରଭୁ ଜଗନ୍ନାଥଙ୍କୁ ମୋର କୃତଜ୍ଞତା ଜ୍ଞାପନ କରିବା ପାଇଁ ଚାହେଁ। ନୂଆ ଅନ୍ନ ଖାଇବା ଯୋଉ ପରମ୍ପରା ଆମର ରହିଛି, ଆମ ଦେବାଦେବୀଙ୍କୁ ସେ ଭୋଗ ଲଗାଇଲା ପରେ ସମସ୍ତ ପଶ୍ଚିମ ଓଡ଼ିଶାବାସୀ ସେ ଅନ୍ନକୁ ସେବନ କରନ୍ତି ଏବଂ ତାପରେ ପରିବାରର ସମସ୍ତେ ଭେଟଘାଟ ନିଜ ନିଜ ଭିତରେ ହୁଅନ୍ତି।
1: ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ପର୍ବ ଆମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସମାଜକୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ। ସୁବର୍ଣ୍ଣପୁର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ପାଖରେ ପାହୁର ଭୋଗ ଲାଗିବା ପରେ ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଭୋଗ ଲଗାଇ ପରିବାର ସହ ନୂଆ ଖାଇଛନ୍ତି। ଜିଲ୍ଲାର ଅନେକ ସ୍ଥାନରେ ନୂଆଖାଇ ଜୁହାର ଭେଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏ ସମ୍ପର୍କରେ ସୁବର୍ଣ୍ଣପୁରର ସଂସ୍କୃତି ଗବେଷକ ଡକ୍ଟର ଦେବାଶିଷ ପାଣ୍ଡ୍ୟା କହିଛନ୍ତି,
3: ସମଗ୍ର ପଶ୍ଚିମ ଓଡ଼ିଶାରେ ବର୍ଷର ଶ୍ରେଷ୍ଠ ପର୍ବ ଭାବରେ ନୂଆଖାଇ ଏଠାରେ ବହୁତ ଲୋକପ୍ରିୟ। ଏହା ଏକ କୃଷିଭିତ୍ତିକ ପର୍ବ ଏବଂ ଏହି ପର୍ବ ମଣିଷକୁ ବଞ୍ଚିବାର ସଙ୍କେତ, ପ୍ରକୃତି ତଥା ମନୁଷ୍ୟ ସହୋଦର ଭାବକୁ ପ୍ରକଟିତ, ପ୍ରକୃତି ପ୍ରତି ମଣିଷର ସମ୍ମାନ ଏବଂ ବସମ୍ବଦତା ଏହି ପର୍ବ ଦ୍ୱାରା ପ୍ରକଟିତ ହୋଇଥାଏ। ନବାନ୍ନ ଭକ୍ଷଣ ଏକାଧାରରେ ଆର୍ଯ୍ୟ ଆଦିବାସୀ ସଂସ୍କୃତିର ମିଳନର ସେତୁ।
1: ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭୈରବୀଙ୍କ ପୀଠରେ ଧାର୍ଯ୍ୟ ସମୟରେ ନବାନ୍ନ ଲାଗି କରାଯାଇଛି। ମହାନଦୀର ପବିତ୍ର ଜଳକୁ ଏକ ଶୋଭାଯାତ୍ରାରେ ନିଆଯାଇ ଦେବୀଙ୍କ ପାଇଁ ନବାନ୍ନ ପ୍ରସ୍ତୁତ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଦଧିବାମନ ମନ୍ଦିରରେ ନବାନ୍ନ ଲାଗି ହେବା ପରେ ଲୋକେ ନିଜ ନିଜର ଗ୍ରାମ ଦେବାଦେବୀଙ୍କ ନବାନ୍ନ ଲାଗି କରିବା ସହ ଘରେ ଘରେ ନବାନ୍ନ ଭକ୍ଷଣ କରିଥିଲେ। ମାଟିର ଏହି ମହାପର୍ବ ପରମ୍ପରା ସଂସ୍କୃତି ନୂତନ ସମ୍ଭାବନା ଆଣିଦେଉ। ସମସ୍ତଙ୍କୁ ନୂଆଖାଇ ଜୁହାର। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀଆ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ସୁରକ୍ଷିତ ଓ ବିକଶିତ ଓଡ଼ିଶା ଆଜିଠାରୁ ଆରମ୍ଭ ହୋଇଛି। ଅଭିଯାନ ଅଧୀନରେ ବିଭିନ୍ନ ମଲ୍, ବ୍ୟବସାୟିକ ପ୍ରତିଷ୍ଠାନ, ଆପାର୍ଟମେଣ୍ଟ, ହୋଟେଲ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଆଦିରେ ଅଗ୍ନି ନିର୍ବାପକ ଓ ଅନ୍ୟାନ୍ୟ ଅଗ୍ନି ସୁରକ୍ଷା ବ୍ୟବସ୍ଥାର କଡ଼ାକଡ଼ି ଯାଞ୍ଚ କରାଯାଉଛି। ଚଳିତ ବର୍ଷ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନଥିବା ତଥା ନିୟମ ଉଲ୍ଲଂଘନ କରି ଚାଲୁଥିବା ପ୍ରାୟ 800ରୁ ଉର୍ଦ୍ଧ୍ୱ ପ୍ରତିଷ୍ଠାନକୁ ନୋଟିସ୍ ଜାରି କରାଯାଇଛି। ଏହି ଅଭିଯାନ ଆସନ୍ତା ମାସ 15 ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ସାମଗ୍ରିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରି ବିକଶିତ ଓଡ଼ିଶା ଲକ୍ଷ୍ୟକୁ ସାକାର କରିବା ଦିଗରେ ଏହି ଅଭିଯାନ ସହାୟକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯନ୍ତ୍ରୀଙ୍କର

ପ୍ରଦାନ ତଥା ବିଶିଷ୍ଟ ଇଞ୍ଜିନିୟର ସାର୍ ଏମ୍ ବିଶ୍ୱେଶ୍ୱର ରାୟଙ୍କ ଜନ୍ମବାର୍ଷିକୀ ଅବସରରେ ଆଜି ଇଞ୍ଜିନିୟର୍ସ ଦିବସ ପାଳନ କରାଯାଉଛି। 1960 ପ୍ରତିବର୍ଷ ସେପ୍ଟେମ୍ବର 15 ଏହି ଦିବସ ପାଳନ ହୋଇଆସୁଛି। ନିର୍ମାଣ କ୍ଷେତ୍ରରେ ରହିଥିବା ଆହ୍ୱାନର ମୁକାବିଲା, ବୈଷୟିକ ଜ୍ଞାନକୌଶଳର ଉପଯୋଗ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଯନ୍ତ୍ରୀଙ୍କର ଭୂମିକାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ ବିଶ୍ୱେଶ୍ୱର ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଉତ୍ତମ ଭବିଷ୍ୟତ ନିର୍ମାଣ, ନବସୃଜନ ଏବଂ ସମାଧାନ ପ୍ରଦାନ କରିବାରେ ବହୁମୂଲ୍ୟ ଯୋଗଦାନ ରଖୁଥିବା ଦେଶର ଇଞ୍ଜିନିୟରମାନଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି କହିଛନ୍ତି, ସାର୍ ଏମ୍ ବିଶ୍ୱେଶ୍ୱରାୟଙ୍କ ଦୂରଦୃଷ୍ଟି ଇଞ୍ଜିନିୟରିଂ କ୍ଷେତ୍ରରେ ଉତ୍କର୍ଷ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପଣ ଭାରତର ପ୍ରଗତିରେ ଏକ ସ୍ଥାୟୀ ଅବଦାନ ରଖିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇଞ୍ଜିନିୟରିଂ କ୍ଷେତ୍ର ସହ ଜଡ଼ିତ ସମସ୍ତଙ୍କ ଅବଦାନକୁ ପ୍ରଶଂସା କରି କହିଛନ୍ତି, ଓଡ଼ିଶା ତଥା ଭାରତକୁ ସୁଦୃଢ଼, ସମୃଦ୍ଧ ଓ ଆତ୍ମନିର୍ଭର କରିବାରେ ଇଞ୍ଜିନିୟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଗଣତନ୍ତ୍ରର ମୂଲ୍ୟବୋଧ, ମାନବ ଅଧିକାର ଓ ନାଗରିକଙ୍କ ଅଂଶଗ୍ରହଣ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନରେ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ପାଳନ କରାଯାଇଥାଏ। ଗଣତନ୍ତ୍ର ହେଉଛି ଏକ ସମୃଦ୍ଧ ଓ ସଶକ୍ତ ରାଷ୍ଟ୍ରର ମୂଳଦୁଆ। ଏହାର ମୂଲ୍ୟବୋଧକୁ ସୁଦୃଢ଼ କରିବା ସହ ଲୋକଙ୍କ ଅଧିକାର, ସମାନତା, ନ୍ୟାୟ ଓ କଲ୍ୟାଣକୁ ସୁନିଶ୍ଚିତ କରି ଏକ ବିକଶିତ ସମୃଦ୍ଧ ରାଷ୍ଟ୍ର ନିର୍ମାଣରେ ନାଗରିକମାନେ ନିଜର ଯୋଗଦାନ ରଖିବା ଆବଶ୍ୟକ। ଆଜିର ଦିନ ସମସ୍ତଙ୍କୁ ସ୍ମରଣ କରାଇଥାଏ, ଗଣତନ୍ତ୍ରର ସୁରକ୍ଷା କେବଳ ସରକାର କିମ୍ବା ରାଜନୈତିକ ବ୍ୟବସ୍ଥାର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଓ ଦାୟିତ୍ୱଶୀଳ ଅଂଶଗ୍ରହଣ ଦ୍ୱାରା ଅଧିକ ଶକ୍ତିଶାଳୀ ହୋଇଥାଏ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି, ଗଣତନ୍ତ୍ର ହେଉଛି ପ୍ରତ୍ୟେକ ନାଗରିକଙ୍କ ସ୍ୱର। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ରହିଛି। ବିବିଧତାର ଏକତା ସହିତ ପ୍ରତ୍ୟେକ ଭୋଟ୍ ଶକ୍ତି ଭାରତର ଗଣତନ୍ତ୍ରର ଭବିଷ୍ୟତକୁ ନିର୍ଦ୍ଧାରଣ କରିଥାଏ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣତନ୍ତ୍ର ଦିବସରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହା ହେଉଛି ଜନସାଧାରଣଙ୍କ ସ୍ୱର ଓ ଅଧିକାର। ଜନତାଙ୍କ ଦ୍ୱାରା, ଜନତାଙ୍କ ପାଇଁ ଓ ଜନତାଙ୍କ ଶାସନ ହିଁ ପ୍ରକୃତ ଗଣତନ୍ତ୍ର। ଦୂରଦର୍ଶନ ଆଜି ତା'ର ସଫଳ ଜୟଯାତ୍ରାର 67 ପୂରଣ କରିଛି। 1969 ସେପ୍ଟେମ୍ବର ମାସ ଆଜିର ଦିନରେ ଭାରତରେ ଦୂରଦର୍ଶନ ଜରିଆରେ ପ୍ରସାରଣର ଯୁଗ ଆରମ୍ଭ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପ୍ରଥମ ପ୍ରସାରଣକୁ ଉଦ୍ଘାଟନ କରିଥିଲେ। 1975 ପର୍ଯ୍ୟନ୍ତ ଦୂରଦର୍ଶନ ଅଲ୍ ଇଣ୍ଡିଆ ରେଡିଓର ଏକ ଅଂଶ ଭାବେ କାର୍ଯ୍ୟ କରୁଥିଲା। 1976 ଏପ୍ରିଲ 1 କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱତନ୍ତ୍ର ୱିଙ୍ଗ ଭାବେ ଦୂରଦର୍ଶନ କାର୍ଯ୍ୟ କରିବା ସହ ପରେ ପ୍ରସାର ଭାରତୀ ଅଧୀନକୁ ଆସିଥିଲା। ସଂଖ୍ୟାଧିକ ଷ୍ଟୁଡିଓ, ସାଟେଲାଇଟ୍ ଏବଂ ଡିଟିଏସ୍ ସେବା ଜରିଆରେ ଦେଶର 100% ଲୋକଙ୍କ ପାଖରେ ଦୂରଦର୍ଶନର ପ୍ରସାରଣ ସେବା ପହଞ୍ଚିପାରିଛି। ପୁରୀ ଶ୍ରୀମନ୍ଦିରରେ ଆଜି ଅନ୍ଧହସ୍ତୀ ପ୍ରସ୍ତାବ ଲୀଳା ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ଆଳତୀ ଶେଷ ହେବା ପରେ ଦକ୍ଷିଣୀ ଘରୁ ରାମକୃଷ୍ଣ ରତ୍ନସିଂହାସନକୁ ବିଜେ କରିବେ। ବିମାନବଡ଼ୁ ସେବକମାନେ ସିଂହଦ୍ୱାର ନିକଟରେ ଥିବା ବଡ଼ଛତା ମଠ ସମ୍ମୁଖରେ ଥିବା ଖଟ ଉପରେ ରାମକୃଷ୍ଣଙ୍କୁ ବିଜେ କରାଇବେ। ସେଠାରେ ଅନ୍ଧହସ୍ତୀ ଲୀଳା ପ୍ରସ୍ତାବ ନୀତି ସମ୍ପନ୍ନ ହେବା ପରେ ଶୀତଳ ଭୋଗମଣ ହିଁ କରାଯିବ। ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ସ୍ଥଳଭାଗ ସ୍ପର୍ଶ କରିଛି। ଏହାର ପ୍ରଭାବରେ ମୌସୁମୀ ନିମ୍ନ ଚାପରେଖା ଓ ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପ ଯୋଗୁଁ ଆସନ୍ତା 20 ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ 24 ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ଓ ମୟୂରଭଞ୍ଜ ସମେତ 14 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା। ଧାର୍ଯ୍ୟ ସମୟରେ ମା ସମଲେଶ୍ୱରୀଙ୍କ ନିକଟରେ ଲାଗିହେଲା ନବାନ୍ନ। ସୁରକ୍ଷିତ ଓ ବିକଶିତ ଓଡ଼ିଶା ଲକ୍ଷ୍ୟ ନେଇ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଅଗ୍ନି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯନ୍ତ୍ରୀଙ୍କ ଅବଦାନକୁ ସମ୍ମାନ ଜଣାଇ ଆଜି ପାଳନ କରାଯାଉଛି ଇଞ୍ଜିନିୟର୍ସ ଦିବସ। ଏବଂ ରାଜ୍ୟରେ 16 ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏ ଗୀତଟି ନେଇଛୁ ଖିଲାଡ଼ି 786ରୁ। ଗୀତ ଏବଂ ସଙ୍ଗୀତ ହିମେଶ ରେଶମିଆ କଣ୍ଠଦାନ କରିଛନ୍ତି। ହିମେଶ ରେଶମିଆ ଗୀତ ରଚନା ସାବିର ଅହମ୍ମଦ।

ଏଥିରେ ଶୁଣନ୍ତୁ ତିସ୍ମାର ଖାନ୍ ଚଳଚ୍ଚିତ୍ରର ଏହି ଗୀତଟି। ଦ୍ୱୈତ କଣ୍ଠରେ ଗାଇଛନ୍ତି ସୁଖବିନ୍ଦର ସିଂ ଏବଂ ଶ୍ରେୟା ଘୋଷାଲ। ଗୀତିକାର ଅନ୍ଭିତ ଦତ୍ତ, ସଙ୍ଗୀତ ବିଶାଲ ଶେଖର।

ଏଥର ଶୁଣନ୍ତୁ, ଶ୍ରେୟା ଘୋଷାଲ ଏବଂ ଅରମାନ ମଲ୍ଲିକ ଗାଇଥିବା ଏହି ଗୀତଟି କି ଆଣ୍ଡ କା ଚଳଚ୍ଚିତ୍ରରୁ, ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ଇଲାୟା ରାଜା।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: Singh that when the three chief ministers from the Congress party were invited to the BRICS summit dinner, they prioritized partition politics over the national interest.
1: Apne dalgat rajniti ko sarvopari rakha.
2: Vice President C.P. Radhakrishnan today said, amid a world weighed down by conflicts and contradictions, the successful BRICS summit held in New Delhi stands out as truly remarkable. Addressing the Silver Jubilee celebration of the Indian Council of World Affairs as an institution of national importance, in the national capital, he praised the unanimously adopted New Delhi Declaration as a major achievement. Speaking on the occasion, External Affairs Minister Dr. S. Jaishankar said India is articulating with greater confidence its perspective on global challenges, including those that concern the Global South. India's public service broadcaster Doordarshan is celebrating its 67th Foundation Day today. The public service broadcaster marked its inception in 1959 as an experimental television service under All India Radio. A U.S. federal judge has temporarily blocked a new Trump administration rule imposing stricter limits on the duration of stay for foreign students and journalists in the United States. The ruling is expected to provide relief to international students. The India Meteorological Department has forecast heavy rainfall over Haryana, Punjab, Tamil Nadu, Delhi, Kutch, South Interior Karnataka, Puducherry, Kerala, Sub-Himalayan, West Bengal, Sikkim, Assam, Arunachal Pradesh and Meghalaya today. In men's cricket, India will take on Afghanistan in the second T20 International at the Arun Jaitley Stadium in Delhi at 7:30 this evening. India lead the three-match series 1-0 after a convincing 7-wicket win in the opening match on Sunday. And with that, we end this news bulletin.
3: ସମୟ ବର୍ତ୍ତମାନ ଅପରାହ୍ନ 3:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆମ କେନ୍ଦ୍ରରୁ ଆଜି ତୃତୀୟ ଅଧିବେଶନରେ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଅପରାହ୍ନ 5:00 ପ୍ରସାର କରିବ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଯୁବବାଣୀରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ ଅପରାହ୍ନ 5:30 ସନ୍ଧ୍ୟା 6:00 ପ୍ରସାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ବା ଉଦ୍ୟୋଗ ଅଙ୍କୁରତା କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଲୋକଗୀତ କ୍ରମରେ ଘୁମରା ଶୁଣିବେ ସନ୍ଧ୍ୟା 6:30 ପରିବେଷଣ କରିବେ କାଶୀନାଥ ବିଶି ଓ ସାଥୀ ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସମବେତ କଣ୍ଠରେ ଶୁଣିବେ ଦେଶବନ୍ଧନ ରାତି 8:00 ରାତି 8:15 ପ୍ରସାର କରିବୁ ଶିଳ୍ପୀ ଜଗଜିତ୍ ସିଂଙ୍କ କଣ୍ଠରେ କେତୋଟି ହିନ୍ଦୀ ଭକ୍ତି ଗୀତ ସ୍ପୋର୍ଟ୍ସ କ୍ୟାନ୍ ରାତି 8:30 ସ୍ପଟ୍ଲାଇଟ୍ ରାତି 9:15 ଏବଂ ରାତି 9:30 ଶୁଣିବେ ମନିଟକ୍ ଆଣ୍ଡ ମନ୍ଥାନ୍ ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀରୁ ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ରାତି 10:00 ରାତି 10:30 ପ୍ରସାର କରିବୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ପରିବେଷିତ ବଂଶୀବାଦନ ରାଗ ଜେଡ୍ ଏ ଥିଲା ଆମ କେନ୍ଦ୍ରରୁ ଆଜି ତୃତୀୟ ଅଧିବେଶନରେ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନକୁ ପୁଣି କିଛି ନୂଆ କାର୍ଯ୍ୟକ୍ରମ ସହ ଉପସ୍ଥିତ ହେବୁ ଅପରାହ୍ନ 5:00 ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା, ସମୟ ଅପରାହ୍ନ 5:00। ଶ୍ରୋତାବନ୍ଧୁ, ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ମାଧ୍ୟମରେ 100.3 MHz ଏବଂ ନ୍ୟୁଜ୍ ଅନ୍ ଏଆର୍ଏଫ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ NCERT ଓ CIET ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଗୀତଟିଏ ମିତଟିଏ ନେଇ। ଏହି ଗୀତ କେବଳ ଗୀତ ନୁହେଁ, ଗୀତ ସହ ଯୋଡ଼ି ହୋଇଥିବା ଆପଣମାନଙ୍କ ମନର କଥା, ଆପଣଙ୍କ ପସନ୍ଦ ଓ ଆପଣଙ୍କର ସ୍ମୃତି। ଶ୍ରୋତବନ୍ଧୁ, ଆଜି ତ ଆହୁରି ଖାସ, କାରଣ ଆମେ ଆପଣଙ୍କ ସହ ଫୋନ୍ ମାଧ୍ୟମରେ ସିଧାସଳଖ କଥା ହେବୁ। କିଏ କେଉଁଠୁ ଶୁଣୁଛନ୍ତି, କାହା ସହ ନୂଆଖାଇ ପାଳୁଛନ୍ତି, କେଉଁ ଗୀତଟି ଆଜି ଆପଣଙ୍କ ମନକୁ ଛୁଇଁ ଯାଉଛି, ସବୁ କଥା ଆମ ସହ ବାଣ୍ଟିବେ। ତେବେ ଆସନ୍ତୁ, ଆଉ ଡେରି କାହିଁକି, ଏହି ନୂଆଖାଇର ଖୁସିକୁ ଗୀତର ସୁରରେ ଆହୁରି ମିଠା କରିବା। ଦୂରତା ଯେତେ ଥାଉ, ମନ ତ ମନ ସହ ଯୋଡ଼ି ହୋଇପାରେ, ଆଉ ସେହି ମନକୁ ମନ ସହ ଯୋଡ଼ିବାର ଏକ ସୁନ୍ଦର ସେତୁ ହେଉଛି ଏହି କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। ପୁଣି ଥରେ ଶ୍ରୋତବନ୍ଧୁ, ଆପଣ ସମସ୍ତଙ୍କୁ ନୂଆଖାଇର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ତେବେ ଶ୍ରୋତବନ୍ଧୁ, ଆପଣମାନେ ନିଜ ମନ କଥା କହିବା ସହ ନିଜ ମନ ପସନ୍ଦର ଗୀତ ଶୁଣିବା ପାଇଁ ଫୋନ୍ ଉଠାନ୍ତୁ ଏବଂ ନମ୍ବର ଡାଏଲ୍ କରନ୍ତୁ 0667029562628 ଏବଂ 0667029562623। ଆଜି ଆମ ପାଖରେ ରହିଅଛି ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରେ ମିଷ୍ଟର ଇଣ୍ଡିଆ, ଆଶିକ, କ୍ରିସ୍, ହମ୍ ଦିଲ୍ ଦେ ଚୁକେ ହେଁ ସନମ୍। ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରେ ରହିଅଛି କେହି ଜଣେ ଭଲ ଲାଗେରେ, ଆଦିମ ବିଚାର, ଏବଂ ତା ସହ ମା ମାଣିକେଶ୍ୱରୀ ଏବଂ ମା ସମଳେଶ୍ୱରୀଙ୍କର କିଛି ଓଡ଼ିଆ ଭଜନ ରହିଅଛି। ତେବେ ଆଉ ଡେରି କାହିଁକି, ଫୋନ୍ ଉଠାନ୍ତୁ ଏବଂ ଆମ ସହ ଯୋଗାଯୋଗ କରନ୍ତୁ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, କିଏ କେଉଁଠୁ ପ୍ରଥମେ କଲ୍ କରିଛନ୍ତି ଦେଖିନେବା। ହ୍ୟାଲୋ,
1: ହ୍ୟାଲୋ
0: ଭାଇ, ନମସ୍କାର।
1: ମ୍ୟାଡମ ନମସ୍କାର, ନୂଆଖାଇ ଜୁହାର।
0: ନୂଆଖାଇ ଜୁହାର ଭାଇ, ପ୍ରଥମେ ଆପଣଙ୍କ ପରିଚୟ ଟିକେ ଜଣେଇ ଦିଅନ୍ତୁ।
1: ମୁଁ ଡୁମା ଲୁଦିନାଥପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି।
0: ଆରେ ଭାଇ, ଆପଣଙ୍କ ସହିତ ପ୍ରଥମ କଲ୍ ଟି ଲାଗିଗଲା ଆଉ।
1: ଆଜ୍ଞା ଆଜ୍ଞା,
0: ବହୁତ ଦିନ ପରେ ଆପଣଙ୍କ ସହ କଥା ହଉଛି।
1: ନନ୍ଦିତା ଭଣି କି?
0: ଆଜ୍ଞା ଆଜ୍ଞା
1: ଆଜ୍ଞା, ଆଉ ପ୍ରଥମେ କବିତାରୁ ଆରମ୍ଭ କରିବା। ଆଜ୍ଞା,
0: ନିଶ୍ଚିତ ଭାବରେ ଭାଇ, ଶୁଣାନ୍ତୁ।
1: ଆଜ୍ଞା, ଦଦା

0: ପ୍ରଥମେ ଆପଣଙ୍କ ପରିଚୟଟି ଜଣେଇ ଦିଅନ୍ତୁ।
1: ମୁଁ ଡୁମା ଲୁଦିନାଥପୁର କଳାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି।
0: ଆରେ ଭାଇ, ଆପଣଙ୍କ ସହିତ ପ୍ରଥମ କଲ୍ଟି ଲାଗିଗଲା ଆଉ।
1: ଆଜ୍ଞା ଆଜ୍ଞା,
0: ବହୁତ ଦିନ ପରେ ଆପଣଙ୍କ ସହ କଥା ହେଉଛି।
1: ନନ୍ଦିତା ଭଉଣୀ କି?
0: ଆଜ୍ଞା ଆଜ୍ଞା
1: ଆଜ୍ଞା, ପ୍ରଥମେ କବିତାରୁ ଆରମ୍ଭ କରିବା ଆଜ୍ଞା।
0: ନିଶ୍ଚିତ ଭାବରେ ଭାଇ, ଶୁଣାନ୍ତୁ।
1: ଆଜ୍ଞା, ଦଦା କହୁଛେ ଶୁଣରେ ଭାଇ, ଦଦା କହୁଛେ ଶୁଣରେ ଭାଇ, ଆସିଛେ ଘାଏ ନୂଆ ଖାଇ, ହେମାରେ ସବେ ଠୁଲ ନୂଆ ନୂଆ ଖାଇନେ ସବେ ଗୋଟେ ଗୋଟେ ନେ ବସି, ନୂଆ ଖାଇମା ସବେ ମିଶି, ମାନିକରି ଠିକ ଭୁଲ, ପଶ୍ଚିମ ଓଡ଼ିଶାର ମୁଖିଆ ପରବ, ଘିନି ଆନମା ସବୁ ନୂଆ ଦରବ, ଖାଇମା ଗୋଟେ ନେ ନୂଆ ପ୍ୟାଣ୍ଟ ସାର୍ଟ ଆଉ କପଡ଼ା ଲତା, ସବୁ କିଣମା ଗୋଟାଏ ଗୋଟା, ପିଲା ବୁଢ଼ା ଆଉ ଛୁଆ, ନୂଆ ନୂଆ ଧାନ ସାଙ୍ଗେ ନୂଆ ଚୁରା, କ୍ଷୀରି ପୁରି ଆଉ ଡେରି ବବରା, ମା ପାଖେ ନେ ମା ପାଖେ ଦେଇ ଥୁଇ, ମା ବାପ ଥାନୁ ଭାଇ ବହେନ ମିଲିମିଶି କରି ଗୋଟେ ଠାନେ ନେ ଖାଇମା ନୂଆ ଖାଇ, ଖାଇ ସାରି କରି ଚୁରା ଆହାର, ଛୋଟମାନକେ ବଡ଼ କରସନ୍ ଜୁହାର, ହେଇ କରି ସବୁ ଖୁସି, ନୂଆ ନୂଆ ଖାଇର ପରର ଦିନେ ମେଲଛା ବୁକା କରି ଚିକେନ, ମାନିଥିସନ୍ ଘାଏ ବାପି, ମାନିଥିସନ୍ ଘାଏ ବାପି। ଆଜ୍ଞା।
0: ଆରେ ବାହ ଭାଇ, ବହୁତ ସୁନ୍ଦର, ଆପଣ ସତରେ ବହୁତ ଭଲ କବିତା ଲେଖନ୍ତି।
1: ଆଜ୍ଞା ଆଜ୍ଞା
0: ଭାଇ, ଆପଣଙ୍କ ଏଇ କବିତାରେ ସତରେ ନୂଆଖାଇ ର
1: ଏବେ ଏକା ଏଇ କବିତା ଲେଖିଲି, ଏଇ ପାଞ୍ଚଟାରୁ ଆରମ୍ଭ କରିକି କବିତା ଲେଖିଲି ଆଉ ଆପଣଙ୍କୁ ଶୁଣେଇବି ବୋଲି ଏଇଟା ମୁଁ କଲ୍ କଲି ଆଉ।
0: ନିଶ୍ଚିତ ଭାବରେ ଭାଇ, ହେଲେ ପ୍ରଥମେ ଜଣେଇ ଦିଅନ୍ତୁ ଆଜି କେଉଁ ଗୀତଟି ଶୁଣିବା ପସନ୍ଦ କରିବେ।
1: ଆଜ୍ଞା, ଆଜି ତ ନୂଆଖାଇ, ଆଜ୍ଞା ନୂଆଖାଇ ଉପରେ ଯେକୌଣସି ଗୀତ ଶୁଣେଇ ଦେବେ। ଆଜ୍ଞା,
0: ନିଶ୍ଚିତ ଭାବରେ। ତାହେଲେ ଆପଣଙ୍କୁ ଆମେ ମା ସମଲେଶ୍ୱରୀଙ୍କର ଗୋଟେ ଭଜନ ଶୁଣେଇ ଦଉଛୁ।
1: ନିହାତି ନିହାତି, ଆଉ ସମସ୍ତଙ୍କୁ ଆମର ଯୁବବାଣୀର ସମସ୍ତଙ୍କୁ ମାନେ ଉପସ୍ଥାପକ ଉପସ୍ଥାପିକା ଏବଂ ରେଡିଓ ଷ୍ଟେସନର ସମସ୍ତ ଭାଇ ଭଉଣୀ ମାନଙ୍କୁ ଏବଂ ଆମର ଯେତେ ଶୁଣୁଥିବା ସମସ୍ତ ଶ୍ରୋତା ବନ୍ଧୁ ମାନଙ୍କୁ ମୋର ତରଫରୁ ନୂଆଖାଇ ଜୁହାର ଆଉ ଅଭିନନ୍ଦନ। ଆଜ୍ଞା,
0: ନିଶ୍ଚିତ ଭାବରେ। ଏବେ ଯିଏ ଯେଉଁଠାରେ ବି ଥାଇ ଆପଣଙ୍କର ଏହି କଲ୍ଟି କଲ୍ ମାଧ୍ୟମରେ ଯେଉଁ ଶୁଣୁଛନ୍ତି ଏବେ ସେମାନେ ଶୁଣି ସତରେ ଆପଣଙ୍କୁ ମଧ୍ୟ ସହୃଦୟରୁ ନୂଆଖାଇର ଜୁହାର ଜଣାଉଥିବେ। ଆପଣ ଆଜିର ନୂଆଖାଇ ବିଷୟରେ କିଛି କହିଲେନି ଯେ କଣ ସବୁ ପ୍ରସ୍ତୁତି କରିଥିଲେ?
1: ଆଜ୍ଞା, ଆମ ଘରେ ହୁଏ ମାନେ ବିରି ବରା ହୁଏ, ପିଠା ମାନେ ଗୁଡ ପିଠା, ତାପରେ ବବରା ପିଠା ହୁଏ, ତାପରେ କ୍ଷୀରି ହୁଏ। ଆଜ୍ଞା, ଆଉ ସେଟା ଇଷ୍ଟ ଦେବୀଙ୍କୁ ଅର୍ପଣ କରିକି ଆମେ ନୂଆ ଚୂଡା ଭୋଗ ଲଗେଇକି ଆମେ ଲକ୍ଷ୍ମୀଙ୍କ ମା ଲକ୍ଷ୍ମୀଙ୍କ ଠାରେ ନୂଆ ଅର୍ଣ୍ଣ ଭୋଗ ଲଗେଇକି ଆମେ ନୂଆ ଖାଇ ଥାଉ। ଆଜ୍ଞା, ନୂଆ ଚୂଡାର ଭୋଗ।
0: ପରିବାରର ବର୍ଗ ସମସ୍ତେ ତ ଆସିଥିବେ ଆଜି, ଘରଟା ତ ପୁରା ଗହଳିରେ ଝଟି ଉଠିଥିବ।
1: ଆମର ବଡ ପରିବାର ଆଜ୍ଞା, ଆମର ସବୁ ସବୁ ମୋଟ ହେଇକି 30 ଜଣ ହଉ।
0: ଆରେ ବାପ, ମାନେ ଛୋଟ ଭୋଜିଟେ ହେଇଗଲା ମାନେ
1: ନୂଆ ଖାଉ। ଆଉ ବହୁତ ଖୁସି ଲାଗେ ମାନେ ଭାଇ ଭାଇ ଭିତରେ ଯେଉଁ ଝଗଡା ଝାଟି ହେଇଥିଲେ ମଧ୍ୟ ଏଇଦିନ ସମାଧାନ କରିକି ଆମେ ଏକ ମନ ଏକ ପ୍ରାଣ ହେଇକି ନୂଆ ଖାଇଥାଉ, ତ ବହୁତ ଖୁସି ଲାଗେ।
0: ତାହା ତ ଠିକ କହିଲେ ଭାଇ, ଆଉ ଯେତେ ଦୂରରେ ଥିଲେ ମଧ୍ୟ ନୂଆଖାଇ ଗୋଟେ ଏମିତି ପର୍ବ ଯେ ସମସ୍ତେ ଯେତେ ଦୂରରେ ଥିଲେ ଯାହା ବି କାମ ଥିଲେ ସେମାନେ ଛାଡ଼ିକି ଘରକୁ ଆସନ୍ତି, ଆଉ ସେ ଗୋଟେ ଦିନ ହିଁ ରହିଥାଏ ଯେ ଯେଉଁଠି ଆମେ ସମସ୍ତେ ସମସ୍ତଙ୍କୁ ଭେଟି ପାରୁ।
1: ଆଜ୍ଞା ଆଜ୍ଞା,
0: ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ଭାଇ।
1: ଆଜ୍ଞା,
0: ତାହେଲେ
1: ଆଉ ଠିକ ଅଛି ଆଜ୍ଞା, ରହୁଛି ଅନ୍ୟ ଶ୍ରୋତା ମାନଙ୍କୁ ମଧ୍ୟ
0: ନିଶ୍ଚିତ ଭାବରେ
1: ଆଜି ନୂଆ ଖାଇ।
0: ଆଜ୍ଞା, ତାହେଲେ ଚାଲନ୍ତୁ ଶୁଣିନେବା ଆପଣଙ୍କ ମନ ପସନ୍ଦର ଗୀତଟି।
1: ଧନ୍ୟବାଦ, ଆଉ କମ ଗୀତ ଶୁଣାନ୍ତୁ, ଆଉ ରଖିଲି, ନମସ୍କାର।
0: ନମସ୍କାର ଭାଇ।
1: ଆଜ୍ଞା।

0: ତେବେ ଆସନ୍ତୁ ଆଜିର କାର୍ଯ୍ୟକ୍ରମର ଦ୍ୱିତୀୟ ଶ୍ରୋତାଙ୍କ ସହିତ କଥାବାର୍ତ୍ତା କରିନେବା। ହ୍ୟାଲୋ,
1: ଜୟ ଜଗନ୍ନାଥ। ନମସ୍କାର।
0: ଜୟ ଜଗନ୍ନାଥ ଭାଇ ନମସ୍କାର। ପ୍ରଥମେ ଆପଣଙ୍କ ପରିଚୟଟି ଜଣାଇ ଦିଅନ୍ତୁ।
1: ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଧାନ, ବରମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମ।
0: ନମସ୍କାର ଭାଇ, ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କୁ ହୃଦୟରୁ ସ୍ୱାଗତ।
1: ଧନ୍ୟବାଦ।
0: ପ୍ରଥମେ ଭାଇ ଜଣାଇ ଦିଅନ୍ତୁ ଆଜି କେଉଁ ଗୀତଟି ଶୁଣିବା ପସନ୍ଦ କରିବେ?
1: ମୋତେ ଗୋଟେ ଭଜନ ଶୁଣାଇ ଦେବେ ଆଜି?
0: ନିଶ୍ଚିତ ଭାବରେ ଭାଇ। ଆଉ କ'ଣ କରୁଥିଲେ?
1: ମୁଁ ତ ଆଇସକ୍ରିମ ବିକ୍ରି କରୁଥିଲି, ଏବେ ଆଇସକ୍ରିମ ବିକ୍ରି କରିକି ଆସିଛି। ମୋର ବସାକୁ ବର୍ତ୍ତମାନ ରେଷ୍ଟ ନେଉଥିଲି, ଆମର ମନେ ପଡ଼ିଗଲା ଆଜି ଲାଇଫ ଅଛି ଆଜି ଗୀତ, ତେଣୁ ଆଜି କଲ୍ ଲଗେଇଲି, ଲାଗିଗଲା, ବହୁତ ଖୁସି ଲାଗିଲା ଆଉ।
0: ହଁ ଭାଇ, ଆପଣଙ୍କ ସହିତ ମଧ୍ୟ ମୁଁ ବହୁତ ସମୟ ପରେ କଥା ହେଲି।
1: ଆଜ୍ଞା।
0: ଆଉ ଘରେ ସମସ୍ତେ କେମିତି ଅଛନ୍ତି?
1: ଘରେ ତ ମୋର ସେମିତି କିଏ ନାହାନ୍ତି, ମା ବାପା ନାହାନ୍ତି, ମରିଯାଇଛନ୍ତି, ମିସେସ୍ ମଧ୍ୟ ମରିଯାଇଛନ୍ତି, ଆଉ ଦୀପ ମୋର ବାହାରେ ଅଛନ୍ତି। ଆମର ଫ୍ୟାମିଲି ହଉଛି ସିକିଲ ସେଲ୍ ସାର୍ ନାମିଆ ଦୀପ। ମୁଁ କିନ୍ତୁ ସଙ୍ଗୀତ ଆମକୁ ସବୁବେଳେ ଖୁସି ଯୋଗାଉଛି, ସଙ୍ଗୀତ ମୁଁ ଭାବି ସବୁବେଳେ ମୋ ପାଇଁ ଗୋଟେ ପେନ୍ କିଲର। ଯେତେ ମୁଁ ଦୁଃଖରେ ଥିଲେ ମଧ୍ୟ ଟିକେ ଭଲ ସଙ୍ଗୀତ ଭଲ ଗୀତ ଟିକେ ଶୁଣାଇଦେଲେ, ଆଉ ପୁରୁଣା ପୁରୁଣା ଆମର ଯେତିକି ମୁଁ ସବୁ କିଶୋର କୁମାର କୁହନ୍ତୁ, ମହମ୍ମଦ ରଫିକୁ କୁହନ୍ତୁ, ଲତାଜୀ କୁହନ୍ତୁ, ମୁକେଶ କୁହନ୍ତୁ, ଅକ୍ଷୟ ମହାନ୍ତିଙ୍କର ଓଡ଼ିଆ ଗୀତ କୁହନ୍ତୁ, ଆମର ଯେତେ ସବୁ ପୁରୁଣା ପୁରୁଣା ଗୀତ ମୋତେ ଭଲ ଲାଗେ ସବୁ ଶୁଣିବା ପାଇଁ।
0: ହଁ ଭାଇ, ଯେତେ ହେଲେ ବି ପୁରୁଣା ପୁରୁଣାର ସ୍ମୃତି ହିଁ। ହେଲେ ଭାଇ ଆପଣଙ୍କର ସେଠି ସେପଟେ ତ ନୂଆଖାଇ ନାହିଁ?
1: ଆମର ନୂଆଖାଇ ହଉଛି ଦଶହରା ଦିନ ହୁଏ ଆମର ଗଞ୍ଜାମରେ, ଯେତେବେଳେ ଆମର ନୂଆ ଧାନ ବାହାରିବ, ନୂଆ ଚାଉଳ ସେତେବେଳେ ଆମର ନୂଆ ଆମର ଆପଣ ନବାନ୍ନ କହୁଛୁ, ଆମର ହଉଛି ଦଶହରା ଦିନ ସେଟା ହୁଏ।
0: ତାହେଲେ ଭାଇ, ଯେମିତି ଆମ ଏଇ ସାଇଡ୍ ଏପଟେ ପଶ୍ଚିମ ମାନେ ପଶ୍ଚିମ ଓଡ଼ିଶାରେ ଯେମିତି ଆମେ ପଞ୍ଚମୀ ଏବଂ ଦଶମୀରେ ନୂଆ ଖାଇଥାଉ, ତାହେଲେ ଆମେ ସହପରିବାର ମିଶି ଆମେ ନୂଆ ଖାଉ ନା? ଯିଏ ଯେତେ ଦୂରରେ ଥିଲେ ମଧ୍ୟ ଆସିକି ସମସ୍ତେ ପରିବାର ବର୍ଗ ମିଳିମିଶିକି ଆମେ ନୂଆ ଖାଇଥାଉ, ସେମିତି ହୁଏ ଆପଣଙ୍କ ପଟରେ?
1: ଆଜ୍ଞା, ଆମର ହୁଏ ଦଶହରା ଦିନ, ଆଉ ଘରେ ଆମର ନୂଆ କ୍ଷୀରି ହୁଏ, ନୂଆ ଚାଉଳରେ କ୍ଷୀରି ହେଇକି ବିଭିନ୍ନ ପ୍ରକାର ଭାତ ଡାଲି ଖଟା ପିଠା ସେମିତି ହେଇକିରି ଆମର ସାହି ପଡ଼ିଶା ଆମର ନିଜ ବନ୍ଧୁ ବାନ୍ଧବ ଆଉ ଆମେ ଖାଇସାରିଲା ପରେ ଆଉ ତାପରେ ଆମର ବନ୍ଧୁ ବାନ୍ଧବ ସାହି ପଡ଼ିଶା କିଛି କିଛି ଲୋକଙ୍କୁ ଆମେ ଦେଇଥାଉ।
0: ଆଜ୍ଞା, ତାହେଲେ ସେଦିନ ବହୁତ ମଜଲିସ୍ କରିଥାଉ।
1: ଆଜ୍ଞା।
0: ତା ସହିତ ଭାଇ ଆଜି ହଉଛି ଦୂରଦର୍ଶନ ଦିବସ ମଧ୍ୟ।
1: ଆଜ୍ଞା,
0: ଆପଣଙ୍କ ଦୂରଦର୍ଶନ ତ ଦେଖିଥିବେ, ଟିଭି ତ ଦେଖୁଥିବେ? ତାହେଲେ ସେଠିର କୋଉ ପ୍ରୋଗ୍ରାମ ଗୁଡିକ ଦେଖିବା ପସନ୍ଦ କରୁଥିଲେ ଆପଣ?
1: ସେତେବେଳେ ରାମାୟଣ, ମହାଭାରତ, ଆଉ ଶକ୍ତିମାନ, ଶ୍ରୀକୃଷ୍ଣ, ପରମବୀର ଚକ୍ର, ସେତେବେଳେ ବହୁତ ମାନେ ରବିବାର ଆମେ ଯାଇକିରି ମାନେ ଘଣ୍ଟା ଅଧଘଣ୍ଟା ପୂର୍ବରୁ ଆମେ ଯାଇକି ଜଣଙ୍କ ଘରେ ବସୁ, କାହିଁକି ସେତେବେଳେ ଗାଁ ଗୋଟାକରେ ଘରେ ଟିଭି ଗୋଟାଏ ଥିଲା, ଗାଁ ଗୋଟାଏ ମୋର

0: ତମ ଗାଁରେ ଗୋଟେ ଆସିବି ଥିଲା ଜଣେ ଘରେ ଗୀତାଞ୍ଜଳି ଛୁଟୁଥିବି, ଆମେ ଯାଇକି ଅଧଘଣ୍ଟା ପୂର୍ବରୁ ଆଗ କାଳେ ସିଟିଲ ମିଳିବ, ତାଙ୍କ ଘରେ ଯାଇକି ଆମେ ଯାଇକି ବସିଥାଉ ସମସ୍ତେ।
1: ହଁ, ବେଶୀ କରି ତ ମଜା ଲାଗେ ଯେତେବେଳେ ରବିବାର ହେଇଯାଏ, ଆଉ
0: ଆଜ୍ଞା
1: ସେତେବେଳେ ତ ଟିଭି ସବୁବେଳେ ଚାଲୁ ନଥିଲା।
0: ଆଜ୍ଞା, ଆଉ ମୋର ମନେ ଅଛି ରବିବାର 4ଟାରେ ଫିଲ୍ମ, ଯୋଉ ଓଡ଼ିଆ ଫିଲ୍ମ,
1: ଆଜ୍ଞା
0: ମୁଁ ଟିଉସନ ଯାଏ ନା ରବିବାର ଦିନ, ମୋ ଘରୁ ବାହାରେ ଟିଉସନ କିନ୍ତୁ ମଧ୍ୟ ବାଟରେ ଟିଉସନ
1: ଆଜ୍ଞା,
0: ରହିଯାଏ, ମୁଁ ଟିଭି ଦେଖା ରହିଯାଏ, ଆଉ ଆଉ ଯାଏ ନା ଟିଉସନ, ମୋର ମନେ ପଡ଼େ ବେଳେ ବେଳେ ମୁଁ ସାର୍ ବାଡ଼ନ୍ତି, କହିଛି ଆଜି କ'ଣ ରବିବାର ଟିଉସନ ଆସିନୁ, ଆଉ
1: ଆଜ୍ଞା।
0: ମୁଁ କହିଲି ସାର୍ ମୁଁ ବାଟରେ ରହିଗଲି, ଆଉ ଏମିତି କହିଲି ସେଇ ସାର୍।
1: ତାହେଲେ ଆପଣଙ୍କ ବହୁତ ଗୁଡ଼ିଏ ସ୍ମୃତି ଅଛି ଟିଭି ଚ।
0: ଆଜ୍ଞା
1: ହଉ, ତାହେଲେ ଠିକ୍ ଅଛି ଭାଇ, ଏବେ ତ ଆହୁରି ଶ୍ରୋତାବନ୍ଧୁ ଅପେକ୍ଷା କରିଛନ୍ତି, ଆପଣଙ୍କ ସହିତ ଏତେ ଦିନ ପରେ କଥା ହେଇ ମୋତେ ବହୁତ ଭଲ ଲାଗିଲା ସତରେ।
0: ଆଜ୍ଞା, ରହୁଛି, ନମସ୍କାର।
1: ନମସ୍କାର ଭାଇ, ଚାଲନ୍ତୁ।
0: ବହୁତ ଦିନ ହେଲା ଫୋନ କରୁଛି, ଯେତେବେଳେ ସାବିତ୍ରୀ ମହାରଣା ଥିଲେ ସେତେବେଳେ ମୁଁ ଫୋନ କରି
1: ଆଜ୍ଞା,
0: ଆସିଛି ପ୍ରୋଗ୍ରାମ, ବହୁତ ବଢ଼ିଆ ଲାଗେ ମୋତେ ପ୍ରୋଗ୍ରାମ।
1: ବହୁତ ଭଲ କଥା ଭାଇ, ଧନ୍ୟବାଦ, ନମସ୍କାର। ତେବେ ଚାଲନ୍ତୁ ଶ୍ରୋତା ବନ୍ଧୁ, ତାଙ୍କର ମନ ପସନ୍ଦର ଗୀତଟି ଶୁଣିନେବା।

0: ତେବେ ଆସନ୍ତୁ ତେବେ ଆସନ୍ତୁ ଶ୍ରୋତା ବନ୍ଧୁ, କଥାବାର୍ତ୍ତା କରିନେବା ଆଜିର ତୃତୀୟ ଶ୍ରୋତାଙ୍କ ବନ୍ଧୁଙ୍କ ସହିତ।
1: ହ୍ୟାଲୋ
0: ହ୍ୟାଲୋ ଭଉଣୀ, ନମସ୍କାର।
1: ନାନୀ ନୂଆଖାଇ ଜୁହାର।
0: ଜୁହାର ଭଉଣୀ, ଜୁହାର। ପ୍ରଥମେ ଆପଣଙ୍କ ପରିଚୟଟି ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇ ଦିଅନ୍ତୁ। ମୁଁ ତ ଜାଣିଗଲି।
1: କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡ଼ା, ପୋଷ୍ଟ ପର୍ଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡିରୁ କହୁଛି।
0: ଭଉଣୀ, ଆପଣଙ୍କ ସହିତ ତ ମୋତେ ଲାଗୁଛି ବହୁତ ମାସ ପରେ କଥା ହଉଛି।
1: ହଁ ନାନୀ,
0: ଆଉ ଘରେ କେମିତି ଅଛନ୍ତି ସମସ୍ତେ?
1: ଘରେ ଆମର ସମସ୍ତେ ଭଲ ଅଛନ୍ତି।
0: ଆଜି ତ ଘର ବହୁତ ଗହଳି ହେଇଯାଇଥିବ ଭଉଣୀ?
1: ଘରେ ତ ବହୁତ ଗହଳି ହେଇଛି ନାନୀ, ଆମର ଘରେ ଆମର ଯେତେ ଆମର ସମସ୍ତେ ଆମର ଅଛନ୍ତି, ସେମାନେ ସମସ୍ତେ ଆସିକି ଆମେ ସାଙ୍ଗରେ ମିଶିକି ନୂଆ ଖାଇଲୁ ନାନୀ, ବହୁତ ଧୁମଧାମରେ ଆମେ ନୂଆ ଖାଇଲୁ, ଆମକୁ ବହୁତ ଖୁସି ଲାଗିଲା ନାନୀ।
0: ଭଉଣୀ, ଆପଣଙ୍କ

0: ସ୍ମୃତି ତ ଜାଣିବା ଯେ, ପ୍ରଥମେ ଜଣେଇ ଦିଅନ୍ତୁ ଆଜି କେଉଁ ଗୀତଟି ଶୁଣିବା ପସନ୍ଦ କରିବେ?
1: ମୁଁ ତ ଗୋଟେ ଭଜନ ଶୁଣିବି ନାନୀ।
0: ନିଶ୍ଚିତ ଭାବରେ ଭଉଣୀ, ତାହେଲେ ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଭଜନଟି ଶୁଣେଇ ଦେବୁ।
1: ଆଉ ଆମର ଯେତେ କର୍ମକର୍ତ୍ତା ମାନେ ଅଛନ୍ତି, ଆମର ଷ୍ଟୁଡିଓର ଉପସ୍ଥାପକ ଉପସ୍ଥାପିକ ମାନେ ଅଛନ୍ତି, ସମସ୍ତଙ୍କୁ ମୁଁ ନୂଆଖାଇ ଜୁହାର ଜଣାଉଛି।
0: ନିଶ୍ଚିତ ଭାବରେ ଭଉଣୀ, ଆପଣଙ୍କୁ ଆମ ଏହି କାର୍ଯ୍ୟକ୍ରମ ଜରିଆରେ ସମସ୍ତଙ୍କ ନୂଆଖାଇ ଜୁହାର ଜଣେଇ ଦଉଛୁ।
1: ହଁ ନାନୀ,
0: ତାହେଲେ ଭଉଣୀ ଆପଣଙ୍କ ନୂଆଖାଇ ସ୍ମୃତିଟି ଜଣାନ୍ତୁ, ଆଉ ତା ସହିତ ଗୋଟେ ଗୀତଟି ଗାଇବି ଶୁଣାନ୍ତୁ। ବହୁତ ଦିନ ହେଇଗଲାଣି ଆପଣଙ୍କ ମୁହଁରୁ ଗୀତଟି ଶୁଣିଲି।
1: ମାନେ ନୂଆଖାଇ, ନୂଆଖାଇରେ ନୂଆ ଚୂଡା, ନୂଆ ଅର୍ଣ୍ଣ, ଆଉ ଏମିତିକି ପିଠା ହେଇଥିଲା, ମିଠା ହେଇଥିଲା ନାନୀ, ବିଭିନ୍ନ ପ୍ରକାର ତରକାରୀ, ଶାଗ ଭଜା, ଏମିତି ସବୁ କିଛି ହେଇଥିଲା ନାନୀ।
0: ହଁ,
1: ଆଉ ନୂଆ ବସ୍ତ୍ର ସମସ୍ତେ ପିନ୍ଧିଲେ, ଆଉ ଏକାଠି ବସିକି ଆମେ ସମସ୍ତେ ନୂଆ ଖାଇଲୁ।
0: ବହୁତ ଭଲ କଥା ଭଉଣୀ, ହେଲେ ଆପଣ ଗୀତଟି ଗାଇକି ଶୁଣାନ୍ତୁ।
1: ହଁ ନାନୀ, ମୁଁ ଗୋଟେ ଗୀତ ତାହେଲେ ଗାଉଛି।
0: ନିଶ୍ଚିତ ଭାବରେ
1: ଗୋଟେ ପଦ ଗାଇ ଦଉଛି।
0: ହଁ ଭଉଣୀ, ଆପଣଙ୍କୁ ଗୋଟେ ପଦ ଗାଇଲେ ବି ଆମେ ବହୁତ ଖୁସି ହେଇଯିବୁ।

0: ଟି ମୋର ନୂଆ ଖାଇ ବରଫ କେ ଆଇସୁ ତୁଇ ଧାଇ ଟିକେ ଗୀତଟା ଟିକେ ଅପା ମୁଁ ଶିଖିନି ଭଲ ଭାବରେ
1: ବା ଭାଇ ବା ଭଉଣୀ ହେଲେ ମଧ୍ୟ ଆପଣ ଏତେ ସୁନ୍ଦର ଭାବରେ ଗାଇଲେ ସତରେ ନୂଆଖାଇ ଗୀତଟି ଶୁଣିଲା ଲାଗିଲା ଯେମିତି ଆମ ପଶ୍ଚିମ ଓଡ଼ିଶାର ମାଟି ମହକି ଉଠିଲା
0: ବାପା ଏଇଟା ଲେଖୁଛନ୍ତି ଯେ ଅପା ମୁଁ ଭଲ ଭାବରେ ଶିଖିନି ଆଜି ବାପାଙ୍କ ମୁହଁରୁ ଶୁଣୁ ଶୁଣୁ ଏ ଗୀତଟା ଭୁଲ ଭାଲ ହଉ ବି ଯାହା ବି ହଉ କ୍ଷମା କରିବେ ଅପା ମୁଁ ଗାଇଦେବି
1: କିଛି କଥା ନାହିଁ ଭଉଣୀ ହେଲେ ବି ଆମକୁ ବହୁତ ଭଲ ଲାଗିଲା ଏବଂ ଧନ୍ୟବାଦ ଆଜି ଆମ କାର୍ଯ୍ୟକ୍ରମରେ ଯୋଡ଼ି ହେଲେ ଆଉ ଆପଣ ଏତେ ସୁନ୍ଦର ଭାବରେ ଗୀତ ଗାଇଲେ
0: ହଁ ନାନୀ
1: ତେବେ ଭଉଣୀ ଶୁଣିଦେବା ଆପଣଙ୍କ ମନ ପସନ୍ଦର ଗୀତଟି
0: ହଁ ନାନୀ ଜୁହାର ନାନୀ ନୂଆଖାଇ ଜୁହାର
1: ନୂଆଖାଇ ଜୁହାର ଭଉଣୀ ନମସ୍କାର ଧନ୍ୟବାଦ।

0: ତେବେ ଆସନ୍ତୁ ଆଜିର କାର୍ଯ୍ୟକ୍ରମର ଶେଷ କଲନଙ୍କ ସହିତ କଥାବାର୍ତ୍ତା କରିନେବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ଭାଇ ନମସ୍କାର।
1: ନମସ୍କାର, ନୂଆଖାଇର ଜୁହାର ସମସ୍ତ କର୍ମକର୍ତ୍ତା ଜୀବବାଣୀର ସମସ୍ତଙ୍କୁ ନୂଆଖାଇର ମୋର ଜୁହାର ଆଜ୍ଞା।
0: ଭାଇ ଆପଣଙ୍କୁ ମଧ୍ୟ ଆମ ସମସ୍ତଙ୍କ ତରଫରୁ ନୂଆଖାଇର ଜୁହାର।
1: ମୋର ନାଁ ପରିଚୟ ଦେଇଦେଉଛେ, କଳାହାଣ୍ଡି ମୋରିଙ୍ଗ ପାକେଲପଡ଼ାରୁ ରେଡିଓ ସାଥୀ କ୍ଷମା ସାଗର ସାହୁ କହୁଛେ।
0: ଭାଇ ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଆଜି ଆପଣ ଆମ କାର୍ଯ୍ୟକ୍ରମର ଶେଷ କଲର।
1: ଶେଷ କଲର ଆଉ ଟାଇମ ବି ନାଇଁ ନା, ବର୍ତ୍ତମାନ ଗୋଟେ କଥାଟେ ଖାଲି ହେଇଦେମା, ଗୀତ ନାଇଁ ବାଜିଲେ ବି ଖୁସି କଥା, ଯେହେତୁ ନୂଆଖାଇ ଆସିଛେ ପଦେ ଗୀତଟା ବି ଶୁଣାମି।
0: ନିଶ୍ଚିତ ଭାବରେ ଭାଇ।
1: ଆସିଗଲାରେ ବରଷ କେ ଥରେ ଆଏଜ ପରେ ନୂଆଖାଇ, ଆସିଗଲାରେ ବରଷ କେ ଥରେ ଆଏଜ ପରେ ନୂଆଖାଇ। ଚାଷୀ ଭାଇ ହସା ଖୁସି ଆମର, ଚାଷୀ ଭାଇ ହସା ଖୁସି ଆମର, ସତେ କେଡ଼େ ଗହ ଗହ ହେଇ, ଆସିଗଲାରେ ବରଷ କେ ଥରେ ଆଏଜ ପରେ ନୂଆଖାଇ। ନୂଆଖାଇ କରି ପରା ପରା ବୁଲି ସାଙ୍ଗ ସାଥି।

0: হসি ছেলি করি, পরা পরা বুলি হসি ছেলি করি, আস গীত পদে দে মা গাই, আসি গলা রে বরসে থরে, আজ পরে নুয়া খাই।
1: ବାହା ଭାଇ, ବହୁତ ସୁନ୍ଦର ଭାବରେ ଆପଣ ଗୀତଟି ଗାଇଲେ। ସତରେ ଆଜି ନୂଆଖାଇ ଅସରାଟି ବହୁତ ପୂର୍ଣ୍ଣ ହେଇଗଲା ପୁରା।
0: ଆଜ୍ଞା, ଯେକୌଣସି ଗୀତ ତ ସମୟ ନାହିଁ ନା, ଆମର ପରିବାର ସାତ ଭାଇ, ଯେନ୍ଟା ଆମେ ତିନିଟା ବାପର ସାତ ଭାଇ, ଆମେ ଗୋଟେ ଠାନେ ଆଜି ପରିବାର
1: ବହୁତ ଖୁସି। ଆଜି ମୌଜ ମଜଲିସ କରୁଥିବେ ତାହେଲେ ଭାଇ?
0: ହଁ, ସାତଟା ପରିବାର ଆମେ ଗୋଟେ ଥରେ ନୂଆ ଖାଇଲୁ, ଏନ୍ତା ଖୁସି ବାସିରେ, ଯେତେ ଯାହା ରାଗ ରିସା ଯାହାର ଯେନ୍ତା ଥିଲା, ବଡ଼ା ତିଆରି ଖୁସି ହେଇକରି ଆମେ ନୂଆ ଖାଇଲୁ, ପିଠା ପନା ଯାହା କିଛି ଭଗବାନଙ୍କ। ହଁ
1: ତାହେଲେ ଭାଇ, ଆଜି ତ ସମୟ ଇସାରେ କଲାଣି।
0: ହଁ ଆଜ୍ଞା,
1: ଯାଉଛି,
0: କଥା ହେଲା, ବହୁତ ଭଲ କଥା।
1: ନିଶ୍ଚିତ ଭାବରେ ଭାଇ, ଧନ୍ୟବାଦ କଲ୍ କରିଥିବାରୁ। ନମସ୍କାର।
0: ନମସ୍କାର।
1: ତେବେ ଶ୍ରୋତା ବନ୍ଧୁ, ଆଜିର ଏହି ସୁନ୍ଦର ଆଶ୍ରା, ନୂଆଖାଇର ଖୁସି, ଆପଣଙ୍କର ମିଠା କଥା, ମନଛୁଆଁ ଗୀତ ଆଉ ଅନେକ ସୁନ୍ଦର ସ୍ମୃତି ସହ ଆମେ କେମିତି ଯେ ସମୟ କାଟିଦେଲୁ ଜାଣିପାରିଲୁ ନାହିଁ। ଆପଣଙ୍କର ଫୋନ୍ କଲ୍ ଓ ଭଲ ପାଇବା ହିଁ ଆଜିର ଗୀତଟିଏ ମିତଟିଏକୁ ଏତେ ଆପଣାର କରିଦେଲା। ତେବେ ଶ୍ରୋତା ବନ୍ଧୁ, ଆଜିର ସମୟ ଇସାରା କଲାଣି ଆପଣ ଗହଣରୁ ବିଦାୟ ନେବା ପାଇଁ। ହେଲେ ବିଦାୟ ନେବା ପୂର୍ବରୁ ଆପଣମାନଙ୍କ ପାଖରେ ମୋର ସେହି ଶେଷ ଅନୁରୋଧଟି ରହିଲା। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ଜରିଆରେ ନିଶ୍ଚିତ ଭାବରେ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ସାପ୍ତାହିକୀ ଯୁବପାଣି ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 766001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତଟି ଲେଖି ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ଆଜିର ଗୀତଟିଏ ମିତଟିଏ ସନ୍ଧ୍ୟାରେ ମୁଁ ଥିଲି ଆପଣମାନଙ୍କ ରେଡ଼ିଓ ସାଥୀ ନନ୍ଦିତା। ପୁଣି ଥରେ ଦେଖାହେବା ଆସନ୍ତା କାର୍ଯ୍ୟକ୍ରମରେ। ଏବେ ଆପଣମାନଙ୍କ ସମସ୍ତଙ୍କ ଠାରୁ ବିଦାୟ ନେଉଛି, ରହିଲି, ନମସ୍କାର।
2: ଆଜିର ଯୁବବାଣୀ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ପ୍ରଥମେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ପରେ କାର୍ଯ୍ୟକ୍ରମ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।
3: ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍।
4: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
5: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା

ମିନିଟ୍ରେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ଏହି କାର୍ଯ୍ୟକ୍ରମ ଦ୍ୱାରା ଇଲେକ୍ଟ୍ରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସମବେତ କଣ୍ଠରେ ଦେଶବନ୍ଦନା ଶୁଣିପାରିବେ ରାତି 8ଟାରେ। ରାତି 8:15 ଶୁଣିବେ ଶିଳ୍ପୀ ଜଗଜିତ୍ ସିଂଙ୍କ କଣ୍ଠରେ କେତୋଟି ହିନ୍ଦୀ ଭକ୍ତି ଗୀତ। ସ୍ପୋର୍ଟସ୍ କେନ୍ ରାତି 8:30 ସ୍ପଟ୍ଲାଇଟ୍ ରାତି 9:15 ଓ ରାତି 9:30 ମନିଟକ୍ ଓ ମନ୍ଥନ। ଏ ସମସ୍ତ କାର୍ଯ୍ୟକ୍ରମ ରିଲିକ୍ରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ରାତି 10:00। ରାତି 10:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ପରିବେଷିତ ବଂଶୀବାଦନ। ଶ୍ରୋତାବନ୍ଧୁ, ଏ ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ସକାଳ 6:10। କଣ୍ଠଶିଳ୍ପୀମାନେ ହେଲେ ପ୍ରତିମା ମେକଅପ୍, ନବକିଶୋର ଭତ୍ରା, ଶୈଳଭମା ମହାପାତ୍ର, ଶ୍ରୀକାନ୍ତ ଦାସ ଏବଂ ଆରତୀ ମିଶ୍ର। ସକାଳ 6:30 ଶୁଣିବେ ଚେତନା ଚିନ୍ତନ କାର୍ଯ୍ୟକ୍ରମ। ଅତିବଡ଼ ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସକାଳ 6:35। ସକାଳ 7:25 ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଶୁଣିବେ କେତୋଟି ଭକ୍ତି ଗୀତ। କଣ୍ଠଶିଳ୍ପୀମାନେ ହେଲେ ଘନଶ୍ୟାମ ପଣ୍ଡା ଓ ପ୍ରଫୁଲ୍ଲ କର। ଚାଷର କଥା ସକାଳ 7:40। ପୁରାତନ କ୍ରମରେ ପ୍ରଚାର କରିବୁ ଛାନ୍ଦ ସକାଳ 7:45। ସକାଳ 8:30 ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ କାର୍ଯ୍ୟକ୍ରମ ରିଲିକ୍ରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:35 ପ୍ରଚାର କରିବୁ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ କେତୋଟି ଓଡ଼ିଆ ଆଲବମ୍ ଗୀତ। କଣ୍ଠଶିଳ୍ପୀମାନେ ହେଲେ ହ୍ୟୁମାନ ସାଗର, ଅସୀମା ପଣ୍ଡା ଏବଂ କୁଲଦୀପ ପଟ୍ଟନାୟକ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ ସକାଳ 8:45। ପ୍ରଯୋଜନାରେ ପ୍ରସଞ୍ଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ସକାଳ 9:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ସକାଳ 9:30। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନ ଦିନ 12:00 ଲୋକଗୀତ କ୍ରମରେ ଶୁଣିବେ ହରିକଥା, ପରିବେଷଣ କରିବେ ଲଡ଼ୁକିଶୋର ପାଣି ଓ ସାଥୀ। ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 12:30। କଣ୍ଠଶିଳ୍ପୀମାନେ ହେଲେ ସତ୍ୟଭାମ ମହାପାତ୍ର, ଗୋପାଳ କୃଷ୍ଣ ବେହେରା, ସୁପ୍ରଭା କୁମାରୀ ପାଢ଼ୀ, ଗୀତା ପଟ୍ଟନାୟକ, ଅକ୍ଷୟ କୁମାର ମହାନ୍ତି ଏବଂ ମୀନା ମହାପାତ୍ର। ଦିନ 1:10 ଶୁଣିବେ ଚାଷର କଥା କାର୍ଯ୍ୟକ୍ରମ। ଶକ୍ତିରୂପା କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ଅପରାହ୍ନ 5:00। ଯୁବବାଣୀରେ ଶୁଣିବେ ଖେଳ ଓ ଖେଳାଳି ଅପରାହ୍ନ 5:30। ସନ୍ଧ୍ୟା 6:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ କାର୍ଯ୍ୟକ୍ରମ ରିଲିକ୍ରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳା ଆମ ଦେଶ ଏବଂ ରାତି 7:25 ସୁନ୍ଦରଗଡ଼ ଜିଲ୍ଲାର ହାଲଚାଲ। ଏ ସମସ୍ତ କାର୍ଯ୍ୟକ୍ରମ ରିଲିକ୍ରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷର କଥା କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ରାତି 8:00 କାର୍ଯ୍ୟକ୍ରମ ଚିୟର୍ ଫର୍ ଭାରତ। ସ୍ପୋର୍ଟସ୍ କେନ୍ ରାତି 8:30। ସ୍ପଟ୍ଲାଇଟ୍ ରାତି 9:15 ଏବଂ ଚର୍ଚ୍ଚା କା ବିଷୟ ରାତି 9:30। ଏହି କାର୍ଯ୍ୟକ୍ରମଗୁଡ଼ିକ ରିଲିକ୍ରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଆସନ୍ତାକାଲି ରାତି 10:00। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୋଭା ମୁଦଗଲଙ୍କ ପରିବେଷିତ ଶାସ୍ତ୍ରୀୟ ଗାୟନ। ଶ୍ରୋତାବନ୍ଧୁ, ଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଏମିତି ଗଣି ପକାଉଛ ଯେ?
1: ଆରେ ଖବର କାଗଜର ଚାରି ପୃଷ୍ଠା ଓଲଟେଇଲେଣି, ସ୍ଥାନୀୟ ଖବର ଗୋଟେ ବି ନାହିଁ।
0: ଓହୋ, ଆରେ ବାବା, ଏତେ କାହିଁକି? ଆମ ରେଡିଓଟା ଅନ୍ କଲନି? ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ, ବା ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ ଆମ ଆକାଶବାଣୀ ଭବାନୀପାଟଣା ଟ୍ୟୁନ୍ କର। ପ୍ରତ୍ୟେକ ଦିନ ସକାଳ 10:10 11:10 ଯାଏଁ ସ୍ଥାନୀୟ ଖବର ଆଉ ମନପସନ୍ଦର ଗୀତକୁ ନେଇ କାର୍ଯ୍ୟକ୍ରମ।

ପରମ୍ପରା ଯାତ୍ରା କମ୍ପେବ ସୁନ୍ଦରା ବଡ଼ ଇ ଗୌର ବଟେକ ଭାଦ୍ରତା ସଂସ୍କାରେ ଶ୍ୱାସ ସରାଗି ଭାଦ୍ରତା ସଂସ୍କାର।

ଲୋକଗୀତ କ୍ରମରେ ପ୍ରଚାର କଲୁ ଘୁମରା ଗୀତ ପରିବେଷଣ କରିଥିଲେ କାଶୀନାଥ ବିସି ଓ ସାଥୀ ଆକାଶବାଣୀ ଭନିପାଟଣା ଶ୍ରୋତାବନ୍ଧୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଓ ପରେ ପରେ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ତେବେ ପ୍ରଥମେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ

0: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ପିଲାଟା ପାଣିଆ ଝାଡ଼ା ହେଇ ଏତେ ସରିହେଲାଣି, ତାକୁ ଟିକେ ORS ଦେଇନ ତାହେଲେ ଆପଣମାନେ ମନେ ରଖନ୍ତୁ, ଶିଶୁକୁ ତରଳ ଝାଡ଼ା ହେଲେ ତା ଶରୀରର ଜଳୀୟ ଅଂଶ କମିଯାଏ ଏବଂ ଦେହ ଶୁଖିଲା ହେଇଯାଏ। ପିଲାଟା ଶରୀର ନିସ୍ତେଜ ହେଇଯାଏ, ଆଖି ଭିତରକୁ ପଶିଯାଏ ଏବଂ ଚମଡ଼ା ଧୁକୁଡ଼ା ହେଇଯାଏ। ଏହି ପରିସ୍ଥିତିରେ ଶିଶୁକୁ ORS ମିଶା ପାଣି ଦିଅନ୍ତୁ, ଏହା ପ୍ରସ୍ତୁତ ହେବାର 24 ଘଣ୍ଟା ପର୍ଯ୍ୟନ୍ତ ରହିପାରେ। ଏଥିସହିତ ଜିଙ୍କ୍ ବଟିକା ମଧ୍ୟ 14 ଦିନ ପର୍ଯ୍ୟନ୍ତ ଦିଅନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱର ଇଡ୍କୋ ଇନ୍ଫୋଭ୍ୟାଲି ଟୁରେ ନିର୍ମାଣ ହେବ ରାଜ୍ୟର ଦ୍ୱିତୀୟ ସେମିକଣ୍ଡକ୍ଟର ୟୁନିଟ୍। ଦେଶବ୍ୟାପୀ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ ସେବା ସଂକଳ୍ପ ଅଭିଯାନ। ଏଥିରେ ଜଳ, ଜନ ଓ ସେବାକୁ ଗୁରୁତ୍ୱ ଦିଆଯିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଗ୍ରାମୀଣ ପରିବାର ମଧ୍ୟରେ ସାମାଜିକ ସୁରକ୍ଷା

0: ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଚୁକ୍ତିନାମା ସ୍ୱାକ୍ଷର ଏବଂ ରାଜ୍ୟରୁ ଆସନ୍ତା ଚାରିଦିନ ମଧ୍ୟରେ ଆରମ୍ଭ ହେବ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା। ୟୁନିଟ୍ ଅନୁମୋଦନ କମିଟି ୟୁଏସିର 217ତମ ବୈଠକରେ ଭୁବନେଶ୍ୱରସ୍ଥିତ ଇଡ୍କୋ ଇନ୍ଫୋଭ୍ୟାଲି 2ରେ ରାଜ୍ୟର ଦ୍ୱିତୀୟ ସେମିକଣ୍ଡକ୍ଟର ୟୁନିଟ୍ ପାଇଁ ଅନୁମୋଦନ ମିଳିଛି। ପ୍ରସ୍ତାବିତ 21 ଏକରରୁ ଉର୍ଦ୍ଧ୍ୱ ପରିମିତ ଜମିରେ ଉନ୍ନତ ସେମିକଣ୍ଡକ୍ଟର ଉତ୍ପାଦନ ହେବା ସହ ଏହି ପ୍ରକଳ୍ପରେ 3,406 କୋଟି ଟଙ୍କା ନିବେଶ ହେବାର ପ୍ରସ୍ତାବ ରହିଛି। ଏହାଦ୍ୱାରା ପ୍ରାୟ 1,270 ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ପ୍ରକଳ୍ପ ମାଧ୍ୟମରେ ଆଗାମୀ 5 ବର୍ଷ ମଧ୍ୟରେ 7,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ରପ୍ତାନୀ କାରବାର ସୃଷ୍ଟି କରିବାର ଆଶା କରାଯାଉଛି। ଏହି ସମୟ ମଧ୍ୟରେ ପ୍ରକଳ୍ପ ଦ୍ୱାରା ପ୍ରାୟ 4,523 କୋଟି ଟଙ୍କାର ବୈଦେଶିକ ମୁଦ୍ରା ହାସଲ କରିବ ବୋଲି ଆକଳନ କରାଯାଇଛି। ଦେଶବ୍ୟାପୀ ଆସନ୍ତା ଗୁରୁବାରଠାରୁ ମାସେ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ଅଭିଯାନ ଅଧୀନରେ ଭୁବନେଶ୍ୱର ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ବାରାଣସୀ ଗସ୍ତ କରିବେ। ରାଜ୍ୟର ବିଭିନ୍ନ ଜିଲ୍ଲାର ଯୁବଶକ୍ତିମାନେ ଏହି 25 ଦିନିଆ କାର୍ଯ୍ୟକ୍ରମରେ ବାଡ଼ନଗର ଅଭିମୁଖେ ଯାତ୍ରା କରିବେ। ବିକଶିତ ଭାରତର ସଂକଳ୍ପ ନୂତନ ଆଶା ଉଦ୍ଦୀପନାର ମୁକସାକ୍ଷୀ ଯୁବବର୍ଗ ବୋଲି ଏହି ସେବା ସଂକଳ୍ପ ଯାତ୍ରାକୁ ଉଦ୍ଘାଟନ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,
1: ସେବା ସଂକଳ୍ପ ଅଭିଯାନ ଏକ ମାସ ବ୍ୟାପୀ ହେବ। ଭୁବନେଶ୍ୱରରୁ ବାହାରିଛନ୍ତି, ବନାରସରେ ପହଞ୍ଚିବେ। ବିଭିନ୍ନ ଜିଲ୍ଲାରୁ ଆସିଥିବା ଏ ଯୁବ ଭାରତ ବା ଯୁବଶକ୍ତିମାନେ ଏକ 25 ଦିନିଆ ପ୍ରଶିକ୍ଷଣ ହିସାବରେ, କଲଚରାଲ ଏକ୍ସଚେଞ୍ଜ ହିସାବରେ, ଡେଭଲପମେଣ୍ଟର ମୁକସାକ୍ଷୀ ଦେଖିବା ପାଇଁ ସେମାନେ ଯିବେ କି କେମିତି ମୋଦି ଯୁଗରେ, ମୋଦି ଆସିବା ପରେ 25 ବର୍ଷ ଭିତରେ କେମିତି ଟ୍ରାନ୍ସଫର୍ମେସନ୍ ହେଇଛି ଲୋକଙ୍କ ଲାଇଫ ଏବଂ ଯୁବକମାନେ କେମିତି ଆତ୍ମନିର୍ଭର ହେଇଛନ୍ତି।
0: ଏହି ଯାତ୍ରାରେ ଜଳ, ଜନ ଓ ସେବାକୁ ଗୁରୁତ୍ୱ ଦିଆଯାଇଛି। ସେବା ସଂକଳ୍ପ ଅଭିଯାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶୀର୍ବାଦର ଦୀପ ଜାଳିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସେବା ସଂକଳ୍ପ ଅଭିଯାନ ଅବସରରେ ମାଲକାନଗିରି ଜିଲ୍ଲାରେ ଏହାକୁ ଜନସେବା ଓ ଜନଭାଗିଦାରୀ ମାଧ୍ୟମରେ ସାମାଜିକ ଦାୟିତ୍ୱ ଭାବେ ପାଳନ କରାଯିବ। ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରାଯିବା ନେଇ ସ୍ଥାନୀୟ ସର୍କିଟ୍ ହାଉସ୍ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି। ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ପରିସରରେ କେରଳମ୍, ରାଜସ୍ଥାନ ଏବଂ ପଞ୍ଜାବରୁ ଆସିଥିବା ସମ୍ବାଦ ପ୍ରତିନିଧିଙ୍କ ସହ ଏକ ମତ ବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ପ୍ରତିନିଧିମାନେ ପିଆଇବି ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ସିବିସିର ଅଧିକାରୀମାନଙ୍କ ସହ ଆଧୁନିକ ଗଣମାଧ୍ୟମ ପରିବେଶ ଏବଂ ସାମ୍ବାଦିକତାରେ ବଦଳୁଥିବା ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ପିଆଇବି ଏବଂ ସିବିସି ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗଦେଇ ଡିଜିଟାଲ ଯୁଗରେ ସାମ୍ବାଦିକତା କ୍ଷେତ୍ରରେ ହେଉଥିବା ଦ୍ରୁତ ପରିବର୍ତ୍ତନ ଏବଂ ଏହାର ଆହ୍ୱାନଗୁଡ଼ିକ ଉପରେ ଆଲୋଚନା କରିଥିଲେ। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଆଜି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଉଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ନିକଟରେ ଆଜି ନିର୍ଦ୍ଧାରିତ ସମୟ ସକାଳ 9:40ରୁ 9:54 ମଧ୍ୟରେ ନବାନ୍ନ ଲାଗି କରାଯାଇଛି। ବର୍ଷର ପ୍ରଥମ ଅମଳ ଶସ୍ୟରୁ ପ୍ରସ୍ତୁତ ଭୋଗ ମା'ଙ୍କ ନିକଟରେ ଅର୍ପଣ କରାଯିବା ସହ ମନ୍ଦିର ପରିସରରେ ଥିବା ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ସମ୍ପନ୍ନ ହୋଇଛି। ମା'ଙ୍କର ଆଶୀର୍ବାଦ ଲାଭ ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ପରିବାର ସଦସ୍ୟମାନେ ଏକାଠି ବସି ନୂଆ ଖାଇବା ସହ ପରସ୍ପରକୁ ନୂଆଖାଇ ଜୁହାର ଭେଟ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଖାଇ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦି ନୂଆଖାଇ ଅବସରରେ ସମାଜରେ ସଦ୍ଭାବନାର ବନ୍ଧନକୁ ସୁଦୃଢ଼ କରିବା ସହ ଦେଶର ସମୃଦ୍ଧି କାମନା କରିଛନ୍ତି। ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପବିତ୍ର ନୂଆଖାଇ ପର୍ବ ପାଳିତ ହୋଇଯାଇଛି। ଜିଲ୍ଲାର ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମଠାରେ ବୃହତ ଦଣ୍ଡସେନା ପରିବାରର 1,000ରୁ ଉର୍ଦ୍ଧ୍ୱ ସଦସ୍ୟ ଏକତ୍ର ନବାନ୍ନ ଖାଇ ପର୍ବ ପାଳନ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଚିତ୍ରକୋଟଠାରେ ନୂଆଖାଇ ପର୍ବ ପାଳିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ସବରେ ଯୋଗଦେଇ ସମସ୍ତଙ୍କର ସୁଖ, ଶାନ୍ତି ଓ ସୁସ୍ଥ ଜୀବନ କାମନା କରିଛନ୍ତି। କଟକସ୍ଥିତ ସାରଳା ଭବନ ପରିସରରେ ନୂଆଖାଇ ଭେଟଘାଟ ପାଳିତ ହୋଇଯାଇଛି। ଏହି ଅବସରରେ ପାରମ୍ପରିକ ରୀତିରେ ନବାନ୍ନ ଲାଗି କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗ୍ରାମୀଣ ବିକାଶ ବିଭାଗ, ଡିଓଆର୍ଡି ଓ ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ପିଏଫ୍ଆର୍ଡିଏ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଗ୍ରାମୀଣ ପରିବାର ମଧ୍ୟରେ ସାମାଜିକ ସୁରକ୍ଷାକୁ ମଜବୁତ କରିବା ପାଇଁ ଏହି ଚୁକ୍ତିନାମା ସ୍ୱାକ୍ଷର ହୋଇଥିବା ମନ୍ତ୍ରଣାଳୟ କହିଛି। ଏହି ଭାଗିଦାରୀ ଦ୍ୱାରା ଦୀନଦୟାଲ ଅନ୍ତୋଦୟ ଯୋଜନା, ଜାତୀୟ ଗ୍ରାମୀଣ ଜୀବିକା ମିଶନର ଗୋଷ୍ଠୀ ବ୍ୟବସ୍ଥାଗତ ନେଟୱାର୍କର ସୁବିଧା ଉପଯୋଗ କରି ସଖୀ ଏବଂ ଅନ୍ୟ ତାଲିମପ୍ରାପ୍ତ ଗୋଷ୍ଠୀ ସହାୟକ ବ୍ୟକ୍ତିବିଶେଷ ପେନ୍ସନ୍ ସମ୍ବନ୍ଧୀୟ ସହାୟତା ଓ ପଞ୍ଜୀକରଣ ସମ୍ପର୍କରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିପାରିବେ।

0: ଆଜି ତା'ର ସଫଳ ଜୟଯାତ୍ରାର 67 ବର୍ଷ ପୂରଣ କରିଛି। 1959 ମସିହା ସେପ୍ଟେମ୍ବର ମାସ ଆଜିର ଦିନରେ ଭାରତରେ ଦୂରଦର୍ଶନ ଜରିଆରେ ପ୍ରସାରଣର ଯୁଗ ଆରମ୍ଭ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପ୍ରଥମ ପ୍ରସାରଣକୁ ଉଦ୍ଘାଟନ କରିଥିଲେ। 1975 ମସିହା ପର୍ଯ୍ୟନ୍ତ ଦୂରଦର୍ଶନ ଅଲ୍ ଇଣ୍ଡିଆ ରେଡିଓର ଏକ ଅଂଶ ଭାବେ କାର୍ଯ୍ୟ କରୁଥିଲା। 1976 ମସିହା ଏପ୍ରିଲ 1 ତାରିଖରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱତନ୍ତ୍ର ୱିଙ୍ଗ ଭାବେ ଦୂରଦର୍ଶନ କାର୍ଯ୍ୟ କରିବା ସହ ପରେ ପ୍ରସାର ଭାରତୀ ଅଧୀନକୁ ଆସିଥିଲା। ସଂଖ୍ୟାଧିକ ଷ୍ଟୁଡିଓ, ସାଟେଲାଇଟ୍ ଏବଂ ଡିଟିଏଚ୍ ସେବା ଜରିଆରେ ଦେଶର 100% ଲୋକଙ୍କ ପାଖରେ ଦୂରଦର୍ଶନର ପ୍ରସାରଣ ସେବା ପହଞ୍ଚିପାରିଛି। ଗଣତନ୍ତ୍ରର ମୂଲ୍ୟବୋଧ, ମାନବ ଅଧିକାର ଓ ନାଗରିକଙ୍କ ଅଂଶଗ୍ରହଣ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନରେ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ପାଳନ କରାଯାଇଥାଏ। ଗଣତନ୍ତ୍ର ହେଉଛି ଏକ ସମୃଦ୍ଧ ସଶକ୍ତ ରାଷ୍ଟ୍ରର ମୂଳଦୁଆ। ଏହାର ମୂଲ୍ୟବୋଧକୁ ସୁଦୃଢ଼ କରିବା ସହ ଲୋକଙ୍କ ଅଧିକାର, ସମାନତା, ନ୍ୟାୟ ଓ କଲ୍ୟାଣକୁ ସୁନିଶ୍ଚିତ କରି ଏକ ବିକଶିତ ସମୃଦ୍ଧ ରାଷ୍ଟ୍ର ନିର୍ମାଣରେ ନାଗରିକମାନେ ନିଜର ଯୋଗଦାନ ରଖିବା ଆବଶ୍ୟକ। ଆଜିର ଦିନ ସମସ୍ତଙ୍କୁ ସ୍ମରଣ କରାଇଥାଏ, ଗଣତନ୍ତ୍ରର ସୁରକ୍ଷା କେବଳ ସରକାର କିମ୍ବା ରାଜନୈତିକ ବ୍ୟବସ୍ଥାର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଓ ଦାୟିତ୍ୱଶୀଳ ଅଂଶଗ୍ରହଣ ଦ୍ୱାରା ଅଧିକ ଶକ୍ତିଶାଳୀ ହୋଇଥାଏ। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯନ୍ତ୍ରୀଙ୍କର ଅବଦାନ ତଥା ବିଶିଷ୍ଟ ଇଞ୍ଜିନିୟର ସାର୍ ଏମ୍ ବିଶ୍ୱେଶ୍ୱରାୟଙ୍କ ଜନ୍ମବାର୍ଷିକ ଅବସରରେ ଆଜି ଇଞ୍ଜିନିୟର୍ସ ଦିବସ ପାଳନ କରାଯାଉଛି। 1960 ମସିହାରୁ ପ୍ରତିବର୍ଷ ସେପ୍ଟେମ୍ବର 15 ତାରିଖରେ ଏହି ଦିବସ ପାଳନ ହୋଇଆସୁଛି। ନିର୍ମାଣ କ୍ଷେତ୍ରରେ ରହିଥିବା ଆହ୍ୱାନର ମୁକାବିଲା, ବୈଷୟିକ ଜ୍ଞାନକୌଶଳର ଉପଯୋଗ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଯନ୍ତ୍ରୀଙ୍କର ଭୂମିକାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଅନ୍ଧହସ୍ତୀ ପ୍ରସ୍ତାବଲୀଳା ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ଆଳତୀ ଶେଷ ହେବା ପରେ ଦକ୍ଷିଣୀ ଘରୁ ରାମକୃଷ୍ଣ ରତ୍ନ ସିଂହାସନକୁ ବିଜେ କରିବେ। ବିମାନବଡ଼ୁ ସେବକମାନେ ସିଂହଦ୍ୱାର ନିକଟରେ ଥିବା ବଡ଼ଛତା ମଠ ସମ୍ମୁଖରେ ଥିବା ଖଟ ଉପରେ ରାମକୃଷ୍ଣଙ୍କୁ ବିଜେ କରାଇବେ। ସେଠାରେ ଅନ୍ଧହସ୍ତୀ ଲୀଳା ପ୍ରସ୍ତାବ ନୀତି ସମ୍ପନ୍ନ ହେବା ପରେ ଶୀତଳଭୋଗ ମୁଣହି କରାଯିବ। ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବନ୍ଦ ପାଇଁ ପୁରୀ ବେଳାଭୂମିରେ ଆଜି ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମିଶନ ଲାଇଫ୍ ଅଧୀନରେ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକଙ୍କୁ ଥରେ ବ୍ୟବହାର ହୋଇପାରୁଥିବା ପ୍ଲାଷ୍ଟିକ୍ ବିରୋଧରେ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମର ଅଂଶବିଶେଷ ଏକ ସଚେତନତା ରଥ ପରିକ୍ରମା କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ପ୍ରଶ୍ନୋତ୍ତର, ଚିତ୍ରାଙ୍କନ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପୁରୀ ସମେତ ବାରିପଦା, କେନ୍ଦ୍ରାପଡ଼ା, କୋରାପୁଟରେ ମଧ୍ୟ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ପ୍ରତି ସହରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଭାଗ ନେଇଥିଲେ। ପାଣିପାଗ, ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ସ୍ଥଳଭାଗ ସ୍ପର୍ଶ କରିଛି। ଏହାର ପ୍ରଭାବରେ ମୌସୁମୀ ନିମ୍ନଚାପ ରେଖା ଓ ବଙ୍ଗୋପସାଗରରୁ ଆସିଥିବା ଜଳୀୟ ବାଷ୍ପ ଯୋଗୁଁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ଓ ମୟୂରଭଞ୍ଜ ସମେତ 14 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି,
1: ମନସୁନ୍ ୱିଡ୍ରାଲ୍ ଷ୍ଟାର୍ଟ ହେଇଛି ୱେଷ୍ଟର୍ଣ୍ଣ ରାଜସ୍ଥାନରୁ, କିନ୍ତୁ ଓଡ଼ିଶାରେ ୱିଡ୍ରାଲ୍ ହେବାର ବର୍ତ୍ତମାନ କିଛି ସମ୍ଭାବନା ନାହିଁ। ଯଦି ସମ୍ଭାବନା ହେଲା ତେବେ କୁହାଯିବ, କିନ୍ତୁ ଆଗାମୀ 7 ଦିନରେ କିମ୍ବା 10 ଦିନ ଭିତରେ ଓଡ଼ିଶାରୁ ୱିଡ୍ରାଲ୍ ହେବାର ସମ୍ଭାବନା ନାହିଁ।
0: ଅପରପକ୍ଷରେ ରାଜ୍ୟରୁ ଖୁବ୍ ଶୀଘ୍ର ମୌସୁମୀ ଫେରିଯିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆସନ୍ତା 4 ଦିନ ମଧ୍ୟରେ ଆରମ୍ଭ ହେବା ନେଇ ପାଗ ଅନୁକୂଳ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାର ନିମାପଡ଼ାରେ ସର୍ବାଧିକ 62.8 mm ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଭୁବନେଶ୍ୱର ଇଟ୍କୋ ଇନ୍ଫୋଭ୍ୟାଲି 2ରେ ନିର୍ମାଣ ହେବ ରାଜ୍ୟର ଦ୍ୱିତୀୟ ସେମିକଣ୍ଡକ୍ଟର ୟୁନିଟ୍। ଦେଶବ୍ୟାପୀ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ ସେବା ସଂକଳ୍ପ ଅଭିଯାନ। ଏଥିରେ ଜଳ, ଜନ ଓ ସେବାକୁ ଗୁରୁତ୍ୱ ଦିଆଯିବ, କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଗ୍ରାମୀଣ ପରିବାର ମଧ୍ୟରେ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଚୁକ୍ତିନାମା ସ୍ୱାକ୍ଷର ଏବଂ ରାଜ୍ୟରୁ ଆସନ୍ତା 4 ଦିନ ମଧ୍ୟରେ ଆରମ୍ଭ ହେବ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆକାଶବାଣୀ କଟକ।
3: ଆଜିର ପ୍ରସଙ୍ଗ, ଗଣପର୍ବ ନୂଆଖାଇ, ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ଭାରତରେ ପର୍ବପର୍ବାଣୀର ଏକ ସମୃଦ୍ଧ ପରମ୍ପରା ରହିଛି, ଯାହା

0: ପରିବାରର ସଦସ୍ୟମାନଙ୍କୁ ଯୁଗ ଯୁଗ ଧରି ଏକାଠି ରଖିଥାଏ। ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ ସମସ୍ତ ପରିବାର ଓ ବ୍ୟକ୍ତିବିଶେଷଙ୍କୁ ଏକାଠି ରଖିବାରେ ପରମ୍ପରା ରହିଆସିଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ହେଉଛି ସଂସ୍କୃତିର ପର୍ବପର୍ବାଣୀର ଏକ ଅମୂଲ୍ୟ ଉଦାହରଣ। ପ୍ରତ୍ୟେକ ବର୍ଷ ଭଳି ଗଣେଶ ଚତୁର୍ଥୀର ପରଦିନ ନୂଆଖାଇ ପର୍ବ ଆଜି ପାଳନ କରାଯାଉଥିବାରୁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ଇଷ୍ଟଦେବୀଙ୍କ ପାଖରେ ପ୍ରଥମ ଅମଳ ଖାଦ୍ୟଶସ୍ୟ ଲାଗି ହେବା ପରେ ପରିବାରର ସଦସ୍ୟମାନେ ନବାନ୍ନ ଗ୍ରହଣ କରିଛନ୍ତି। ପଶ୍ଚିମ ଓଡ଼ିଶାର ଶକ୍ତିପୀଠଗୁଡ଼ିକ ମଧ୍ୟରେ ସମ୍ବଲପୁରର ମା' ସମଲେଶ୍ୱରୀ, କଳାହାଣ୍ଡିର ମା' ମାଣିକେଶ୍ୱରୀ, ଜୁନାଗଡ଼ର ମା' ଲଙ୍କେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡ଼ର ମା' ପାଟଣେଶ୍ୱରୀ, ସୁବର୍ଣ୍ଣପୁରର ମା' ସୁରେଶ୍ୱରୀ ଏବଂ ଅନ୍ୟ ଇଷ୍ଟଦେବୀଙ୍କ ନିକଟରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଆଜି ନବାନ୍ନ ଲାଗି ହୋଇଛି। ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ବିଭିନ୍ନ ଦେବୀପୀଠଗୁଡ଼ିକରେ ନବାନ୍ନ ଲାଗି ହୋଇଥିଲା। ନୂଆଖାଇ ଗଣପର୍ବର ବିଶେଷତ୍ୱ ହେଉଛି ବର୍ଷ ଆରମ୍ଭରୁ ଉତ୍ପାଦିତ ଶସ୍ୟର ଅନ୍ନକୁ ନିଜ ଇଷ୍ଟ ଦେବଦେବୀଙ୍କୁ ଅର୍ପଣ କରି ସେହି ପ୍ରସାଦ ନିଜେ ଗ୍ରହଣ କରିବା ସହ ଅନ୍ୟମାନଙ୍କୁ ପଂକ୍ତି ଭୋଜନରେ ଆପ୍ୟାୟିତ କରିବାର ଆନନ୍ଦ ଉଲ୍ଲାସର ଧାରା। ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ନୂଆଖାଇ ସାମାନ୍ୟ ଅଲଗା ଅଲଗା ଭାବେ ପାଳନ କରାଯିବାର ଦୃଷ୍ଟାନ୍ତ ରହିଛି। ଇଷ୍ଟଦେବୀଙ୍କ ପାଖରେ ନୂଆ ଚାଉଳ ଭୋଗ ଲାଗି ହେଉଥିବା ବେଳେ ଆଉ କେତେକ ସ୍ଥାନରେ ପରିବାରରେ ସମସ୍ତ ସାତ୍ତ୍ୱିକ ଭୋଜନ ପ୍ରସ୍ତୁତ କଲାପରେ ଠାକୁରଙ୍କୁ ଏକାସାଙ୍ଗରେ ଭୋଗ ଲଗାଯାଏ। ନୂଆ ଚାଉଳ ସହିତ କେତେକ ସ୍ଥାନରେ ପ୍ରଥମେ ସାରୁପତ୍ର ଶାଗ, ବାଉଁଶ କରଡ଼ି ପ୍ରଥମ କରି ଭୋଗ ଲଗାଯାଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ସାରୁ ଶାଗ ପରିବର୍ତ୍ତେ ବୋଇତି କଖାରୁ ଶାଗ ଭୋଗ ଲଗାଯାଇଥାଏ। ନୂଆଖାଇ କେବଳ ପରିବାର ମଧ୍ୟରେ ସୀମିତ ନ ରହି କେତେକ ସ୍ଥାନରେ ପୁରା ଗ୍ରାମବାସୀ ଏକାଠି ହୋଇ ନୂଆଖାଇବାର ପରମ୍ପରା ରହିଛି। ନୂଆଖାଇ ପାଳନ ନିମନ୍ତେ ଆଗରୁ ପଣ୍ଡିତ ସଭାରେ ଲଗ୍ନ ବା ତିଥି ନିର୍ଣ୍ଣୟ କରାଯାଇଥାଏ। ପୂର୍ବକାଳରେ ରାଜାମାନେ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ନୂଆ ଖାଉଥିଲେ। ରାଜରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କର ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରିଥାନ୍ତି। ଇତିହାସ ପୃଷ୍ଠାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ 1991 ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ମାସ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା। ତତ୍କାଳୀନ ବିଜୁ ପଟ୍ଟନାୟକ ସରକାରଙ୍କ ସମୟରେ ନୂଆଖାଇ ପର୍ବକୁ ପାଳନ କରିବା ପାଇଁ ସରକାରୀ ସ୍ତରରେ ଛୁଟି ଘୋଷଣା କରାଯାଇଥିଲା। ସର୍ବସମ୍ମତିକ୍ରମେ ପଶ୍ଚିମ ଓଡ଼ିଶାବାସୀ ଗଣେଶ ପୂଜାର ପରଦିନ ଅର୍ଥାତ୍ ଋଷି ପଞ୍ଚମୀ ଦିନଟିକୁ ନୂଆଖାଇ ଭାବେ ପାଳନ କରିବା ପାଇଁ ସ୍ଥିର ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହି ପରମ୍ପରା ପାଳିତ ହୋଇଆସୁଛି। ହେଲେ କଳାହାଣ୍ଡି ଜିଲ୍ଲାର କିଛି ଅଞ୍ଚଳରେ ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ନୂଆଖାଇ ପାଳନ କରାଯାଉଥିବା ବେଳେ ଏହି ଅଞ୍ଚଳର ପୂର୍ବ ଭାଗରେ ମହାଳୟା ତିଥି ମଧ୍ୟରେ ନବାନ୍ନ ଖାଇବାର ବିଧିବିଧାନ ରହିଛି। ନୂଆଖାଇ ପାଳନ ପରଦିନ ନୂଆଖାଇବାସୀ ପାଳନ ହୁଏ। ବିଭିନ୍ନ ପ୍ରକାର ଖାଦ୍ୟ ସହିତ ପାରମ୍ପରିକ ଖେଳରେ ସମୟ ଅତିବାହିତ ହୁଏ। ପଶ୍ଚିମ ଓଡ଼ିଶାବାସୀମାନେ ଯେଉଁମାନେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭିଟାମାଟିକୁ ଆସିପାରନ୍ତି ନାହିଁ ସେମାନେ ଏହି ମହାନ ପର୍ବର ମହକ ପାଇବା ପାଇଁ ନିଜ ନିଜ କର୍ମକ୍ଷେତ୍ରରେ ନୂଆଖାଇ ଭେଟଘାଟର ଆୟୋଜନ କରିଥାନ୍ତି। ଏହି ପରମ୍ପରା ଦ୍ୱାରା ଓଡ଼ିଶା ବାହାରେ ପଶ୍ଚିମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ପ୍ରଚାର ପ୍ରସାର ହୋଇପାରୁଛି। ବାହାର ରାଜ୍ୟର ଲୋକମାନେ ନୂଆଖାଇର ମହାନ ପରମ୍ପରା ବିଷୟରେ ମାନବିକତାର ଅର୍ଥ, ଜୀବନର ଶିକ୍ଷା ଓ ଈଶ୍ୱରଙ୍କ ସଂଜ୍ଞା ବାବଦରେ ଜାଣିବାକୁ ପାଇଥାନ୍ତି। ନୂଆଖାଇ ଗଣପର୍ବର ବିଶେଷତ୍ୱ ହେଉଛି ଏହାର ସାମାଜିକ ଐକ୍ୟବୋଧର ବାର୍ତ୍ତା। ଗାଁ ଗହଳିରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ନୂଆଖାଇ ଭେଟଘାଟ ଉତ୍ସବ ଆୟୋଜିତ ହୋଇ ପଶ୍ଚିମ ଓଡ଼ିଶାର ନୂଆଖାଇର ମହାନ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥାଏ। କେତେକ ସ୍ଥାନରେ ବିଦେଶରେ ମଧ୍ୟ ପଶ୍ଚିମ ଓଡ଼ିଶାର ପ୍ରବାସୀମାନେ ଏକତ୍ରିତ ହୋଇ ବିପୁଳ ଉତ୍ସାହ ଓ ଉଦ୍ଦୀପନାରେ ନୂଆଖାଇ ପାଳନ କରିଥାନ୍ତି। ଗବେଷକମାନଙ୍କ ମତରେ ନୂଆଖାଇ ପର୍ବ ବୈଦିକ ସମୟରୁ ଆରମ୍ଭ ହୋଇଆସିଛି। ନୂଆଖାଇ ଏକ କୃଷିଭିତ୍ତିକ ପର୍ବ ହେଲେ ମଧ୍ୟ ଏହା ପରିବାରର ନିଜ ନିଜ ଭିତରେ ଭ୍ରାତୃଭାବକୁ ପରିଲକ୍ଷିତ କରିଥାଏ। ପ୍ରକୃତି ସହ ମାଟି ଓ ମଣିଷର ଯେଉଁ ଅତୁଟ ସମ୍ପର୍କ ରହିଛି ସେହି ସମ୍ପର୍କରୁ ଜାତ ଏହି କୃଷିଭିତ୍ତିକ ପର୍ବ, ଯାହାକି ସମାଜରେ ଏକତା ଭ୍ରାତୃଭାବ ପ୍ରତିଷ୍ଠା କରିବା ପାଇଁ ଗଣପର୍ବ ନୂଆଖାଇ ବସୁଧୈବ କୁଟୁମ୍ବକମ୍ର ବାର୍ତ୍ତା ନେଇ ପାଳନ କରାଯିବା ଅତ୍ୟନ୍ତ ସ୍ପୃହଣୀୟ।
1: ଶୁଣିଲେ ଆଜିର ପ୍ରସଙ୍ଗ। ଆଲେଖ୍ୟରେ ଥିଲେ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନାରେ ଥିଲେ ମହେଶ୍ୱର ସାହୁ। ଆକାଶବାଣୀ କଟକ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର। ପଶ୍ଚିମ ଓଡ଼ିଶାନ ପାଲି ଦେଇଛି ମହାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇ। ଶୁଭେଚ୍ଛା ଜଣାଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ମା ସଲମିଙ୍କର୍ଣ୍ଣ ନୂଆ ଲାଗ୍ଲା ଉତ୍ରୁ ଚାରିଆଡ଼େ କରାଯାଉଛି ନୂଆଖାଇ ଭେଟ୍ଘାଟ। ସୁରକ୍ଷିତ ଓ ବିକଶିତ ଓଡ଼ିଶା ଲକ୍ଷ୍ୟ ନେଇକରି ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇଷ୍ଠାନୁ ମୁଲେଇଛି ଅଗ୍ନି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ। ଦୂରଦର୍ଶନ ଆଇଚ୍ ସଫଳତାର ସହିତ ପୂରା କରିଛି 67 ବଛର। ଆଉର୍ ରାଜ୍ୟର ସୁଲହଟା ଜିଲ୍ଲାର ଚଡ଼କ ମାରିକରି ଜବର ବର୍ଷା ହେବା ବୋଲି ସତର୍କ କଲା ପାଣିପାଗ କେନ୍ଦ୍ର। ଏଥର ପୂରା ଖବର। ମହାନ ଗଣପର୍ବ ନୂଆଖାଇ ଲାଗି ଆଜି ସାରା ପଶ୍ଚିମ ଓଡ଼ିଶା ଚଲଚଞ୍ଚଲ ହୋଇଛି। ବୁଧ ମାସର ଉଜ୍ଜଲ ପଖର ପଞ୍ଚମୀ ତିଥିନ ସକାଳର 9:40 ରୁ 9:54 ଭିତରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଙ୍କଠାରେ ନବାନ୍ନ ଲାଗି ହୋଇଛି। ସମଲେଶ୍ୱରୀ ମନ୍ଦିରର ନୂଆଖାଇ ଅବସରରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ଆକାଶବାଣୀକୁ କହିଛନ୍ତି।
1: ଜୟ ମା ସମଲେଇ। ମୁଁ ସଞ୍ଜୟ ବାବୁ, ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି। ଆଜି ପବିତ୍ର ନୂଆଖାଇ, ମାଆଙ୍କ ପାଖରେ ଯେଉଁ ନିର୍ଘଣ୍ଟ ସମୟ ଧାର୍ଯ୍ୟ କରାଯାଇଥିଲା ଲଗ୍ନ ଅନୁସାରେ ମାଆଙ୍କ ପାଖରେ ସମସ୍ତ ପୂଜକମାନଙ୍କ ଘରୁ ଯେଉଁ ପ୍ରଥମ ଶସ୍ୟରେ ପ୍ରସ୍ତୁତ ଭୋଗ ଆସିକରି ମାଆଙ୍କ ମନ୍ଦିରରେ ପହଞ୍ଚିଥିଲା ଏବଂ ଗୁପ୍ତ ରୀତିନୀତି ସହିତ ମାଆଙ୍କ ପାଖରେ ସମର୍ପଣ କରାଗଲା ପରେ ପାର୍ଶ୍ୱ ଦେବାଦେବୀ ମାନଙ୍କୁ ପୂଜାର୍ଚ୍ଚନା କରି ତାଙ୍କ ପାଖରେ ମଧ୍ୟ ନବାନ୍ନ ସମର୍ପଣ କରାଯାଇଥିଲା। ତାପରେ ମହାଆଳତି ହେଇକରି ନବାନ୍ନ ଲାଗି କାର୍ଯ୍ୟ ବିଧିବିଧାନର ସହିତ ସମ୍ପନ୍ନ ହୋଇଛି। ସନ୍ଧ୍ୟା 7:45 ପର୍ଯ୍ୟନ୍ତ ସମସ୍ତେ ଆରାମରେ ମାଆଙ୍କର ଆଶୀର୍ବାଦ ନେଇପାରିବେ।
0: ପଶ୍ଚିମ ଓଡ଼ିଶାର ଅଲଗା ଶକ୍ତିପୀଠ ଭିତରେ କଳାହାଣ୍ଡିର ମା ମାଣିକେଶ୍ୱରୀ, ଜୁନାଗଡ଼ର ମା ଲଙ୍କେଶ୍ୱରୀ, ବଲାଙ୍ଗୀର ଆର୍ ପାଟନାଗଡ଼ର ମା ପାଟଣେଶ୍ୱରୀ ଆର୍ ସୁବର୍ଣ୍ଣପୁରର ମା ସୁରେଶ୍ୱରୀଙ୍କ ନ ନୂଆ ଲଗାଯାଇଥିଲା। ଇଷ୍ଟଦେବୀଙ୍କର ପାଶେ ପହେଲା ଖାଦ୍ୟଶସ୍ୟନୁ ତିଆରି ହୋଇଥିବାର ଭୋଗ ଲଗାବାର ଉତ୍ରୁ ପରିବାରର ସଦସ୍ୟମାନେ ନୂଆ ଖାଇଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇକରି ନୂଆଖାଇକି ସାମାଜିକ ଆଉ ପାରିବାରିକ ଆତ୍ମୀୟତାର ପ୍ରତୀକ ବୋଲି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଖାଇର ଶୁଭେଚ୍ଛା ଜଣାଇକରି ଏହି ଅବସରରେ ସେ ସମ୍କର ଖୁସି ଆଉ ସମୃଦ୍ଧି କାମନା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ନୂଆଖାଇ ଖାଲି ଗୋଟିଏ ତିହାର ନୁହେଁ, ଏଇଟା ମାଏଟ୍ ସଂସ୍କୃତି ଚାଲିଚଳନ ଆଉ ସାମାଜିକ ଏକତାର ପ୍ରତୀକାଏ। ଏ ତିହାର ସମ୍କର ମନୁ ଭେଦଭାବ ଦୂର କରିକି ଗୋଟିଏ ସୂତାତି ବାନ୍ଧିଦେଉ ବୋଲି ଶ୍ରୀ ମାଝି କାମନା କରିଛନ୍। ବଲାଙ୍ଗୀର ଜିଲ୍ଲାର ଗାଁ ନୁ ସହର୍ଣ୍ଣ ଇଷ୍ଟଦେବୀ ମା ପାଟଣେଶ୍ୱରୀଙ୍କ ନବାନ୍ନ ଲାଗି ହେବାର ଉତ୍ରୁ ରାଜପରିବାର ଗୋଟେଠାରେ ନୂଆ ଖାଇଛନ୍। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ନୂଆଖାଇ ଶୁଭେଚ୍ଛା ଜଣାଇକରି କହିଛନ୍,
2: ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କୁ ମୁଁ ଆଜି ପବିତ୍ର ନୂଆଖାଇ ଉପଲକ୍ଷେ ମା ପାଟଣେଶ୍ୱରୀ, ମା ସମଲେଶ୍ୱରୀ, ମା ଦଶମତୀ, ମହାପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ହଉ କି ସମସ୍ତେ ପରିବାରର ଏକାଠି ବସିକରି ନବାନ୍ନ ସେବନ କରୁନ୍ ଏବଂ ସମସ୍ତେ ଏକତା ସହ ତାଙ୍କ ଜୀବନ ଜ୍ଞାପନ କରୁନ୍।
0: ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନୂଆଖାଇ ଅବସରରେ ସମକୁ ଶୁଭେଚ୍ଛା ଜଣାଇକରି କହିଛନ୍, ଏ ତିହାର ଆମର ସଂସ୍କୃତିର ଗୋଟିଏ ଅଭିନ୍ନ ଅଙ୍ଗ ଆଏ ଆଉ ସମାଜକେ ଏକତାର ସୂତ୍ରତି ବାନ୍ଧିକରି ରଖବାର୍ତି ସାହାଯ୍ୟ କରସି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ରାଜପରିବାର ତରଫୁ ଗଡ଼ରକ୍ଷକ ଦେବୀ ରକ୍ତାମ୍ବରୀ ଆର୍ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କର ପୂଜାରୀ ଛତ୍ରିଆମାନେ ଯୁଗାର ଧରିକରି ମାଙ୍କର ପାଶେ ନୂଆ ଧାନର ଚୁରା ଭୋଗ ଲଗେଇଛନ୍। କଳାହାଣ୍ଡି ଜିଲ୍ଲାନ ଘରେ ଘରେ ପିଠାପଣା ସହିତ ରକମ ରକମର ଖାଇବାର ତରଫ ତିଆରି କରିକରି ଭାଇଚାରାର ତିହାର ନୂଆଖାଇକେ ଉଷ୍ଣା।

0: ବିଧି ପାଳନ କରିଛନ୍। ଜୁନାଗଡ଼ ଦଧିବାମନ ମନ୍ଦିର ନବାନ୍ନ ଲାଗି ହେବା ଋତୁରୁ ଲୋକେ ନିଜ ନିଜର ଗ୍ରାମ ଦେବାଦେବୀଙ୍କୁ ନବାନ୍ନ ଅର୍ପଣ କରିବାର ସହିତ ଘରେ ଘରେ ନୂଆ ଖାଇଛନ୍। ବୌଦ୍ଧଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କର ପୀଠନ ଆଜି ସକାଳ ବେଳା ନବାନ୍ନ ଲାଗି କରାଯାଇଛି। ମହାନଦୀନ ପୂଜା କରିକି ମହାନଦୀର ପବିତ୍ର ଜଲ୍କେ ଗୋଟିଏ ଶୋଭାଯାତ୍ରାଟି ଅଣାଯାଇକରି ଦେବୀଙ୍କ ଲାଗି ନବାନ୍ନ ତିଆରି କରାଯାଇଥିଲା। ଏ ଅବସରରେ ମନ୍ଦିର ଶିଘେ ନୂଆ ଧ୍ୱଜା ବାନ୍ଧବାର ପରମ୍ପରା ରହିଛି। ଭୈରବୀଙ୍କଠାରେ ମହା ଆଳତି କରାଯିବା ଋତୁରୁ ଭକ୍ତମାନେ ସାମୂହିକ ଭାବେ ଦେବୀଙ୍କର ପ୍ରସାଦ ପାଇକରି ନୂଆଖାଇ ପାଳନ କରିଛନ୍। ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କର ପାଶେ ପାହୁର ଭୋଗ ଲାଗ୍ଲା ଉତ୍ତରୁ ଲୋକେ ନିଜ ନିଜର ଇଷ୍ଟ ଦେବଦେବୀଙ୍କୁ ନବାନ୍ନ ଭୋଗ ଲଗେଇକରି ପରିବାରଟି ନୂଆ ଖାଇଛନ୍। ଏ ବାବଦେ ସୁବର୍ଣ୍ଣପୁରର ସଂସ୍କୃତି ଗବେଷକ ଡକ୍ଟର ଦେବାଶିଷ ପାଣ୍ଡିଆ କହିଛନ୍।
1: ସାରା ପଶ୍ଚିମ ଓଡ଼ିଶାର ବର୍ଷ ଯାକର ସବୁଠାରୁ ବଡ ତିହାର ହେଉଛି ନୂଆଖାଇ। ଏଟା ଗୋଟେ କୃଷି ଭିତ୍ତିକ ପର୍ବ, କିନ୍ତୁ ଆମକୁ ଏଇଟା ଜୀବନ ଜିଉଥିବାର ଗୋଟେ ବଡ ସଂକେତ ଦେସି। ପ୍ରକୃତି ଆର ମଣିଷର ସହଦର ଭାବକେ ଏଇ ପରବଟା ଆମକୁ ଦେଖାଇ ଦେସି। ପ୍ରକୃତିର ସାଙ୍ଗେ ମଣିଷର ଯେନ୍ ମିଳନ ଅଛି, ଆଶ୍ରା ଅଛି, ତାର ପ୍ରତି ଆମର ଶ୍ରଦ୍ଧା ଭକ୍ତି ସମ୍ମାନ ବି ଏ ପରବରେ ପ୍ରଦର୍ଶିତ ହେସି। ସବୁଠାରୁ ଗୋଟେ ବଡ଼ କଥା ହେଲା ଯେ ନୂଆଖାଇଟା ଏକାଧାରରେ ଆଦିବାସୀ ଆର ରାଜ୍ୟ ସଂସ୍କୃତିର ଗୋଟେ ସମନ୍ୱୟ ରୂପ। ପ୍ରଥା ସର୍ବସ୍ୱ ଏଇ ଯେନ୍ ଆଦିବାସୀ ଅନ୍ନପୂଜା ପରମ୍ପରା ସାଙ୍ଗେ ଆମର ଆର୍ଯ୍ୟ ବୈଦିକ ରୀତିର ଅନ୍ନପୂଜାର ସମବାୟ ଆର ସଂହତି ଏ ପର୍ବ ଭିତରେ ଆମେ ଦେଖବାକେ ପାଇସୁଁ।
0: ଆଜ ବେଲବୁଡ଼େ ଭିନ୍ ଭିନ୍ ଜାଗାନ ନାଚ ଗୀତର ଆସର ଚମୁଛେ। ପାରମ୍ପରିକ ଲୋକନାଚ ଲୋକଗୀତ ସାରା ପଶ୍ଚିମ ଓଡ଼ିଶା ଦୁଲକୁଛେ। ରାଜ୍ୟ ଅଗ୍ନିଶମ ଆଉ ଜରୁରୀକାଳୀନ ସେବା ବିଭାଗ ତରଫୁ ସୁରକ୍ଷିତ ଆଉ ବିକଶିତ ଓଡ଼ିଶା ଅଭିଯାନ ଆଷ୍ଠାନ ମୂଲେଇଛି। ଅଭିଯାନ ଅଧୀନତି ଭିନ୍ ଭିନ୍ ମଲ୍, ବ୍ୟବସାୟିକ ପ୍ରତିଷ୍ଠାନ, ଆପାର୍ଟମେଣ୍ଟ, ହୋଟେଲ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ବାଗିର ଜାଗାମାନଙ୍କେ ନିଆଁଲିଭା ଆଉ ଅଗ୍ନି ସୁରକ୍ଷା ବ୍ୟବସ୍ଥାର କଡ଼ାକଡ଼ି ଯାଞ୍ଚ କରାଯାଉଛି। ଚଲତି ବଛର ଅଗ୍ନିଶମ ବିଭାଗ ତରଫୁ ଅଗ୍ନି ନିରାପତ୍ତା ପ୍ରମାଣ ନାଇଥିବା ଆଉ ନିୟମ ନାଇଁ ମାନିକରି ଚାଲୁଥିବାର ପାଖାପାଖି 800 ଅଧିକା ପ୍ରତିଷ୍ଠାନକେ ନୋଟିସ୍ ଜାରି କରାଯାଇଛି। ଏ ଅଭିଯାନ ଆଇବା ମାସର 15 ତକ ଚାଲବା। ରାଜ୍ୟର ସାମଗ୍ରିକ ସୁରକ୍ଷା ବ୍ୟବସ୍ଥାକେ ବରକସ କରବାର୍ତ୍ତି ଏ ଅଭିଯାନ ସାହାଯ୍ୟ କରିବା ବୋଲି ବିଭାଗ ତରଫୁ କୁହାଯାଇଛି। ଆପଣମାନେ ଖବର ଶୁଣୁଛ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଦୂରଦର୍ଶନ ଆଜ ସଫଳତାର ସହିତ 67 ବଛର ପୁରା କରିଛି। 1959 ମସିହା ଆଜିର ଦିନେ ଦୂରଦର୍ଶନ ପହିଲା ଥର ଲାଗି ତାର ପ୍ରସାରଣ ମୂଲ କରିଥିଲା। 1975 ମସିହା ତକ ଦୂରଦର୍ଶନ ଆକାଶବାଣୀର ଗୋଟିଏ ଅଂଶ ଭାବେ କାମ କରୁଥିଲା। 1976 ମସିହା ଏପ୍ରିଲ 1 କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟ ଅଧୀନତି ଗୋଟିଏ ଖାସ୍ ୱିଙ୍ଗ ଭାବେ ଦୂରଦର୍ଶନ କାମ କରିବାର ସହିତ ପ୍ରସାର ଭାରତୀର ଅଧୀନକେ ଆସିଥିଲା। ଆଜିର ଦିନେ ଦୂରଦର୍ଶନ ଭାରତର ବଡ଼ ପ୍ରସାରଣକାରୀ ସଂସ୍ଥା ଭାବେ ନାଁ କରିଛି। ବହୁତଟି ଷ୍ଟୁଡିଓ ଆଉ ଟ୍ରାନ୍ସମିଟର ଜରିଏ ଦେଶର ସବୁ ଇଲାକାକେ ଦୂରଦର୍ଶନର ପ୍ରସାରଣ ପହଞ୍ଚିପାରିଛି। ଏକାସଙ୍ଗେ ଟେଲିଭିଜନ, ଅନ୍ଲାଇନ୍, ମୋବାଇଲ୍ ସେବାତି ଗାଁ ଆଉ ସହର ଇଲାକା ସହିତ ଅନ୍ତର୍ଜାତୀୟ ସ୍ତରଥି ଦୂରଦର୍ଶନ ତାର ପ୍ରସାରଣ ଜାରି ରଖିଛି। ଆଜ୍ ଜାତୀୟ ଇଞ୍ଜିନିୟର ଦିବସ। 1968 ମସିହାନୁ ସେପ୍ଟେମ୍ବର 15 ସାରା ଦେଶେ ଇଞ୍ଜିନିୟର ଦିବସ ଭାବେ ପାଳନ କରାଯାଉଛି। ଆଧୁନିକ ଭାରତର ବିଶ୍ୱକର୍ମା ଭାବେ ଜନାଶୁନା ପ୍ରଖ୍ୟାତ ଇଞ୍ଜିନିୟର ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରାୟଙ୍କର ଜନ୍ମଦିନକେ ମନେ ପକାଇବା ଲାଗି ଏ ଦିନ ପାଳନ କରାଯାଉଛି। ଇଞ୍ଜିନିୟର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ ବିଶ୍ୱେଶ୍ୱରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଗୋଟିଏ ଭଲ ଭବିଷ୍ୟତ ତିଆର, ନବସୃଜନ ଆଉ ସମାଧାନ ଦେବାର ଦିଗେ ଯୋଗଦାନ ରଖୁଥିବା ଦେଶର ଇଞ୍ଜିନିୟରମାନଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି କହିଛନ୍, ସାର୍ ଏମ୍ ବିଶ୍ୱେଶ୍ୱରାୟଙ୍କର ଦୂରଦୃଷ୍ଟି ଇଞ୍ଜିନିୟରିଂ କ୍ଷେତ୍ରଟି ଉତ୍କର୍ଷ ରାଷ୍ଟ୍ର ନିର୍ମାଣ ଲାଗି ସମର୍ପଣ ଦେଶର ପ୍ରଗତିଟି ଗୋଟିଏ ସ୍ଥାୟୀ ଅବଦାନ ରଖିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍। ଓଡ଼ିଶା ଆଉ ଭାରତକେ ବର୍କସ୍, ସମୃଦ୍ଧ ଆଉ ଆତ୍ମନିର୍ଭର କରବାର୍ତ୍ତି ଇଞ୍ଜିନିୟରମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହେ ବୋଲି ଶ୍ରୀ ମାଝୀ କହିଛନ୍। ଗଣତନ୍ତ୍ରର ମୂଲ୍ୟବୋଧ, ମାନବ ଅଧିକାର ଆଉ ନାଗରିକମାନଙ୍କର ଭାଗିଦାରୀ ବାବଦେ ସଚେତନ କରବାର ଉଦ୍ଦେଶ୍ୟ ଫି ବଛର ଆଜିର ଦିନେ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ପାଳନ କରାଯାଏସି। ଗଣତନ୍ତ୍ର ହେଉଛି ଗୋଟିଏ ସମୃଦ୍ଧ ଓ ସଶକ୍ତ ରାଷ୍ଟ୍ରର ମୂଳଦୁଆ। ଇତାର ମୂଲ୍ୟବୋଧକେ ବରକସ କରବାର ସହିତ ଲୋକର ଅଧିକାର, ସମାନତା, ନ୍ୟାୟ ଆଉ କଲ୍ୟାଣକେ ସୁନିଶ୍ଚିତ କରିକି ଗୋଟିଏ ବିକଶିତ ସମୃଦ୍ଧ ରାଷ୍ଟ୍ର ନିର୍ମାଣଟି ନାଗରିକମାନେ ନିଜର ଯୋଗଦାନ ଦେବାର ଦରକାର। ଆଜିର ଦିନ ସମକୁ ସ୍ୱର ପକାଶେ ଗଣତନ୍ତ୍ର ସୁରକ୍ଷା ଖାଲି ସରକାର କି ରାଜନୈତିକ ବ୍ୟବସ୍ଥାର ଦାୟିତ୍ୱ ନୁହେଁ, ଏଇଟା ସବୁ ନାଗରିକମାନଙ୍କର ସକ୍ରିୟ ଆଉ ଦାୟିତ୍ୱଶୀଳ ଭାଗିଦାରୀ ଲାଗି ଐତକା ବପୁ ପାଇସି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍, ଗଣତନ୍ତ୍ର ହେଉଛି ସବୁ ନାଗରିକମାନଙ୍କର ସ୍ୱର। ପୃଥିବୀର ସବୁନୁ ବଡ଼ ଗଣତନ୍ତ୍ର ଭାରତ ରହିଛି। ବିବିଧତା ଭିତରେ ଏକତା ସହିତ

ଭୋଟ୍ ଶକ୍ତି ଭାରତର ଗଣତନ୍ତ୍ର ଭବିଷ୍ୟତକେ ନିର୍ଦ୍ଧାରିତ କରସି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇକରି କହିଛନ୍, ଇଟା ହେଉଛି ସାଧାରଣ ଲୋକର ସ୍ୱର ଆଉ ଅଧିକାର, ଜନତାଙ୍କର ତରଫୁ ଜନତାଙ୍କ ଲାଗି ଆଉ ଜନତାଙ୍କର ଶାସନ ହିଁ ପ୍ରକୃତ ଗଣତନ୍ତ୍ର ଆଏ। ପାଣିପାଗ, ରାଜ୍ୟରେ ବର୍ଷାର ପରିମାଣ କମିଛି। ଉତ୍ତର ପଶ୍ଚିମ ଆଉ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରନ ହୋଇଥିବାର ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯାଇକରି ସ୍ଥଳଭାଗ ଛିଞ୍ଚି। ତାର ପ୍ରଭାବତି ମୌସୁମୀ ନିମ୍ନଚାପ ରେଖା ବଙ୍ଗୋପସାଗରନୁ ଆସୁଥିବା ଜଳୀୟ ବାଷ୍ପ ଲାଗି ଆଇବା 20 ତାରିଖ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ସାମାନ୍ୟ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 24 ଘଣ୍ଟା ଭିତରେ ଚଡ଼କ ମାରିକରି ଜବର ବର୍ଷା ହେବା ବୋଲି କେନ୍ଦୁଝର ଆଉ ମୟୂରଭଞ୍ଜ ସହିତ ରାଜ୍ୟର 14 ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଶେଷେ ମୁଖ୍ୟ ଖବର ଫେର ଘାଏ। ପଶ୍ଚିମ ଓଡ଼ିଶାନ ପାଲିଥିଛି ମହାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇ। ଶୁଭେଚ୍ଛା ଜଣାଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ମା ସମଲେଙ୍କ ନ ନୂଆ ଲାଗ୍ଲା ଉତ୍ରୁ ଚାରିଆଡ଼େ କରାଯାଉଛି ନୂଆଖାଇ ଭେଟ୍ଘାଟ। ସୁରକ୍ଷିତ ଓ ବିକଶିତ ଓଡ଼ିଶା ଲକ୍ଷ୍ୟ ନେଇକରି ରାଜ୍ୟର ଭିନ୍ ଭିନ୍ ଜାଗାନ ଆଷ୍ଟାନୁମୂଲ ହେଇଛି ଅଗ୍ନି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ। ଦୂରଦର୍ଶନ ଆଜି ସଫଳତାର ସହିତ ପୂରା କରିଛି 67 ବଛର। ଆଉ ରାଜ୍ୟର 16 ଜିଲ୍ଲାନ ଚଡ଼କ ମାରିକରି ଜବର ବର୍ଷା ହେବା ବୋଲି ସତର୍କ କଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।

ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବ୍ରିକ୍ସ ସମ୍ମିଳନୀ ଅବସରରେ ଭାରତ ପାଇଁ ଗୁରୁତ୍ୱ ବହନ କରୁଥିବା କେତେକ ପ୍ରସଙ୍ଗ ଉପରେ ଚୀନ ସହ ହୋଇଛି ଦ୍ୱିପାକ୍ଷିକ ଆଲୋଚନା। ଯମୁନା ନଦୀର

0: ପୁନରୁଦ୍ଧାର ପାଇଁ କିସାଉ ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ ଚୁକ୍ତିନାମାରେ ସ୍ୱାକ୍ଷର କଲେ 6ଟି ରାଜ୍ୟର ମୁଖ୍ୟମନ୍ତ୍ରୀ। ନ୍ୟାୟିକ ପ୍ରାଧିକରଣର ନୂତନ ନିଯୁକ୍ତି ପର୍ଯ୍ୟନ୍ତ ପ୍ରିଜାଇଡିଂ ଅଧିକାରୀ ଓ ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ। ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଛି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଏବଂ ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଆଫଗାନିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଭାରତ। ନୂଆଦିଲ୍ଲୀରେ ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରଣାଳୟର ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଭାରତ ପାଇଁ ଗୁରୁତ୍ୱ ବହନ କରୁଥିବା କେତେକ ପ୍ରସଙ୍ଗ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି। ଏହାକୁ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଦୃଷ୍ଟିକୋଣ ଆଧାରରେ ସମାଧାନ ପାଇଁ ଉଭୟ ପକ୍ଷ ସହମତ ହୋଇଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି। ଜୈସ୍ ଅହମ୍ମଦ ମୁଖ୍ୟ ମାସୁଦ ଆଝାରଙ୍କ ପାଇଁ ପାକିସ୍ତାନ ପକ୍ଷରୁ 70 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ପ୍ରଶ୍ନ ଉପରେ ଶ୍ରୀ ଜୟସ୍ୱାଲ କହିଛନ୍ତି ପାକିସ୍ତାନର ଏଭଳି ଚତୁରତାପୂର୍ଣ୍ଣ ପଦକ୍ଷେପ ଭାରତ ପାଇଁ ନୂଆ ନୁହଁ। ପାକିସ୍ତାନକୁ ମାସୁଦଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି।
1: ଲୋକମାନେ କୈ ଦଫା ଦେଖା ହେ କି ଇସ୍ ପ୍ରକାର କା ଆଖ ମେ ଧୂଲ ଝୁକନେ ୱାଲି ହରକତ ପାକିସ୍ତାନ କରତା ରହା ହେ ଇସସେ ଏକ ଷ୍ଟେଟ ସ୍ପନ୍ସର ଅଫ ଟେରର କେ ନାମ ପେ ଆନାଉନ୍ସମେଣ୍ଟ କରନେ କି ଜରୁରତ ନହିଁ ହେ ଉନକୋ ଆକ୍ସନ ଲେନା ଚାହିଏ କ୍ୟୁକି ଉନକୋ ଖୁଦ ହି ପତା ହେ କି ଲୋକ କହାଁ ହେ ଉନକୋ ଆରେଷ୍ଟ କରନା ଚାହିଏ।
0: ଯମୁନା ନଦୀର ପୁନରୁଦ୍ଧାର ପାଇଁ କିସାଉ ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ ଚୁକ୍ତିନାମାରେ 6ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ୱାକ୍ଷର କରିଛନ୍ତି। ସେ ରାଜ୍ୟଗୁଡ଼ିକ ହେଉଛି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀ। ନୂଆଦିଲ୍ଲୀରେ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଶ୍ରୀ ଶାହା କହିଛନ୍ତି ପ୍ରକଳ୍ପ ସମାପ୍ତ ହେବା ପରେ ଏହି ଚୁକ୍ତିନାମା ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହୋଇଯିବ। କେନ୍ଦ୍ର ସରକାର କିସାଉ ପ୍ରକଳ୍ପକୁ ଏକ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରିଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ଏହି ପ୍ରକଳ୍ପର 90% ଖର୍ଚ୍ଚ କେନ୍ଦ୍ର ସରକାର ଏବଂ ଅବଶିଷ୍ଟ ଅଂଶଗ୍ରହଣକାରୀ ରାଜ୍ୟଗୁଡ଼ିକ ବହନ କରିବେ। ଶ୍ରୀ ଶାହା କହିଛନ୍ତି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହାକୁ ମିଶାଇ 10ଟି ଜଳ ସମ୍ବନ୍ଧୀୟ ବିବାଦ ସମାପ୍ତ ହେବାକୁ ଯାଉଛି। ଏହି ଚୁକ୍ତିନାମା ସ୍ୱାକ୍ଷରିତ ସମୟରେ ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲଙ୍କ ସମେତ ସ୍ୱରାଷ୍ଟ୍ର ସଚିବ, କେନ୍ଦ୍ର ଜଳସମ୍ପଦ ବିଭାଗ ସଚିବ ଓ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ସଚିବଗଣ ଉପସ୍ଥିତ ଥିଲେ। ଦେଶରେ କାର୍ଯ୍ୟକାରୀ ଥିବା ବିଭିନ୍ନ ନ୍ୟାୟିକ ପ୍ରାଧିକରଣର ପ୍ରିଜାଇଡିଂ ଅଧିକାରୀ ଏବଂ ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ନୂତନ ନିଯୁକ୍ତି ହେବା ପର୍ଯ୍ୟନ୍ତ କିମ୍ବା ପ୍ରାୟ ଏକ ମାସ ପର୍ଯ୍ୟନ୍ତ କାର୍ଯ୍ୟକାଳ ବୃଦ୍ଧି ନେଇ ବିଚାର କରିବାକୁ କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି କହିଛନ୍ତି ଖାଲି ପଡ଼ିବାକୁ ଯାଉଥିବା ପଦବୀ ଯୋଗୁଁ ନ୍ୟାୟାଧିକରଣ ଅଚଳ ହେବା ଉଚିତ ନୁହେଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କଟରମଣି କୋର୍ଟରେ କହିଛନ୍ତି ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। 14 ବର୍ଷରୁ କମ୍ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ କରିବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ଆଧାରରେ ଶିକ୍ଷା ମନ୍ତ୍ରଣାଳୟର ସଚିବଙ୍କୁ ନୋଟିସ୍ ଜାରି କରାଯାଇଛି। ଜବାବ ଦାଖଲ ପାଇଁ କୋର୍ଟ 4 ସପ୍ତାହ ସମୟ ପ୍ରଦାନ କରିଛନ୍ତି। 14 ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ପ୍ରତିଷ୍ଠାନର ପଞ୍ଜୀକରଣ, ଚିହ୍ନଟ ଏବଂ ତଦାରଖ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଦେଶରେ 15 ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ବେରୋଜଗାରୀ ହାର ସାମାନ୍ୟ ହ୍ରାସ ପାଇଛି। ଗତ ମାସରେ ଏହା 5% ହୋଇଛି। ଗତ ଜୁଲାଇ ମାସରେ ଏହା 5.1% ରହିଥିଲା। ପରିସଂଖ୍ୟାନ ଏବଂ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ମାସିକ ଶ୍ରମଶକ୍ତି ଓ ବେରୋଜଗାରୀ ତଥ୍ୟରୁ ଏହି ସୂଚନା ମିଳିଛି। ଗତ ମାସରେ ଗ୍ରାମାଞ୍ଚଳ ବେକାରୀ ହାର 4.1%କୁ ହ୍ରାସ ପାଇଛି। ମହିଳାଙ୍କ କ୍ଷେତ୍ରରେ ମଧ୍ୟ ସାମଗ୍ରିକ ବେରୋଜଗାରୀ ହାର 5.1% ଏବଂ ପୁରୁଷଙ୍କ କ୍ଷେତ୍ରରେ 4.9%କୁ ହ୍ରାସ ପାଇଥିବା ଏହି ତଥ୍ୟରେ ଉଲ୍ଲେଖ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଆଜି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଉଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ନିକଟରେ ଆଜି ନିର୍ଦ୍ଧାରିତ ସମୟ 9:40-9:54 ମଧ୍ୟରେ ନବାନ୍ନ ଲାଗି କରାଯାଇଥିଲା। ବର୍ଷର ପ୍ରଥମ ଅମଳ ଶସ୍ୟରୁ ପ୍ରସ୍ତୁତ ଭୋଗ ମା'ଙ୍କ ନିକଟରେ ଅର୍ପଣ କରାଯିବା ସହ ମନ୍ଦିର ପରିସରରେ ଥିବା ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ସମ୍ପନ୍ନ ହୋଇଛି। ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ପରିବାର ସଦସ୍ୟମାନେ ଏକାଠି ବସି ନୂଆ ଖାଇବା ସହ ପରସ୍ପରକୁ

0: ନୂଆଖାଇ ଜୁହାର ଭେଟ ହୋଇଛନ୍ତି। କଳାହାଣ୍ଡିର ମାଣିକେଶ୍ୱରୀ, ଜୁନାଗଡ଼ର ଲଙ୍କେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡ଼ର ପାଟଣେଶ୍ୱରୀ, ସୋନପୁରର ସୁରେଶ୍ୱରୀ ଆଦି ଦେବାଦେବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଭୋଗ ଲାଗି ହେବା ପରେ ସେହି ଅନ୍ନକୁ ସମସ୍ତେ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନଚଣ ମାଝି ଏବଂ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନୂଆଖାଇ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ସର୍ବଶ୍ରେଷ୍ଠ ଖ୍ୟାତନାମା ଇଞ୍ଜିନିୟର ଭାରତରତ୍ନ ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରାୟଙ୍କ ଜୟନ୍ତୀକୁ ସମ୍ମାନ ଜଣାଇ ଆଜି ଜାତୀୟ ଇଞ୍ଜିନିୟର ଦିବସ ପାଳନ କରାଯାଉଛି। ଦେଶର ନିର୍ମାଣ କ୍ଷେତ୍ରକୁ ବିଶ୍ୱେଶ୍ୱରାୟଙ୍କ ଅବଦାନକୁ ସ୍ମରଣ କରିବା ଏବଂ ଦେଶର ଅଭିବୃଦ୍ଧିରେ ଇଞ୍ଜିନିୟରମାନଙ୍କ ଭୂମିକାକୁ ସମ୍ମାନ ଜଣାଇ ପ୍ରତିବର୍ଷ ସେପ୍ଟେମ୍ବର 15 ତାରିଖରେ ଏହି ଦିବସ ପାଳନ କରାଯାଏ। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ ବିଶ୍ୱେଶ୍ୱରାୟଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଉପରାଷ୍ଟ୍ରପତି କହିଛନ୍ତି ଶ୍ରୀ ବିଶ୍ୱେଶ୍ୱରାୟ ଜଣେ ଦୂରଦୃଷ୍ଟି ସମ୍ପନ୍ନ ରାଷ୍ଟ୍ର ନିର୍ମାତା ଓ ବିଶିଷ୍ଟ ଇଞ୍ଜିନିୟର ଥିଲେ। ତାଙ୍କ ଅବଦାନ ଯୁଗ ଯୁଗ ଧରି ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ। ଆଜିର ଇଞ୍ଜିନିୟରିଂ ଦିବସ ଅବସରରେ ବିକଶିତ ରାଷ୍ଟ୍ର ଗଠନ ଦିଗରେ ଦେଶର ଇଞ୍ଜିନିୟରମାନେ ନବସୃଜନକୁ ଆପଣାଇ ଏକ ଦୃଢ଼ ଭାରତ ଗଠନ କରିବେ ବୋଲି ଉପରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱେଶ୍ୱରାୟ ଜଣେ ପ୍ରତିଭାବାନ ଇଞ୍ଜିନିୟର ଥିଲେ ଯାହାଙ୍କ ରାଷ୍ଟ୍ର ନିର୍ମାଣ ଦୃଷ୍ଟିକୋଣ ନାଗରିକମାନଙ୍କୁ ପ୍ରେରଣା ଯୋଗାଇଛି। ଏକ ଉତ୍ତମ ଭବିଷ୍ୟତ ପାଇଁ ନିର୍ମାଣ, ନବସୃଜନ ଏବଂ ସମାଧାନ ପ୍ରଦାନ କରିବାରେ ବହୁମୂଲ୍ୟ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ଦେଶର ଇଞ୍ଜିନିୟରମାନଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଶ୍ୱେଶ୍ୱରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଙ୍ଗଳାର ବିଶିଷ୍ଟ ଲେଖକ ଓ ଉପନ୍ୟାସିକ ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ 150ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱର୍ଗତ ଚଟ୍ଟୋପାଧ୍ୟାୟଙ୍କ ସାହିତ୍ୟ ପ୍ରାୟ ସମସ୍ତ ଭାରତୀୟ ଭାଷା ଓ ବିଦେଶୀ ଭାଷାରେ ଅନୁବାଦିତ ହୋଇଛି। ଉନବିଂଶ ଶତାବ୍ଦୀର ଭାରତ ବିଶେଷକରି ବଙ୍ଗାଳୀ ସମାଜର ଚିତ୍ରକୁ ଅଭିନବ ଭାବରେ ଉପସ୍ଥାପନ କରିଥିବା ପାଇଁ ସେ ସ୍ମରଣୀୟ ହୋଇ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାମାଜିକ ସଂସ୍କାର, ମହିଳା ଅଧିକାର ଓ ଜାତୀୟତାବାଦ ପାଇଁ ତାଙ୍କର ପ୍ରତିବଦ୍ଧତା ଉଲ୍ଲେଖନୀୟ। ଯୁବକମାନଙ୍କୁ ଶରତଚନ୍ଦ୍ରଙ୍କ ସାହିତ୍ୟ ପାଠ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି। ବିହାରରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ବିହାରର 15 ଜିଲ୍ଲାର 88 ବ୍ଲକର 49 ଲକ୍ଷ ଲୋକ ଚଳିତ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସିଧାସଳଖ ସୁବିଧା ହସ୍ତାନ୍ତର ଦ୍ୱାରା ବନ୍ୟା ପ୍ରଭାବିତ 8,37,472 ପରିବାରକୁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ପ୍ରଦାନ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ 1,500ରୁ ଉର୍ଦ୍ଧ୍ୱ ବୋଟ୍ ମୁତୟନ କରାଯାଇଛି। 1,260 ଗୋଷ୍ଠୀଗତ ରୋଷେଇ ଘର ଜରିଆରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। କେରଳରେ ସୃଷ୍ଟ ବିଦ୍ୟୁତ୍ ସଙ୍କଟର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି ରହିଛି। ରାଜ୍ୟ ଶକ୍ତିମନ୍ତ୍ରୀ ସନି ଜୋସେଫ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ବିଦ୍ୟୁତ୍ ଅଭାବ ଦୂର କରିବା ପାଇଁ ଅଧିକ ହାରରେ କ୍ରୟ କରିବାକୁ ସରକାର ବିଚାର କରୁଛନ୍ତି। ବିଦ୍ୟୁତ୍ କାଟ ସମସ୍ୟାର ତୁରନ୍ତ ସମାଧାନ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବରିଷ୍ଠ ବିଜେପି ନେତା ଭି ମୁରଲୀଧରନ ବିଦ୍ୟୁତ୍ କାଟ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଉ କିଛି ସମୟ ପରେ ଆରମ୍ଭ ହେବ। ନୂଆଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଗତ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନକୁ 7 ପରାସ୍ତ କରି ଭାରତ ସିରିଜ୍ରେ 1-0 ଆଗୁଆ ରହିଛି। ଆସନ୍ତା ଗୁରୁବାର ଦିନ ସେହି ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ବ୍ରିକ୍ସ ସମ୍ମିଳନୀ ଅବସରରେ ଭାରତ ପାଇଁ ଗୁରୁତ୍ୱ ବହନ କରୁଥିବା କେତେକ ପ୍ରସଙ୍ଗ ଉପରେ ଚୀନ୍ ସହ ହୋଇଛି ଦ୍ୱିପାକ୍ଷିକ ଆଲୋଚନା। ଯମୁନା ନଦୀର ପୁନରୁଦ୍ଧାର ପାଇଁ କିସାଉ ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ ଚୁକ୍ତିନାମାରେ ସ୍ୱାକ୍ଷର କଲେ 6 ରାଜ୍ୟର ମୁଖ୍ୟମନ୍ତ୍ରୀ। ନ୍ୟାୟିକ ପ୍ରାଧିକରଣର ନୂତନ ନିଯୁକ୍ତି ପର୍ଯ୍ୟନ୍ତ ପ୍ରିଜାଇଡିଂ ଅଧିକାରୀ ଓ ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ। ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଛି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଏବଂ ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଆଫଗାନିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତି।

0: ପରିସ୍ଥିତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ମା ମାଟିରୁ ଉତ୍ପାଦିତ ପ୍ରଥମ ଶସ୍ୟର ଅନ୍ନରୂପୀ ବୀଜକୁ ଈଶ୍ୱରଙ୍କ ପାଖରେ ସମର୍ପି ଦେବାର ମହାର୍ଘ ପରମ୍ପରା ଗଣପର୍ବ ନୂଆଖାଇ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ଖୁବ୍ ଆନନ୍ଦ ଉତ୍ସାହରେ ଆଜି ପାଳିତ ହୋଇଛି। ପୂର୍ବ ନିର୍ଦ୍ଧାରିତ ଲଗ୍ନ ମତେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ପାଖରେ ପାହୁର ଭୋଗ ଲାଗି ପରେ ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଭୋଗ ଅର୍ପଣ କରିବା ସହ ନୂଆ ଖାଇଛନ୍ତି। ପ୍ରକୃତି ସଂସ୍କୃତି ଓ ମାନବୀୟ ଜୀବନଧାରାର ସମୃଦ୍ଧ ସଂସ୍କୃତିର ଅନନ୍ୟ ଗଣପର୍ବ ନୂଆଖାଇ ସଭ୍ୟତାର ମହାର୍ଘତାକୁ ସୂଚାଏ ବୋଲି କହିଛନ୍ତି ସଂସ୍କୃତି ଗବେଷକ ଡକ୍ଟର ଦେବାଶିଷ ପାଣ୍ଡିଆ।
1: ଏହି ପର୍ବ ମଣିଷକୁ ବଞ୍ଚିବାର ସଙ୍କେତ ଦିଏ, ପ୍ରକୃତି ତଥା ମନୁଷ୍ୟର ସହଯୋଗ ଭାବକୁ ପ୍ରକଟିତ କରେ, ପ୍ରକୃତି ପ୍ରତି ମଣିଷର ସମ୍ମାନ ଏବଂ ବସମ୍ବଦତା ଏହି ପର୍ବ ଦ୍ୱାରା ପ୍ରକଟିତ ହୋଇଥାଏ। ନବାନ୍ନ ଭକ୍ଷଣ ଏକାଧାରରେ ଆର୍ଯ୍ୟ ଆଦିବାସୀ ସଂସ୍କୃତିର ମିଳନର ସେତୁ, ପାରମ୍ପରିକ ପ୍ରଥା ସର୍ବସ୍ୱ ଆଦିବାସୀଙ୍କ କୃଷିଭିତ୍ତିକ ଅନ୍ନପୂଜାର ପରମ୍ପରା ସହିତ ଆର୍ଯ୍ୟ ବୈଦିକ ରୀତିର ଅନ୍ନପୂଜାର ସମବାୟ ଓ ସଂହତି ଏହି ନବାନ୍ନ ପର୍ବ ମଧ୍ୟରେ ନିହିତ ଥାଏ।
0: ସୁବର୍ଣ୍ଣପୁର ପୌର ପରିଷଦ ସମେତ ଜିଲ୍ଲାର ତରଭା ଓ ବିନିକା ବିଜ୍ଞପିତ ଅଞ୍ଚଳରେ ଅଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ସୁବର୍ଣ୍ଣପୁର ସହରାଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ଏକ ସମୃଦ୍ଧ ସହର ଓ ବିକଶିତ ଓଡ଼ିଶା ଗଠନ ଉପରେ ଗୁରୁତ୍ୱ ଦେଇଥିଲେ।
2: ମାନ୍ୟବର ମୁଖ୍ୟମନ୍ତ୍ରୀ 300 crore ଟଙ୍କାର ପୌରପାଳିକା ମାନର ବିକାଶ ପାଇଁ ସହରୀ ବିକାଶ ଯୋଜନାରେ ତାର ଶିଳାନ୍ୟାସ ବି କରିଛନ୍ତି ଏବଂ ନିଶ୍ଚୟ ମାନ୍ୟବର ମୁଖ୍ୟମନ୍ତ୍ରୀ ସହରାଞ୍ଚଳ ମାନଙ୍କର ବିକାଶ ପାଇଁ ବିଭିନ୍ନ ପ୍ରକାର ସେ PMAY ଘରର କଥା କୁହନ୍ତୁ, ସହରାଞ୍ଚଳର ଯୋଉ 2.0 କଥା କୁହନ୍ତୁ, କି ସ୍ୱଚ୍ଛତା ଉପରେ କୁହନ୍ତୁ, କି ଆଜି ବି ବଡ ବଡ ପ୍ରୋଜେକ୍ଟ ଯୋଗୁଡାକ ସହରାଞ୍ଚଳରେ ଯୋଉ କରିବାର ଆବଶ୍ୟକତା ଅଛି, ଯାହାକି ପାର୍କ ହଉ, ଗୋଶାଳା ହଉ ଏବଂ ମଲ୍ଟିପର୍ପଜ କମ୍ୟୁନିଟି ସେଣ୍ଟର ହଉ, ଇଏ ସବୁ ବି ଯାହା ଯାହା ଆବଶ୍ୟକତା ଅଛି ସରକାରଙ୍କ ତରଫରୁ ବିଶେଷ ଧ୍ୟାନ ଦେଇକି ଏସବୁ କାର୍ଯ୍ୟକ୍ରମ କରାହଉଛି।
0: ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଭାସୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ସଦର ମହକୁମା ସ୍ଥିତ ସୋନପୁର ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ, ଯୁବବର୍ଗ ଓ କ୍ରୀଡ଼ାପ୍ରେମୀମାନେ ଏଥିରେ ସାମିଲ ହୋଇଥିଲେ। ଏ ସମ୍ପର୍କରେ କହିଛନ୍ତି ଛାତ୍ରୀ ଇତି ସ୍ୱାଇଁ।
3: ଖେଲୋ ଇଣ୍ଡିଆ ସମ୍ବାଦ ଶୁଣିକରି ବହୁତ ଖୁସି ଲାଗିଲା। ପ୍ରଧାନମନ୍ତ୍ରୀ ଜୀ ଯେନ୍ ଭାଷଣ ଦେଲେ ସେଥିରୁ ଆମେ ବହୁତ ପ୍ରେରିତ ହେବାର ଲାଗି ପାଇନୁ। ଖେଲ ମାଧ୍ୟମରେ ବି ଆମର ଇଣ୍ଡିଆ କେ ବଢା ଯାଇପାରବା, ବିକଶିତ କରାଯାଇପାରବା।
0: ଇତିମଧ୍ୟରେ ସୁବର୍ଣ୍ଣପୁରର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ମହାନଦୀ ସାହିତ୍ୟ ସଂସଦର ସଭାପତି ଡକ୍ଟର ସୌରଭ ରଞ୍ଜନ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ବିଶିଷ୍ଟ ଲେଖକ ଡକ୍ଟର ନୃପରାଜ ସାହୁ ଅତିଥି ଆଲୋଚକ ଭାବେ ଯୋଗଦେଇ କବି ଗଙ୍ଗାଧର ମେହେରଙ୍କ ସାରସ୍ୱତ ସୃଜନ ପ୍ରକୃତି ଚିତ୍ରଣ ସହ ମା ମାଟି ଓ ମାତୃଭାଷାକୁ ନେଇ ଆଲୋଚନା କରିଥିଲେ।
4: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଏବଂ ବିଶିଷ୍ଟ କବି ଗଙ୍ଗାଧର ମେହେର ଯାହା ସବୁ କହିଯାଇଛନ୍ତି, ଆମ ଜୀବନରେ ସବୁଦିନ ତାହାର ଆବଶ୍ୟକତା ରହିଛି। ଜୀବନକୁ ସୁନ୍ଦର କରିବା ପାଇଁ, ଜଗତକୁ ସୁନ୍ଦର କରିବା ପାଇଁ ସେ ସୁନ୍ଦର ବାର୍ତ୍ତା ରଖିକରି ଯାଇଛନ୍ତି।
0: ସୁବର୍ଣ୍ଣପୁରର ନିଆରା ଲଙ୍କାପୋଡି ଲୋକପର୍ବ ପାଳିତ ହୋଇଯାଇଛି। ଏ ସମ୍ପର୍କରେ ଲୋକ ସଂସ୍କୃତି ଗବେଷକ ପ୍ରଦ୍ୟୁମ୍ନ ସାହୁ କହିଛନ୍ତି,
5: ମୂଳତଃ ସୁବର୍ଣ୍ଣପୁର ହେଉଛି ଶ୍ରୀ ହନୁମାନଙ୍କ ପ୍ରମୁଖ ଉପାସନାର ପୀଠ। ଶ୍ରୀ ହନୁମାନ ଲଙ୍କା ଦହନର ଯେଉଁ ପରାକ୍ରମ ପ୍ରଦର୍ଶନ କରିଥିଲେ, ସେହି ପରାକ୍ରମକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ପ୍ରତିବର୍ଷ ସୁବର୍ଣ୍ଣପୁର ସହରରେ ଭାଦ୍ରବ ଅମାବାସ୍ୟା ବା ସପ୍ତପୁରୀ ଅମାବାସ୍ୟା ତିଥିରେ ଟେରାକୋଟା ହନୁମାନଙ୍କ ଲାଞ୍ଜରେ ଅଗ୍ନି ସଂଯୋଗ କରି ପିଲାମାନେ ନଗର ପରିକ୍ରମା କରନ୍ତି।
0: ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲରେ ଆପଣମାନେ ଶୁଣିପାରିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।
6: ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ବିଭାଗ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ପ୍ରଯୋଜନା ରାଜୀବ କୁମାର ମହନ୍ତ, ଉପସ୍ଥାପନା ଅମ୍ବିକା ମହାପାତ୍ର ଓ ନିତ୍ୟରଞ୍ଜନ ସାହୁ।

0: ବର୍ଷା ଦିନେ ଆମେ ନିଜ ଦେହକୁ ନିଜେ ବୈଧ ହବା,
1: ନିଶ୍ଚିତ
0: ପାଣିକି ଫୁଟେଇ ପିଇବା, ଉଷୁମ ଉଷୁମ ଖାଦ୍ୟ ଖାଇବା, ଯଦି କିଛି ଦେହ ଇସି କିଛି ଲାଗିଲା ଡାକ୍ତରଙ୍କ ପରାମର୍ଶ କରି ଔଷଧ ଖାଇବା। ଏ ଦାମ ଆଜି ନୂଆ ଖାଇ ସମ୍ବଲପୁରୀ ଗୀତ ଟିକେ ଶୁଣିଲେ କେମିତି ହୁଅନ୍ତା?
1: ବଢିଆ ହୁଅନ୍ତା।

0: ଗୀତଟି କେମିତି ଲାଗିଲା?
1: ବହୁତ ସୁନ୍ଦର ପାଲାଗିଲା
0: ଟି। ହେଲେ ଆମେ ତ ଚାଷୀ ବନ୍ଦୀ ଲୋକ, ସବୁ କଥା ଭିତରେ ଆମେ ଚାଷବାସ କଥା ଆଗ।
1: ହଁ ହଁ ପା।
0: ତା ସହିତ ତମର ତ ଏଥର କଣ ଧାନ ବିଲରେ ଟିକେ ପାଣି ମାଡିଥିଲା, ତମେ ନାଳ କାଟି ଦେଇଥିଲ। ସବୁବେଳେ ମନେ ରଖୁଥିବ ଦାମ, ଆମେ ଯେକୌଣସି ବିଲରେ ଚାଷ କରୁ କି ବାଡିରେ ଚାଷ କରୁ, ଆମେ ଯଦି ଖାଦ୍ୟ ସାର ଠିକ ଦେଇଥିବା ବା ପୋଷକ ତତ୍ତ୍ୱ ଠିକ ଦେଇଥିବା, ତାହେଲେ ଆମ ବିଲରେ ଯୋଉ ଫସଲ କରିବା ଆମେ ଭଲ ହବ,
1: ଭଲ ହବ।
0: ବିଶେଷ କରି ଧାନ ଫସଲ, ଧାନ ଫସଲରେ ଆମେ ଯଦି ସମନ୍ୱିତ ଖାଦ୍ୟ ସାର ଦେଇଥିବା ତାହେଲେ ଆମ ଧାନ ଭଲ ହବ,
1: ନିଶ୍ଚିତ ଭଲ ହବ। ଅପା ଆଜି କଣ ସେଇ ବିଷୟରେ କିଛି ଚର୍ଚ୍ଚା ଅଛି କି?
0: ହଁ, ଆମ କିଷାନ ବାଣୀ କାର୍ଯ୍ୟକ୍ରମରେ ଏଇ ଧାନ ଫସଲ ଉପରେ ମହାଶୟଙ୍କ ଠାରୁ ଶୁଣିଲେ କେମିତି କଣ ହୁଅନ୍ତା?
1: ଭଲ ହୁଅନ୍ତା।
0: ଆଉ ଆମେ ଜାଣିବା ଧାନ ଫସଲରେ ସମନ୍ୱିତ ଖାଦ୍ୟ ସାର ପରିଚାଳନା ଆଲୋଚିକା ହିସାବରେ ଆମ ଗହଣରେ ଉପସ୍ଥିତ ଅଛନ୍ତି ମଙ୍ଗଳ କୃଷି ଅଧିକାରୀ ଶୁଭଶ୍ରୀ ନନ୍ଦ। ଆଉ ଆମେ ଏଇ ଧାନ ଚାଷ କେମିତି କଣ ସମନ୍ୱିତ ଖାଦ୍ୟ ସାର ତା ଦେହରେ ଦବା, କେମିତି କଣ କରିବା, ମହାଶୟ ଆମକୁ ବୁଝାଇ କହିବେ, ଆମେ ଶୁଣିବା।
1: ଶୁଣିବା ବାପା।
0: ଆଜିର କାର୍ଯ୍ୟକ୍ରମରେ ବିଷୟ ରହିଛି ଧାନ ଫସଲରେ ସମନ୍ୱିତ ଖାଦ୍ୟ ସାର ପରିଚାଳନା। ଏ ବିଷୟରେ ବୁଝାଇ କହିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ମଣ୍ଡଳ କୃଷି ଅଧିକାରୀ ଶୁଭଶ୍ରୀ ନନ୍ଦ। ଆସନ୍ତୁ ମ୍ୟାଡମ୍, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର
0: ମ୍ୟାଡମ୍। ଆଜି ଆମେ ଯୋଉ ବିଷୟ ରଖିଛେ ଧାନ ଫସଲରେ ସମନ୍ୱିତ ଖାଦ୍ୟ ସାର ପରିଚାଳନା, ଏ ବିଷୟରେ ତ କଥା ହେବା, ତା ପୂର୍ବରୁ ଟିକେ ଆମେ ଜାଣିବା ପାଇଁ ଚାହିଁବୁ ପୋଷକ ତତ୍ତ୍ୱ କଣ ଏବଂ ଧାନ ଫସଲରେ ଏହାର

0: ଉପଯୋଗିତା କ'ଣ ରହିଛି ସେ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ।
1: ଆପଣ ଯୋଉଭଳି କହିଲେ କି ଆମକୁ ଫାଷ୍ଟ ଆମେ ବୁଝିନବା କି ପୋଷକ ତତ୍ତ୍ୱଟି କ'ଣ, ଯେମିତି ଆମେ ମଣିଷମାନଙ୍କ ପାଇଁ କି ଖାଦ୍ୟ ଦରକାର, ଆମେ ଖାଦ୍ୟ ଖାଉଛୁ ବଢ଼ିବା ପାଇଁ କି, ସେଇଭଳି ଆମର ଧାନ ଫସଲ ହଉ କିମ୍ବା ସବୁ ଫସଲ ପାଇଁ କି ଆମକୁ ପୋଷକ ତତ୍ତ୍ୱ ଦରକାର ଥାଏ। ଫସଲର ବୃଦ୍ଧି ପାଇଁ କି ଫସଲର ଅମଳ ପାଇଁ କି ଆମକୁ ପୋଷକ ତତ୍ତ୍ୱଟି ହେଲା ଫସଲର ଖାଦ୍ୟ। ଆମେ କହିପାରୁ ପୋଷକ ତତ୍ତ୍ୱ ନଦେଲେ ଆମର ଗଛର କିଛି ଉନ୍ନତି ହେଇପାରିବ ନାହିଁ। ଜାଣିଥିବା ଦରକାର ଆମମାନେ ଗଛକୁ ଆମର 17 ପୋଷକ ତତ୍ତ୍ୱ ଦରକାର ପଡ଼ିଥାଏ। 17 ଭିତରୁ ଆମର କିଛି ତ ଆମର ପ୍ରାଇମେରୀ ପୋଷକ ତତ୍ତ୍ୱ ଥାଏ ଯୋଉଟାକି ଗଛକୁ ନିହାତି ଭାବରେ ଦରକାର ଥାଏ, ପ୍ରାଥମିକ ଭାବରେ ଦରକାର ଥାଏ, ଯୋଉଟାକି ଆମର ହେଲା ଯବକ୍ଷାରଜାନ, ଫସ୍ଫରସ୍, ପୋଟାସିୟମ ଏବଂ ତାପରେ ମଧ୍ୟ ଆମର କ୍ୟାଲସିୟମ, ମ୍ୟାଗ୍ନେସିୟମ, ସଲଫର ମଧ୍ୟ ଦରକାର ପଡ଼ିଥାଏ। ତା ବାଦରେ ଆମର ଆସିବା ଆମକୁ ଯୋଉଟାକି ଅଳ୍ପ ମାତ୍ରାରେ ଦରକାର ଥାଏ, ଯୋଉଟାକି ଆମେ ppm ପାର୍ଟସ୍ ପର୍ ମିଲିୟନ ହିସାବରେ ଆମର ଗଛକୁ ଦରକାର ପଡ଼ିଥାଏ, ସେଗୁଡ଼ିକ ଆମର ହେଲା କ୍ଲୋରିନ, ଆଇରନ୍, ଜିଙ୍କ, ବୋରନ୍, ମ୍ୟାଙ୍ଗାନିଜ, ନିକେଲ ଆଉ ମଲିବିଡେନମ। ଏତିକି ଆମର ଖାଦ୍ୟ ପୋଷକ ତତ୍ତ୍ୱ ଭାବେ ଆମେ ଗଛକୁ ଦରକାର ଥାଏ, ଏଇଗୁଡ଼ିକୁ ଆମେ ପୋଷକ ତତ୍ତ୍ୱ ଭାବରେ କହୁ, ଯୋଉଟାକି ଆମେ ଆଇଦର ଆମର ମାଟିରେ ସେଗୁଡାକ ଉପଲବ୍ଧ ଥାଉ, ଯୋଉଟାକି ଗଛ ମାଟିରୁ ଚେର ବାଟେ ଟାଣିପାରିବ, ନହେଲେ ଆମେ ସାର ହଉ ଆମର ଜୈବିକ ସାର ହଉ ଯୋଉପଟେ ହେଲେ ଆମେ ତାକୁ ଗଛରେ ଦେଇଥାଉ,
0: ଧାନ ଗଛରେ,
1: ଧାନ ଗଛ।
0: ତାପରେ ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ସମନ୍ଵିତ ପୋଷକ ତତ୍ତ୍ୱ ଯୋଉ କଥା ଟିକେ ପୂର୍ବରୁ କହୁଥିଲେ, ଏଇ ସମନ୍ଵିତ ପୋଷକ ତତ୍ତ୍ୱର ପରିଚାଳନାର ମାନେ କ'ଣ ଓ ଏହି ପରିଚାଳନା ଆବଶ୍ୟକତା କ'ଣ ରହିଛି ଏଇ ଧାନ ଫସଲ ପାଇଁ, ସେ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ।
1: ଏଇ ବିଷୟରେ ଆମେ ଆଜି ଏଠି ବସିଛୁ ଆଲୋଚନା କରିବା ପାଇଁ କି, ସେ ବିଷୟରେ ଜାଣିବା ଆଗରୁ ପୂର୍ବକୁ ପଳେଇଯିବା। ଯେତେବେଳେ ଆମର ହରିତ କ୍ରାନ୍ତି ହେଇଥିଲା, ହରିତ କ୍ରାନ୍ତି ଆଗରୁ ଆମର ଅମଳ ଆମର ଜନସଂଖ୍ୟା ଯେତିକି ଥିଲା ତାକୁ ଯୋଗାଇବା ପାଇଁ କି ଆମେ ସଫିସିଏଣ୍ଟ ନଥିଲୁ। କିନ୍ତୁ ଆମର ଯେତେବେଳେ ହରିତ କ୍ରାନ୍ତି ହେଲା, ହରିତ କ୍ରାନ୍ତିରେ ଆମର 2 ଜିନିଷ ଉପଯୋଗ ହେଲା। ଗୋଟେ ହେଲା ଆମର ଭଲ ବିହନ, ହାଇବ୍ରିଡ୍ ଭେରାଇଟି ବିହନ ହଉ କିମ୍ବା ହାଇ ୟିଲ୍ଡିଂ ଭେରାଇଟି ବିହନ ହଉ, ଏବଂ ଆମର ସାରର ପ୍ରୟୋଗ ସେଇଠୁ ଆରମ୍ଭ ହେଲା। ଯେତେବେଳେ ଆମେ ସାରର ପ୍ରୟୋଗ ଆରମ୍ଭ କଲୁ ଏବଂ ଏଇ ବିହନ ବ୍ୟବହାର କରିବା ଆରମ୍ଭ କଲୁ, ଆମେ ପ୍ରାୟତଃ ଆମର ଅମଳ 100-200% ଅଧିକା ଆମେ ବଢ଼େଇଦେଲୁ, ଆମ ଜନସଂଖ୍ୟାକୁ ସଫିସିଏଣ୍ଟ ଖାଦ୍ୟ ଆମେ ଯୋଗାଇ ପାରିଲୁ। ଏଇଭଳି ଭାବରେ ଆମର ଚାଲିଲା, ଆମେ ସାର ପ୍ରୟୋଗ କଲୁ। ତା ଆଗରୁ ଦେଖିବେ ଚାଷୀମାନେ ଜୈବିକ ପଦ୍ଧତିରେ ଚାଷ କରୁଥିଲେ, ତ ଯେତେବେଳେ ଆମର ହରିତ କ୍ରାନ୍ତି ପରଠୁ ଚାଷୀମାନେ ରାସାୟନିକ ସାରର ପ୍ରୟୋଗ ଆରମ୍ଭ କଲେ, ଏଇ ଜିନିଷଟି ଚାଲି ରହିଲା। କାହିଁକିନା ଆମର ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବାଟା ବି ବହୁତ ଦରକାର ଥିଲା, ତେଣୁକରି ଆମର ରାସାୟନିକ ସାରର ପ୍ରୟୋଗଟା ଆମର ବଢି ଚାଲିଲା। ତାପରେ ଦେଖିବେ ଧୀରେ ଧୀରେ ଆମର କଣ ହେଲା, ରାସାୟନିକ ସାର ଆମେ ପ୍ରୟୋଗ କରିବା ଯୋଗୁଁ ବହୁତ କ୍ଷତି ହଉଛି, ଆମର ଜଳବାୟୁ ପ୍ରଦୂଷଣ ହଉଛି। ଏଇ ରାସାୟନିକ ସାରଟା ଆମର ମାନେ ଯୋଉ ବଡି ଚେନ୍ ଆମ ଖାଦ୍ୟ ଥ୍ରୁରେ ଆମ ଭିତରକୁ ବି ମଧ୍ୟ ଯାଉଛି, ଖାଦ୍ୟ ଚେନ୍ରେ ବି ମଧ୍ୟ ସେଟା ବଢି ବଢି ଚାଲିଛି। ତେଣୁକରି ଆମର ଏଠି ଉତ୍ପତ୍ତି ହେଲା ଆମର ସମନ୍ଵିତ ପୋଷକ ତତ୍ତ୍ୱ ପରିଚାଳନା। ସମନ୍ଵିତ ପୋଷକ ତତ୍ତ୍ୱ ପରିଚାଳନାର ମାନେ ହେଲା ଆମେ ମାଟିର ଉର୍ବରତାକୁ କାୟମ ରଖି ଆମ ଫସଲର ଅମଳଟା ମଧ୍ୟ ସ୍ଥାୟୀ ଅମଳ ପାଇବା, ଏବଂ ଆମର ଯୋଉ ଜନସଂଖ୍ୟା ପାଇଁ ଆମର ଯେତିକି ଖାଦ୍ୟ ଯୋଗାଇବା ଦରକାର ଆମେ ସେତିକି ଖାଦ୍ୟ ଅମଳ କରିପାରିବା। ତେଣୁକରି ସମନ୍ଵିତ ପୋଷକ ତତ୍ତ୍ୱର ପରିଚାଳନା ଆମେ ବିଭିନ୍ନ ଆମର ଯୋଉ ଆମ ପରିବେଶରେ ଯୋଉ ସବୁ ଜିନିଷ ବ୍ୟବହାର ହଉଛି ତାକୁ ମଧ୍ୟ ସାର ଭାବରେ ବ୍ୟବହାର କରିବା, ତା ସଙ୍ଗେ ସଙ୍ଗେ ଆମେ ରାସାୟନିକ ସାର ବି ବ୍ୟବହାର କରିବା। କାହିଁକିନା ଆମେ ଯେତିକି ଅମଳ ଏବେ ପାଉଛେ, ଆମେ ଯଦି ପୁରା ଜୈବିକ ପଦ୍ଧତିକୁ ପଳେଇଯିବା ହୁଏତ ଆମ ଅମଳ କମିଯିବ।
0: ମ୍ୟାଡାମ ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଏଇ ସମନ୍ଵିତ ପୋଷକ ତତ୍ତ୍ୱ ବା ସମନ୍ଵିତ ଖାଦ୍ୟ ସାରର ଉତ୍ପାଦନ ଗୁଡିକ କ'ଣ କ'ଣ ସାଧାରଣତଃ ଏଇ ଧାନ ଫସଲ ପାଇଁ?
1: ଏଇ ପରିଚାଳନାଟାକୁ ଆପଣେଇବା ପାଇଁ ଆମର ମୁଖ୍ୟ ଉଦ୍ଦେଶ୍ୟ ରହୁଛି ଆମର ଏଥିରେ ଜଳବାୟୁ ପ୍ରଦୂଷଣ କଥା ମୁଁ କହୁଥିଲି, ପାଣି ସୋର୍ସେସ ସବୁ ରହୁଛି, ନଦୀ ନାଳ ସବୁ ରହୁଛି, ସେଠି କେମିତି ଆମର ରାସାୟନିକ ସାର ନ ଧୋଇଯାଉ, ତାକୁ ଆମେ କେମିତି ରୋକିବା, ତାକୁ କମେଇବା, ସେ ବିଷୟରେ ଏଇ ସମନ୍ଵିତ ପୋଷକ ତତ୍ତ୍ୱର ଉଦ୍ଦେଶ୍ୟ ମଧ୍ୟ ରହୁଛି। ଦ୍ୱିତୀୟତଃ ଆମର ଯୋଉ ମାଟିର ଉର୍ବରତା ଆମେ କେମିତି ବଜାୟ ରଖିବା, ଆଉ ସେ ଉର୍ବରତା ବଜାୟ ରଖି କେମିତି ଆମେ ସ୍ଥାୟୀ ଅମଳ ପାଇପାରିବା, ସେଥିଲାଗି ମଧ୍ୟ ଆମର ସମନ୍ଵିତ ପରିଚାଳନା ଆମେ କରିଥାଉ ଧାନ ଫସଲରେ। ତୃତୀୟତଃ ମୁଁ କହିବି କି ଆମର ଯୋଉ ସମନ୍ଵିତ ପୋଷକ ତତ୍ତ୍ୱ ପରିଚାଳନାରେ ଆମେ କ'ଣ କରୁନା, ଆମ ଆଖପାଖରେ ଯୋଉ ସୋର୍ସେସ ଗୁଡାକ ଅଛି, ଆମର ପୋଷକ ତତ୍ତ୍ୱ ଦବାରେ ଯାହା ପାଖରେ କ୍ଷମତା ରହିଛି ତାର ମଧ୍ୟ ଆମେ ବ୍ୟବହାର କରିପାରିବା, ତା ସାଙ୍ଗରେ ଆମେ ରାସାୟନିକ ସାରର ବ୍ୟବହାର କରିପାରିବା। ତା ବାଦରେ ଦେଖିଥିବେ ରାସାୟନିକ ସାର ବ୍ୟବହାରରେ କ'ଣ ହୁଏ ନା, ଆମର ମାଟିର ଟେକ୍ସଚର ସବୁ ଖରାପ ହେଇଯାଏ। ବାରମ୍ବାର ଯଦି ଆମେ ରାସାୟନିକ ସାରଟା ବ୍ୟବହାର କରୁଛୁ ତାହେଲେ ମାଟିର ଉର୍ବରତା କମିଯିବ, ମାଟିଟାକୁ ଆମେ କେମିତି ସୁସ୍ଥ ରଖିବା, ସୁସ୍ଥ ରଖି କେମିତି ଆମେ ସବୁ ପ୍ରକାରର ପୋଷକ ତତ୍ତ୍ୱ ଆମେ ମାଟିରେ ଆମର ରହିଥିବା ଦରକାର, ଆମେ ଯେତେବେଳେ ଆଉଥରେ ଫସଲ ପୁଣି ଲଗଉଛେ ସେ ଫସଲକୁ ମଧ୍ୟ ଆମର ପୁଷ୍ଟି ଶସ୍ୟ ମିଳୁଥାଉ। ଖାଲି ରାସାୟନିକ ସାର ଉପରେ ଆମେ ନିର୍ଭରଶୀଳ ହେଇଯାଉଛନ୍ତି ଚାଷୀମାନେ, ସେ ନିର୍ଭରଶୀଳ ଆମେ ଟିକେ କମେଇବା। ଯୋଉ ଆମର ଦଉଛେ ଆମେ ରାସାୟନିକ ସାର କ'ଣ ହୁଏ, ଦେଖିଥିବେ ବହୁତ ଜାଗାରେ ପାଣିକୁ ଧୋଇକି ପଳେଇ ଯାଉଛି, ଆଉ ଯୋଉ ଗ୍ୟାସିୟସ୍ ଫର୍ମରେ ଯୋଉ ଗୁଡାକ ରହୁଛି

0: ବଖାର ଜାଣ୍ଟା ଆମର ଯେମିତି ଆମୋନିଆ ଫର୍ମ ହେଲା, ଆମୋନିଆ ଗ୍ୟାସ୍ଟା ଉଡିକି ବି ମଧ୍ୟ ପଳେଇଯାଏ। ତେଣୁକରି ଆମେ ଯଦି ବିଭିନ୍ନ ଉପାୟରେ ସମନ୍ୱିତ ପରିଚାଳନା କରିବା, ତାହେଲେ ଆମର ଫସଲକୁ ଆମେ ସବୁ ପ୍ରକାରର ସାର ଯୋଗାଇ ଦେଇପାରିବା। ଆଜିକା ତାରିଖରେ ଆମକୁ ସବୁ ଜିନିଷରେ ସମନ୍ୱିତ ଭାବେ ପରିଚାଳନା କରିବା ଦରକାର, ନହେଲେ ଆମେ ଗୋଟେ ଜିନିଷ ଉପରେ ନିର୍ଭରଶୀଳ ହୋଇକି ଆମେ ରହିପାରିବା ନାହିଁ। କାରଣ ଗୋଟେ ଜିନିଷର ପ୍ରୟୋଗରୁ ବାରମ୍ବାର ଆମର ମାଟିଟି ତାର ସ୍ୱାସ୍ଥ୍ୟ ବିଗିଡୁଛି, ତାର ଉର୍ବରତା କମିଯାଉଛି, ଆମର ଅମଳ ମଧ୍ୟ ଆମେ ସ୍ଥାୟୀ ଅମଳ ପାଇପାରିବା।
1: ଆଜ୍ଞା, ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ସମନ୍ୱିତ ପୋଷକ ତତ୍ତ୍ୱର ଉପାଦାନ ଗୁଡିକ କ'ଣ?
0: ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାର ଆମର ବହୁତ ଗୁଡା ଉପାଦାନ ରହିଛି। ଆମର ପ୍ରଥମ ଆମର ଚାଷୀ ଭାଇମାନେ ଖତ ବ୍ୟବହାର କରିପାରିବେ, ତାପରେ ଆମର ଯୋଉ କ୍ରପ ରେସିଡ୍ୟୁ, ଯୋଉ ଫସଲର ଯୋଉ କାଟି ସାରିଲା ପରେ ଯୋଉ
1: ତାର
0: ଅବଶିଷ୍ଟାଂଶ ରହିବ ତାକୁ ମଧ୍ୟ ବ୍ୟବହାର କରିପାରିବେ। ତାପରେ ଆମର ସବୁଜ ଖତ କିମ୍ବା ସବୁଜ ସାର, ତା ବାଦରେ ଆମର କମ୍ପୋଷ୍ଟ, ତାପରେ ଆମର ଜୀବାଣୁ ସାର, ଏବଂ ଲାଷ୍ଟରେ ଆମେ ଆଣିବା ରାସାୟନିକ ସାର। ଆମେ ସ୍ଥାୟୀ ଅମଳ ତ ପାଇଲୁ, ମାନେ ରାସାୟନିକ ସାର ବ୍ୟବହାର ଯୋଗୁଁ ଆମର ଆଜିକାଲି ଘରେ ଘରେ ସବୁ କ୍ୟାନ୍ସର ରୋଗୀ ଭର୍ତ୍ତି ହେଇଗଲେଣି। କେମିତି ଏଇ ରାସାୟନିକ ସାର ପ୍ରୟୋଗ ଟିକେ କମେଇବା, ତେଣୁକରି ଆମେ ପ୍ରଥମତଃ ଆମେ ଆସିବା ଖତ। ଖତ ହେଲା ଆମର ଯେମିତି ଆମେ ଜାଣିଛେ ଆମର ଗାଈ ଗୋବର ହେଲା ଖତ ଭାବରେ ତାକୁ ମାଟିରେ ବ୍ୟବହାର କରିଥାଉ। ଦ୍ୱିତୀୟତଃ ଆମର ଆସିଲା ଯୋଉ ଆମେ ଫସଲର ଅବଶିଷ୍ଟାଂଶ, ମୁଖ୍ୟତଃ ଆମର ଡାଲି ଜାତୀୟ ଫସଲ, ଯୋଉ ଆମେ ମୁଗ ବିରି ଯୋଉ ଫସଲ କରିଥାଉ, ସିଏ ବହୁତ ମାତ୍ରାରେ ସିଏ ଆମକୁ ମାଟିକୁ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ, ତାର ପତ୍ର ଯୋଗୁ ପ୍ରଦାନ କରେ, ତାର ଚେରରେ ଗୋଟେ ଗୋଟେ ଗଣ୍ଠି ଭଳିଆ ଥାଏ, ଯୋଉ ଗଣ୍ଠିରେ କି ଆମର ରାଇଜୋବିୟମ ଜୀବାଣୁ ଥାଏ କି ତାକୁ ମାଟିରେ ସେଟା ଯବକ୍ଷାରଜାନ ଫିକ୍ସ କରିବା ପାଇଁ କି ସେମାନେ ସାହାଯ୍ୟ କରନ୍ତି। ତେଣୁକରି ସେ ଗଛ ଗୁଡାକ ଆମର ପ୍ରାକ୍ଟିସ କଣ ରହିଛି, ମୁଗ ବିରିକୁ ଆମେ କାଟିକି ଜମିରୁ ନେଇ ଆସୁଛେ, କିନ୍ତୁ ଯଦି ଆମେ ଛୁଇଁ ତୋଳି ଆଣିବା, ଛୁଇଁ ତୋଳି ଆଣିଲା ପରେ ଯୋଉ ଆମର ଫସଲଟି ରହିଲା ମାଟିରେ, ସେଇ ଫସଲର ପତ୍ର ହେଲା ତାର ଚେର ହେଲା ତାକୁ ଆମେ ଯଦି ହଳ କରିଦଉଛେ ମାଟିରେ, ତାହେଲେ ଆମ ପୋଷକ ତତ୍ତ୍ୱ ଆମକୁ ମିଳିପାରିବ। ତୃତୀୟତଃ ଆମର ହେଲା ସବୁଜ ସାର କିମ୍ବା ସବୁଜ ଖତ, ସେଥିରେ ଆମେ ବ୍ୟବହାର କରିବା। ଧନିଚା ଚାଷ କହିଲେ ଚାଷୀମାନେ ବହୁତ ଭଲ ଭାବରେ ବୁଝନ୍ତି, ଧନିଚା ହଉ ସନହେମ୍ପ ହଉ, ଧନିଚାକୁ ସେମାନେ ହେକ୍ଟର ପିଛା 25 କେଜି ବିହନ ଯଦି ବୁଣି ଦେଇକି ତାକୁ 45 ଦିନରେ ତାକୁ 45 ଦିନ ଆମେ କହୁଛେ, କିନ୍ତୁ ଦେଖିବେ ଚାଷୀ ଭାଇମାନେ ବାର୍ଟା ଯଦି ମୋଟା ହେଇଯାଇନି ନରମ ଥିବ ସେତିକିବେଳେ ହିଁ ହଳ କରିକି ସେମାନେ ମାଟିରେ ମିଶେଇ ଦେଲେ ସିଏ ଆମର ବହୁତ ମାତ୍ରାରେ ଯବକ୍ଷାରଜାନର ପ୍ରୟୋଗଟାକୁ କମେଇ ଦେଇଥାଏ ରାସାୟନିକ ସାର ଦ୍ୱାରା। ଧନିଚା ଚାଷ ଚାଷୀ ଭାଇ ବହୁତ ଭଲରେ କରୁଛନ୍ତି, ଆମେ ବି ଦେଖୁଛୁ। ତା ବାଦରେ ଆମର କମ୍ପୋଷ୍ଟ ଆସିଲା, କମ୍ପୋଷ୍ଟରେ ଆମର ଭର୍ମି କମ୍ପୋଷ୍ଟ ହଉଛି, ହ୍ୟୁମାନ କମ୍ପୋଷ୍ଟ ହଉଛି, ବହୁତ ମାତ୍ରାରେ ୟୁଜ୍ ହଉଛି। କିନ୍ତୁ ଜିଆ ଖତ ପ୍ରୟୋଗରେ କଣ ହୁଏ ନା, ଆମର ମାଟିର ଉର୍ବରତା ମଧ୍ୟ ବହୁତ ଭଲ କରେ ଜିଆ ଖତ, ସିଏ କିଛିଟା ଆମର ପୋଷକ ତତ୍ତ୍ୱ ମଧ୍ୟ ପ୍ରଦାନ କରେ। ତା ବାଦରେ ଆମର ଆସିବ ଜୀବାଣୁ ସାର, ଜୀବାଣୁ ସାର ମାନେ ରାଇଜୋବିୟମ, ଏଇଟା ଗୋଟେ ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାର ଗୋଟେ ମୁଖ୍ୟ ଉପାଦାନ, ଯୋଉଟାକି କଣ କରେ ନା ଡାଇରେକ୍ଟ ଭାବରେ ସିଏ ଆମର ମାଟିକୁ ଯଦି ପୋଷକ ତତ୍ତ୍ୱ ଦଉନାହିଁ ସତ, କିନ୍ତୁ ସିଏ କଣ କରେ ନା ମାଟିକୁ ଯାଇକି ମାଟିରେ ରହିଥିବା ପୋଷକ ତତ୍ତ୍ୱକୁ ଫସଲ ଦ୍ୱାରା ଟାଣିବା ପାଇଁକି ତାକୁ ଉପଯୋଗୀ ବନାନ୍ତି। ଯୋଉ ଆମର ରହିଲା ଡାଲି ଜାତୀୟ ଫସଲ ଯେମିତି କହିଥିଲି ଗ୍ରନ୍ଥି ଗୁଡାକ ଥାଏ, ସେଇ ଗ୍ରନ୍ଥିରୁ ସେମାନେ ଯବକ୍ଷାରଜାନଟାକୁ ଆଭେଲେବୁଲ ଫର୍ମରେ ଆଣନ୍ତି, ଯେମିତିକି ଆମ ଫସଲଟା ଟାଣିପାରିବ। ସେମିତି ଆମର ଫସ୍ଫରସ୍ ସଲ୍ୟୁବିଲାଇଜିଂ ବ୍ୟାକ୍ଟେରିଆ ଥାନ୍ତି, PSB ଆମେ ତାକୁ କହିଥାଉ, ସେ ବ୍ୟାକ୍ଟେରିଆ ମାନେ କଣ କରନ୍ତି ନା ଫସ୍ଫରସ୍ଟାକୁ ଆଭେଲେବୁଲ ଫର୍ମରେ ଆଣନ୍ତି, ଯେମିତିକି ଆମର ଫସଲଟିକୁ ଫସ୍ଫରସ୍ ମିଳିପାରିବ। ମାଟିରେ ଯୋଉ ପୋଷକ ତତ୍ତ୍ୱ ଗୁଡାକ ରହିଛି ସେ ପୋଷକ ତତ୍ତ୍ୱ ଗୁଡାକ ଆଭେଲେବୁଲ ଫର୍ମରେ ନଥାଏ, ଗଛ ତାକୁ ଗ୍ରହଣ କରିପାରେ ନାହିଁ। ତେଣୁକରି ଏଇ ଜୀବାଣୁ ସାର ମାନଙ୍କର ବ୍ୟବହାର ଯୋଗୁଁ କଣ ହୁଏ ନା ଆମର ସବୁ ପୋଷକ ତତ୍ତ୍ୱ ଗୁଡାକ ଆମେ ବ୍ୟବହାର କରିପାରୁ। ଲାଷ୍ଟରେ ଆସିବ ଆମର ରାସାୟନିକ ସାର, ଯେତେବେଳେ ଆମେ ସବୁକିଛି ଦେଇସାରୁ ସବୁକିଛି କରିସାରୁ ଦେଖୁ ଗଛ କେତେବେଳେ ଟିକେ ହଳଦିଆ ପଡିଗଲା, ଯବକ୍ଷାରଜାନ ଟିକେ କମ୍ ଦେଖାଗଲା ଆମେ ଦେଖିଲୁ, ଯେତେବେଳେ ଆମେ ରାସାୟନିକ ସାର ବ୍ୟବହାର କରିବା ତା ଆଗରୁ ଆମେ ମାଟିଟି ପରୀକ୍ଷା କରିନବା ନା ଆମେ ଜାଣିପାରିବା କି ଆମ ମୃତ୍ତିକାରେ କଣ କଣ ସବୁ ପୋଷକ ତତ୍ତ୍ୱ ରହିଛି। ସେଥିରେ କଣ ହବ ନା ଆମର ଚାଷୀ ଭାଇମାନଙ୍କର ଖର୍ଚ୍ଚ ମଧ୍ୟ କମିବ, ଯେତିକି ରାସାୟନିକ ସାର ଆଖି ବନ୍ଦ କରିକି ଆପ୍ଲାଏ କରିଦିଅନ୍ତି ମୃତ୍ତିକା ପରୀକ୍ଷା ଦ୍ୱାରା ସେ ରାସାୟନିକ ସାରର ପ୍ରୟୋଗଟି ସେମାନେ କମେଇ ଦେବେ, ଯେତିକି ମାତ୍ରା ଦରକାର ସେତିକି ହିଁ ଦେବେ। କି ରାସାୟନିକ ସାରର ପ୍ରୟୋଗଟି ଆମେ ସବୁବେଳେ ଯେତେବେଳେ ଦରକାର ସୁପାରିଶ ଅନୁସାରେ ଆମେ ଗଛକୁ ଦବା, ଯେମିତି ମଣିଷକୁ ଭୋକ ହେଲେ ଆମେ ଖାଦ୍ୟଟି ଖାଉଛୁ, ଆମକୁ କୁହାହେଇଛି 80 କେଜି ଯବକ୍ଷାରଜାନ ଯଦି ଆମେ ଦେଇଦେବା ଧାନ ଫସଲରେ, ତ ଆମେ ଯଦି ସବୁ ଏକା ସାଙ୍ଗରେ ପକେଇ ଦଉଛେ, ଫସଲଟିକୁ ଭୋକ ନାହିଁ ତାର ଯଦି ଗ୍ରହଣ କରିବା ଶକ୍ତି ନାହିଁ ତାହେଲେ ସେ ଗ୍ରହଣ କରିବ କି? କରିବ। ଯେତିକି ଆମର ଫସଲକୁ ତାର ଦରକାର ଯେତିକି ପୋଷକ ତତ୍ତ୍ୱ ଦରକାର ଆମେ ସେତିକି ଦବା, ତାକୁ ବିଭାଜିତ କରିକି ଦବା। ଧାନ ଫସଲରେ ମୁଖ୍ୟତଃ ଆମେ 3 ଭାଗରେ ସାରଟିକୁ ବିଭାଜିତ କରିକି ଦବା କଥା। ପ୍ରଥମତଃ ମୁଖ୍ୟ ସାର ଭାବରେ ଆମେ ଦେଇଦେବା ଉଚିତ, ତା ବାଦରେ ଆମେ ତାକୁ ଆହୁରି ଆମର ଯୋଉ ଯବକ୍ଷାରଜାନ ରହିଲା 2 ଭାଗରେ ବିଭକ୍ତ କରିକି ଆମେ ଦବା କଥା।

0: ଆଜ୍ଞା
1: କାହିଁକି ନା ସେ ପାଣିରେ ଧୋଇଯିବ, ଧରନ୍ତୁ ବର୍ଷା ହେଲା, ବର୍ଷା ପାଣିରେ ଧୋଇକି ନଦୀ ନାଳରେ ମିଶିଯିବ, କିଛି ଗ୍ୟାସିୟସ୍ ଫର୍ମରେ ମଧ୍ୟ ଉଡ଼ିଯିବ। ସେଥିଲାଗି ବି ଆଜିକାଲି ବାହାରିଲାଣି ନିମ୍ କୋଟେଡ୍ ୟୁରିଆ। ନିମ୍ବ କୋଟେଡ୍ ୟୁରିଆ ବ୍ୟବହାର କଲେ କ'ଣ ହବ ନା, ଆମର ଯୋଉ ନାଇଟ୍ରୋଜେନ୍ ଯୋଉ ଏମୋନିଆ ଫର୍ମରେ ଲସ୍ ହଉଛି ସେଟା ବି ଲସ୍ ହବନି, ସେଟା ଧୋଇ ଯାଇକି ପାଣିରେ ମିଶିବନି। ଏଭାବରେ ବି ମଧ୍ୟ ଆମର ସାର ବାହାରିଲାଣି ଯୋଉଟାକି ଚାଷୀ ଭାଇମାନେ ନିଜେ ବ୍ୟବହାର କରିପାରିବେ।
0: ମ୍ୟାଡାମ ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଯେହେତୁ ଆମେ ଧାନ ଫସଲ କଥା ଆଲୋଚନା କରୁଛେ, ଏଇ ଧାନ ଫସଲରେ ସମନ୍ୱିତ ପୋଷକ ତତ୍ତ୍ୱ ବା ସମନ୍ୱିତ ଖାଦ୍ୟ ସାର ପରିଚାଳନା ଲାଭ କ'ଣ ରହିଛି?
1: ଖାଦ୍ୟ ଶସ୍ୟ ଅମଳ କରିବାର ସବୁ ଇଏ ଆମର ରହୁଛି ଚାଷୀମାନଙ୍କ ପାଖରେ, ତେଣୁ କରି ଆମେ ଖାଦ୍ୟଟିକୁ ସ୍ଥାୟୀ ଖାଦ୍ୟ କେମିତି ତିଆରି କରିବା ଚାଷୀ ଭାଇ ହାତରେ ରହିଛି। ଚାଷୀ ଭାଇଙ୍କ ହାତରେ ରହିଛି କେମିତି ଜଳବାୟୁ ପ୍ରଦୂଷଣରୁ ବଞ୍ଚେଇବେ। ଚାଷ ହଉଛି ଆମ ଦେଶର ବ୍ୟାକ୍ବୋନ୍, ତେଣୁ କରି ଆମେ ଚାଷଟିକୁ ଆମେ ଯଦି ସମ୍ପୂର୍ଣ୍ଣ ଭାବେ ଆମେ ଜଗିକି କରିବା, ଭଲରେ କରିବା, ବହୁତ ସମସ୍ୟାର ଆମେ ସମାଧାନ ମଧ୍ୟ ପାଇପାରିବା। ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାର ଲାଭ ସବୁ କ'ଣ କ'ଣ ରହିଛି କି, ଆମର ମାଟିର ଉର୍ବରତାକୁ ସେ ବଜାୟ ରଖେ, ମାଟିର ସ୍ୱାସ୍ଥ୍ୟ ଭଲ ରଖେ, ଗଛର ଯୋଉ ରୋଗ ପୋକ ଲାଗନ୍ତି ତାକୁ ମଧ୍ୟ ସେ କଣ୍ଟ୍ରୋଲ କରେ। ଜୀବାଣୁ ସାର ଦେଉ ଆମେ, ଜୀବାଣୁ ସାର ଦ୍ୱାରା କ'ଣ କରନ୍ତି ନା, ମାଟିର ଆମର ଯୋଉ ଜୀବାଣୁ ସାହାଯ୍ୟ କରୁଥିବା ଜୀବାଣୁ ମାନେ ବଢ଼ିଲେ ଆମର ପୋଷକ ତତ୍ତ୍ୱଟାକୁ ମଧ୍ୟ ସେ ଆଭେଲେବୁଲ ଫର୍ମରେ ଆଣନ୍ତି। ତା ବାଦରେ ମଧ୍ୟ ମାଟିର ସଂରକ୍ଷଣ କରିବା, କାହିଁକିନା ମାଟି ଧୋଇ ଯାଉଛି, ଯଦି ଗୋଟେ ଲେୟର ମାଟି ଧୋଇଯିବ ସିଏ ତିଆରି ହେବା ପାଇଁକି ଆମକୁ ବର୍ଷ ବର୍ଷ ଲାଗୁଛି। ତେଣୁ କରି ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା ମାଧ୍ୟମରେ ଆମେ ମଧ୍ୟ ମାଟିର ସଂରକ୍ଷଣ ମଧ୍ୟ ଆମେ କରିପାରିବା, ଯୋଉ ଧାନର ଦାନା ବଢ଼େଇ ପାରିବା, ଅମଳ ବଢ଼େଇ ପାରିବା, ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା କରିକି ଆମେ ଅମଳ ମଧ୍ୟ ବଢ଼େଇ ପାରିବା।
0: ଏଇ ଯୋଉ ଧାନ ଫସଲରେ ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାକୁ ଆପଣେଇବାରେ ଚାଷୀମାନଙ୍କର ପ୍ରମୁଖ ସମସ୍ୟା ଗୁଡିକ କ'ଣ, ଏହାର ସମାଧାନ କିପରି ସେମାନେ କରିପାରିବେ ବିଶେଷ କରି ଧାନ ଫସଲରେ?
1: ଆମେ ଗୋଟେ ଚାଷୀ ପାଖକୁ ଯେତେବେଳେ ଯାଉ ଆମେ ବହୁତ ଜିନିଷ ଶୁଣିଥାଉ ଏବଂ ସେମାନେ ମଧ୍ୟ ତାଙ୍କର ସମସ୍ୟା ଗୁଡା କହିଥାନ୍ତି, ଯୋଉଥିରେ କି ବହୁତ ଦୁଃଖ ମଧ୍ୟ ଲାଗେ କି ଚାଷୀଟେ ଖାଦ୍ୟ ଯୋଉ ଆମକୁ ଯୋଗେଇ ଦଉଛନ୍ତି ସେଥିରେ କେତେ ଯେ ସେମାନେ ଅସୁବିଧାର ସମ୍ମୁଖୀନ ହଉଛନ୍ତି। ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାରେ କ'ଣ ହୁଏ, ଯୋଉ ଆମେ କହୁଛେ ଖତ ବ୍ୟବହାର କରିବା ପାଇଁକି, ପ୍ରଥମ ଏଥିରେ ଆସିବ କି ଖତଟା ବହୁତ ମାତ୍ରାରେ ଦରକାର ପଡିଥାଏ ଆମର ଫସଲରେ, ତେଣୁ କରି ଖତଟିକୁ ମୁଖ୍ୟ ଜମିରେ ନେଇକି ପକେଇବା ପାଇଁକି ଚାଷୀକୁ ବହୁତ ବେଳେବେଳେ ଖର୍ଚ୍ଚ ପଡିଯାଏ। ସେଥିଲାଗି ମଧ୍ୟ ଚାଷୀ ଭାଇ ମାନେ କ'ଣ ଭାବୁଛନ୍ତି କି ଆମେ ରାସାୟନିକ ସାରଟା ଯୋଉଟାକି ତାକୁ ସହଜ ହଉଛି ଆମେ ବ୍ୟବହାର କରିଦଉଛେ। ଘରେ ଘରେ ସବୁ ଆଗରୁ ଗାଈ ରଖା ହଉଥିଲା, ଏବେ ଗାଈ ରଖା ହଉନି, ଯୋଉଥିରେ କି ଗୋବର ଖତ ତିଆରି କରି ହଉନି, ଗୋବର ମିଳୁନାହିଁ, ତେଣୁ କରି ଖତ ତିଆରି କରି ହଉନି, ତାକୁ ବୋହିକି ଆଉ ଗୋଟେ ଜାଗାକୁ ନବା ହଉଛି ବହୁତ ବଡ଼ ଚ୍ୟାଲେଞ୍ଜ ଚାଷୀ ଭାଇମାନଙ୍କ ପାଇଁ। ଯଦି ଆମେ ଖତ ଜୈବିକ ପଦ୍ଧତିରେ ଯଦି ଆମେ ସାର ପ୍ରୟୋଗ କରୁଛେ, ଯାହା ବି ଆପଣ ଦେବେ, ଯୋଉ ଖତରେ ଆମର ଯୋଉ ପୋଷକ ତତ୍ତ୍ୱ ଥାଏ ସେଗୁଡାକ ସାଙ୍ଗେ ସାଙ୍ଗେ ଆମ ଗଛକୁ ମିଳେ ନାହିଁ, କିଛି ଦିନ ସିଏ ସଢିବ, ସିଏ ସଢି ସାରିଲା ପରେ ଯାଇକି ଆମର ଗଛକୁ ଫସଲକୁ ସିଏ ଯୋଗେଇ ଦେଇଥାଏ ପୋଷକ ତତ୍ତ୍ୱ। ତେଣୁ କରି ଚାଷୀ ଭାଇ ଜାଣିଲେ କି ଆମର ରାସାୟନିକ ସାର ଯଦି ଆମେ ଦଉଛେ ଆଜି ସାଙ୍ଗେ ସାଙ୍ଗେ ଆମର ପୋଷକ ତତ୍ତ୍ୱଟି ଫସଲକୁ ମିଳୁଛି, କିନ୍ତୁ ଜୈବିକ କ୍ଷେତିରେ କଣ ହଉଛି ନା ସିଏ ସଢିବା ପାଇଁ ଟାଇମ ନବ, ତାପରେ ଯାଇକି ଆମର ମିଳିବ ପୋଷକ ତତ୍ତ୍ୱ ଫସଲକୁ ମିଳିବ। ତାପରେ ସବୁ ପ୍ରକାରର ଆମର ଯୋଉ ଧାନ ଫସଲ କହିଲା ସବୁ ପ୍ରକାର ତାକୁ ପୁଣି ଦରକାର ପୋଷକ ତତ୍ତ୍ୱ, ସେଇଟା ଆମର ଖତରେ ଖାଲି କିମ୍ବା ଖତରେ ଖାଲି ଆମେ ଯଦି ବ୍ୟବହାର କରିବା ସବୁ ପୋଷକ ତତ୍ତ୍ୱ ଆମକୁ ମିଳିପାରିବନି, ତେଣୁ କରି ଆମେ ମିଶ୍ରିତ ଭାବରେ ଯଦି ବ୍ୟବହାର କରିବା, ଯେମିତି ମୁଁ କହିଲି ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାର ସବୁ ଉପାଦାନକୁ ଆମେ ଯଦି ମିଳିତ ଭାବେ ତାକୁ ବ୍ୟବହାର କରିବା ତାହେଲେ ହିଁ ଯାଇକି ଆମେ ସ୍ଥାୟୀ ଅମଳଟି ପାଇପାରିବା।
0: ଶୁଭଶ୍ରୀ ମ୍ୟାଡାମ ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ, ଅତି ସୁନ୍ଦର ଭାବରେ ଧାନ ଫସଲରେ ସମନ୍ୱିତ ଖାଦ୍ୟ ସାର ପରିଚାଳନା ବା ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା ବିଷୟଟିକୁ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଅତି ସୁନ୍ଦର ଭାବରେ ବୁଝାଇ କହିଥିବାରୁ ଆପଣଙ୍କ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର। ଦାମ
2: ହଁ ଅପା,
0: କେତେ ସୁନ୍ଦର ଭାବରେ ମହାଶୟା ଧାନ ଫସଲରେ ସମନ୍ୱିତ ଖାଦ୍ୟ ସାର ପରିଚାଳନା ବିଷୟଟିକୁ ବୁଝାଇକି କହିଲେ। ଆମେ ଏଇ ଅନୁସାରେ ଯଦି ଧାନ ଫସଲରେ ପୋଷକ ତତ୍ତ୍ୱ ବା ସମନ୍ୱିତ ଖାଦ୍ୟ ସାର ଦଉଥିବା ତାହେଲେ ଆମ ଧାନ ଫସଲ ଠିକ ଠାକ ହବ, ଆମେ ଭଲ ଫସଲ ପାଇବା ଆଉ କଣ।
2: ଠିକ ଅପା, ସମାନ ପରିମାଣ ସମାନ ଭାଗ ମାପ ଯଦି ନ ଜାଣିବା ତାହେଲେ ଆମେ କେମିତି କଣ ଭଲ ଫସଲ କରିବା ଅପା।
0: ତାହେଲେ ଆମ କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ମହାଶୟାଙ୍କୁ ଆଉ ଥରେ ଧନ୍ୟବାଦ।
2: ଏତେ ସବୁ ଶୁଣିଲେ ଦରଦାମ କଥା ଟିକେ ପନିପରିବାର ଜାଣିବାନି ଅପା।
0: ଜାଣିବାନି କେମିତି, ଆମେ ଚାଷୀ ବନ୍ଦୀ ଲୋକ, ସବୁବେଳେ ଆମ ନଜର ଥିବ ଦରଦାମ ଉପରେ, କାହିଁକିନା ଆମେ ଯଦି ଦରଦାମ କଥା ଜାଣୁଥିବା ଆମେ ଯୋଉ ଫସଲ ଗଣ୍ଡାକ ଅମଳ କରିବା ଆମେ ସେଇ ଅନୁସାରେ ବିକ୍ରି ବଟା କରିବା, ଆମେ ଯେମିତି ହେଲେ ଦରଦାମ କଥା ଜାଣିବା।
3: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି

0: ତିରିଶରୁ ପଇଁତିରିଶ ଟଙ୍କା, ବାଇଗଣ କିଲୋ ପ୍ରତି ଛତିଶରୁ ତେୟାଳିଶ ଟଙ୍କା, ବିଲାତି କିଲୋ ପ୍ରତି ଅଣତିରିଶରୁ ଚଉତିରିଶ ଟଙ୍କା, ପିଆଜ ଅଠାବନରୁ ଅଣସ୍ତରି ଟଙ୍କା, ବିନ୍ସ ପଚସ୍ତରିରୁ ଅଠାନବେ ଟଙ୍କା ଓ ରସୁଣ ଶହେ ଛୟାଅଶୀରୁ ଦୁଇଶହ ବୟାଅଶୀ ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
1: ଦରଦାମ କଥା ତ ଜାଣିଲେ,
0: ହଁ,
1: ହେଲେ ଦେଖୁଛ ତ ବର୍ଷା କେମିତି ହଉଛି, ହେଲେ ପାଣିପାଗ କଥା ଟିକେ ଶୁଣିବା।
0: ହଁ, ଶୁଣିବା ଶୁଣିବା, କାହିଁକି ନା ପାଣିପାଗ ନ ଶୁଣିଲେ ଆମେ କେମିତି କଣ ଘରୁ ବାହାରିବା।
1: ପାଣିପାଗ ଶୁଣିବା, ତାପରେ ଉଠିବା।
0: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର ତଥା ସୁନ୍ଦରଗଡ଼, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାଛଡ଼ା କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, ଝାରସୁଗୁଡ଼ା, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

ଏତେବେଳେ ଯାଏ କାର୍ଯ୍ୟକ୍ରମରେ ଲେଖରୀ ପଚାରକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଦେଶବନ୍ଦନା। ସମବେତ କଣ୍ଠରେ ପରିବେଷଣ କରୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରର କଳାକାରବୃନ୍ଦ। ପ୍ରଥମ ଦେଶବନ୍ଦନାଟି ରଚନା କରିଛନ୍ତି ସୁଧାରାଣୀ ମିଶ୍ର।

ଏତେବେଳେ ଯାଏ କାର୍ଯ୍ୟକ୍ରମରେ ଲିକ୍ରି ପଚାରକୁଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଅନୁରୋଧରେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ ଆକାଶବାଣୀର ଏହି ସଙ୍ଗୀତର ଆସରରେ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଗୀତ ମନକୁ ଛୁଏ, ସ୍ମୃତିକୁ ଜାଗ୍ରତ କରେ ଏବଂ ଆମ ଜୀବନର ଅନେକ ଅକୁହା କଥାକୁ ସୁର ଦିଏ। ତେବେ ଆମେ ପରିବେଷଣ କରୁଛୁ ଏହି ମନଛୁଆ ଗୀତ, ଯାହା ଆପଣମାନେ ଅନୁରୋଧ କରିଛନ୍ତି। ଆପଣମାନେ ହେଲେ ମଞ୍ଜୁଲତା ପାତ୍ର ଓ ନାଗା ପାତ୍ର, ସାଣ୍ଡୁଙ୍ଗରି କରଲାମୁଣ୍ଡା କଳାହାଣ୍ଡିରୁ। ପୁଣି ଆପଣମାନେ ହେଲେ ମିଥିଲା ଗୋଲରି, ଅମର, ଲିଲି, ସାଇ, ଚିନୁ। ଆପଣମାନେ ଅନୁରୋଧ କରିଛନ୍ତି ତାରାଗାଁ ନବରଙ୍ଗପୁରରୁ। ତେବେ ଶ୍ରୋତାବନ୍ଧୁ, ପସନ୍ଦ ଆପଣଙ୍କର, ହୃଦୟରୁ ଭେଟି ଆମରି।

ଶ୍ରୋତାବନ୍ଧୁ, କେତେକ ଗୀତ କେବଳ ଗୀତ ନୁହେଁ, ସେଗୁଡ଼ିକ ଆମ ଜୀବନର କିଛି ବିଶିଷ୍ଟ ମୁହୂର୍ତ୍ତର ସାକ୍ଷୀ। ସେହିଭଳି ଏକ ହୃଦୟସ୍ପର୍ଶୀ ଗୀତ ଏବେ ଆପଣମାନଙ୍କ ପାଇଁ ଶୁଣିବା ବିନୋଦ ରାଠୋଡ ଓ ସୋନୁ ନିଗମଙ୍କ କଣ୍ଠରେ ମହମ୍ମଦ ଚଳଚ୍ଚିତ୍ରର ଏହି ଗୀତଟି। ଗୀତଟି ପାଇଁ ଶୁଣିବା ପାଇଁ ଆପଣମାନେ ଅନୁରୋଧ କରିଛନ୍ତି ଶିବା ଗୋପ, ପ୍ରେମ ଗୋପ, କପିଲ ଗୋପ, ଶିବାଂଶ ଗୋପ, ସଙ୍ଗୀତା ଗୋପ, ଲିପି ଗୋପ ଓ ଦୀପାଳି ଗୋପ। ପଶ୍ଚିମ ସିଂହଭୂମ ଚାଲିବାସା ଝାରଖଣ୍ଡରୁ। ପୁଣି ଆପଣମାନେ ହେଲେ ଶ୍ରୀୟାଂଶ, ଶାଶ୍ୱତ ସାଇ, କାଳିଆ, ରେଖା, ଅନୁ, ଶୁଭଶ୍ରୀ, ମନ୍ଦରାଇ ଚପଡ଼ା, ଭବାନୀପାଟଣାରୁ। ତେବେ ଶୁଣିବା ଏହି ଗୀତଟି, ପ୍ରଚାର କରୁଛୁ ଶ୍ରୋତାବନ୍ଧୁ ଖାସ୍ ଖାସ୍ ଖାସ୍ ଆପଣଙ୍କ ଅନୁରୋଧରେ।

ଶ୍ରୋତାବନ୍ଧୁ, ପୁରୁଣା ଗୀତର କଥା ହିଁ ଅଲଗା। ସୁର ପୁରୁଣା ହୋଇପାରେ, କିନ୍ତୁ ତାହାର ମାଧୁର୍ଯ୍ୟ କେବେ ପୁରୁଣା ହୁଏ ନାହିଁ। ସେହି ସୁନେଲି ଦିନର ସୁନ୍ଦର ସ୍ମୃତିକୁ ପୁଣି ଥରେ ତାଜା କରିବା ପାଇଁ ଏବେ ଆମେ ଆପଣ ପାଇଁ ନେଇ ଆସିଛୁ ଏକ ଚିରସବୁଜ ଗୀତ, ଯାହାକୁ ଶୁଣିବା ପାଇଁ ଆପଣମାନେ ଅନୁରୋଧ କରିଛନ୍ତି। ଆପଣମାନେ ହେଲେ ସୃଷ୍ଟି, ସୃଜନ, ମହିମା, ମନୀଷ, କଚନା ରାୟପୁର ସୁଦୂର ଛତିଶଗଡ଼ରୁ, ପୁଣି ଆପଣମାନେ ହେଲେ ସନାତନ, ସାଇ, ଝୁଲୁ, ସଦାଶିବ, ସୁରେଖା, ସରଲାଞ୍ଜି, ମେଦିନୀପୁର, ଭବାନୀପାଟଣା, କଳାହାଣ୍ଡିରୁ। ଶ୍ରୋତାବନ୍ଧୁ, ଅନୁରୋଧ ଆପଣଙ୍କର, ପସନ୍ଦ ଆପଣଙ୍କର, କିନ୍ତୁ ଗୀତଟି ଆମରି।

ଶ୍ରୋତାବନ୍ଧୁ, କିଛି ସ୍ୱର ମନକୁ ଛୁଇଁଯାଏ, କିଛି ଗୀତ ହୃଦୟରେ ଚିରଦିନ ପାଇଁ ଘର କରିନିଏ, ଆଉ ସେହି ମନଛୁଆଁ ସୁନ୍ଦର ଝଙ୍କାର ଏବେ ଆସୁଛି ଆପଣଙ୍କ ପସନ୍ଦର ଏହି ସୁନ୍ଦର ଗୀତ ସହିତ। ଏହି ଗୀତଟି ଶୁଣିବା ପାଇଁ ଆପଣମାନେ ଅନୁରୋଧ କରିଛନ୍ତି। ଆପଣମାନେ ହେଲେ ଛୋଟୁ, ଟାନି, ରାନୀ, ଟିକି, ବିଶ୍ୱଜିତ, ରୋହନ, ମାନୁ, ବିନ୍ଦୁ, କାମାକ୍ଷୀ, ତୁଷାର, ନବ ଓ ମନୋଜ, କାଶୀପୁର, ରାୟଗଡ଼ା ଜିଲ୍ଲାରୁ। ପୁଣି ଆପଣମାନେ ହେଲେ ମିଥିଳା, ଚିନୁ, ଅମର, ସାଇ, ତାରାଗାଁ, ନବରଙ୍ଗପୁରରୁ। ତେବେ ଶୁଣିବା ଦିଲୱାଲେ ଚଳଚ୍ଚିତ୍ରର ଏହି ଗୀତଟି, କୁମାର ସାନୁ ଓ ଅଲକା ୟାଗ୍ନିକ କଣ୍ଠରେ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ। ପ୍ରଚାର କରୁଛୁ ଶ୍ରୋତାବନ୍ଧୁ, ଖାସ୍ ଆପଣଙ୍କ ଅନୁରୋଧରେ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କଲୁ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ବଂଶୀବାଦନ। ଶିଳ୍ପୀ ପରିବେଷଣ କରିଥିଲେ ରାଗ ଜେତ। ରାଗଟି ଏକତାଲ ଉପରେ ଆଧାରିତ ଥିଲା। ଆକାଶବାଣୀ ଭବାନୀପାଟଣା, ସମୟ ରାତି 11 ହେବା ପାଇଁ ଯାଉଛି। ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: Struck the Taiz province of Yemen, killing three people, while Human Rights Watch accused the Houthi rebels of possible war crimes with its attacks on commercial vessels. The Delhi government has announced to double the fixed monthly incentive for ASHA workers from 3,000 rupees to 6,000 rupees. This decision was taken at a cabinet meeting chaired by Chief Minister Rekha Gupta in New Delhi today. She said that the increase in the monthly incentive was an important step towards recognizing ASHA workers' contribution and ensuring their financial security. Ms. Gupta said that it will boost their enthusiasm for their work and help them continue their services. There are 6,725 ASHA workers currently working in Delhi. In men's cricket, India defeated Afghanistan by 7 wickets in the second T20 International at the Arun Jaitley Stadium in Delhi tonight and take a 2-0 lead in the three-match series. Chasing a target of 160 runs set by Afghanistan, India comfortably scored 163 for 3 in 14.5 overs. Put into bat first, Afghanistan scored 159 runs, losing 8 wickets in stipulated 20 overs. And with that, we end this news bulletin.
1: आकाशवाणी भवानीपाटन समय राति 11:10 आजर अधिवेशनकु शेष करिबा पूर्वरु श्रोताबंधु शुणन्तु आसन्ताकाली आमर प्रथम अधिवेशनरे प्रचार हेबाकु थिबा कार्यक्रम सम्पर्करे सूचना भक्ति संगीतर कार्यक्रम वंदना शुणिबे सकाळ 6:10 सकाळ 6:30 चेतना चिंतन अति बड़ी जगन्नाथ दास विरचित धारावाहिक श्रीमद् भागवत प्रचार करिबु सकाळ 6:35 सकाळ 7:25 गीत गीतांजलि ଚାଷର କଥା ସକାଳ 7:40 ପୁରାତନ କ୍ରମରେ ପ୍ରଚାର କରିବୁ କିଛି ଛାନ୍ଦ ସକାଳ 7:45 ସକାଳ 8:30 ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ୍ ରିଲେକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:35 ପ୍ରଚାର କରିବୁ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶୀ ବିଳାସ ପ୍ରଚାର କରିବୁ ସକାଳ 8:45 ସକାଳ 9:00 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ସକାଳ 9:30 ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10 ଶ୍ରୋତାବନ୍ଧୁ ଏଥିଲା ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଏଇଠି ଶେଷ କରୁଛୁ ଆଜିର ଅଧିବେଶନକୁ ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55 ତେବେ ଶ୍ରୋତାବନ୍ଧୁ ସେତେବେଳେ ଯାଏ ବିଦାୟ ଦିଅନ୍ତୁ ଜୟ।